ଆକାଶବାଣୀ ବାରିପଦା, ଆଜି ବୁଧବାର 1948 ଶତାବ୍ଦୀର ଆଷାଢ଼ 31 ଦିନ, ତଦନୁଯାୟୀ ଇଂରାଜୀ 2026 ମସିହା ଜୁଲାଇ ମାସ 22 ତାରିଖ। ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅପରାଧ ତଥା ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ପ୍ରାତଃ 5:57 ମିନିଟ୍।

ନିରର୍ଥକ ଠାରୁ ଭଲ ଶ୍ରେଷ୍ଠ କହିବା ଏବଂ ତାହାଠାରୁ ଭଲ ପ୍ରିୟ ଏବଂ ଧର୍ମସଙ୍ଗତ କଥା କହିବା।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଗୁଡ଼ିରେ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଶ୍ରୀ ଜଗନ୍ନାଥ ସ୍ୱୟଂ ଏହି ଦାରୁବ୍ରହ୍ମ ପରମ ପୁରୁଷଙ୍କୁ ରତ୍ନ ସିଂହାସନରେ ଦର୍ଶନ କଲେ କୋଟିଏ ଯଜ୍ଞର ଫଳ ମିଳେ। ରଥରେ ଏହି ମହାବାମନଙ୍କୁ ଦେଖିଲେ ଜନ୍ମ ମୃତ୍ୟୁର ଦେହଳି ପୁନର୍ଜନ୍ମ ଆଉ ହୁଏ ନାହିଁ। ଜଗନ୍ନାଥଙ୍କ ରଥଯାତ୍ରା ହିଁ ପତିତ ପାବନ ଯାତ୍ରା। ଏହା ସତ୍ତ୍ୱେ ଶ୍ରୀମନ୍ଦିରର ପୂର୍ବଦ୍ୱାର ଅର୍ଥାତ୍ ସିଂହଦ୍ୱାର ଗୁମୁଟର ଉତ୍ତର ପଟେ ପ୍ରତିଷ୍ଠିତ ପତିତ ପାବନ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହ। ଏହା ଏକ ରହସ୍ୟମୟ ରୀତି ବୋଲି ମନେ ହୁଏ। କେତେକ କହନ୍ତି ପତିତ ପାବନ ପରମ୍ପରା ଅତି ପ୍ରାଚୀନ। ଶ୍ରୀମନ୍ଦିରର ଭୋଗମଣ୍ଡପ ଦ୍ୱାର ସମ୍ମୁଖରେ ଥିଲା ବୌଦ୍ଧମୂର୍ତ୍ତି ସଦୃଶ ବିଗ୍ରହକୁ ପୂର୍ବେ ପତିତ ପାବନ କୁହାଯାଉଥିଲା। ଜାତି ବର୍ଣ୍ଣ ଧର୍ମ ଭେଦ ବଢ଼ିବାରୁ ସମସ୍ତେ ସେଠାକୁ ଯାଇପାରିଲେ ନାହିଁ। ଖ୍ରୀଷ୍ଟାବ୍ଦ 1448 ରାଜା ପୁରୁଷୋତ୍ତମ ଦେବ ଶ୍ରୀମନ୍ଦିରର ବାହାର ବେଢ଼ା ନିର୍ମାଣ କଲା ପରେ ସିଂହଦ୍ୱାର ଗୁମୁଟରେ ପତିତ ପାବନ ବିଗ୍ରହ ସ୍ଥାପନା କରିଥିଲେ। ମାତ୍ର ଆଉ ଏକ ମତ ମାଧଳାପାଞ୍ଜିରୁ ମିଳେ, ଏହା ଅଧିକ ପ୍ରାମାଣିକ ମନେ ହୁଏ। ଭୋଇବଂଶର ଗଜପତି ରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବ ନବାବ ସୁଜା ଖାଁଙ୍କ କନ୍ୟା ରେଜିଆଙ୍କୁ ବିବାହ କରି ଧର୍ମାନ୍ତରିତ ହୋଇଥିଲେ। ସେ ହାଫିଜ୍ କାଦର ବେଗ୍ ନାମରେ ପରିଚିତ ହେବାରୁ ତାଙ୍କୁ ମନ୍ଦିର ପ୍ରବେଶ ନିଷିଦ୍ଧ ଥିଲା। ସେ ଅତ୍ୟନ୍ତ ଜଗନ୍ନାଥ ଭକ୍ତ ଥିଲେ। ଶ୍ରୀଜଗନ୍ନାଥଙ୍କ ସେବା ଓ ଦର୍ଶନ ନ ପାଇବାରୁ ତାଙ୍କ ରାଜୁତ୍ତର ଦଶଙ୍କରେ ଅର୍ଥାତ୍ ଖ୍ରୀଷ୍ଟାବ୍ଦ 1738 ସେ ସିଂହଦ୍ୱାର ଗୁମୁଟରେ ପତିତ ପାବନ ମୂର୍ତ୍ତି ରଖାଇ ଦର୍ଶନ କରୁଥିଲେ। ବିଦେଶାଗତ ଅଣହିନ୍ଦୁ ଓ ପତିତ ମାନବ ଆଜି ବି ସିଂହଦ୍ୱାର ଗୁମୁଟରେ ପତିତ ପାବନ ବିଶ୍ୱ ପାବନକର୍ତ୍ତାଙ୍କୁ ଦର୍ଶନ କରି ଭାବବିହୁଳିତ ହେଉଛନ୍ତି। ସୁଦୂରାଗତ ଭକ୍ତ ବଡ଼ଦାଣ୍ଡରେ ପାଦ ଦେଉ ଦେଉ ଗାଇ ଉଠୁଛି, ଅନା ଅନାରେ ନୀଳଚକ୍ରେ ଉଡ଼ୁଅଛି ପତିତ ପାବନ ବାନାରେ।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ରତ୍ନାକର ଚୟନି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 103ତମ ଭାଗ। ବେଦାର ସମ୍ପାଦନା ଡକ୍ଟର ବୈଷ୍ଣମ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ମୈତ୍ରେୟ ମୁନି କହୁଛନ୍ତି ଯେ ଉତ୍ତାନବାଦଙ୍କର ଦୁଇ ରାଣୀ ସୁନୀତି ଓ ସୁରୁଚି, ସୁରୁଚି ରାଜାଙ୍କର ଅତ୍ୟନ୍ତ ପ୍ରିୟତମା, ତାଙ୍କ ପୁତ୍ର ଉତ୍ତମ ରାଜାଙ୍କ କୂଳରେ ବସିଥିବା ବେଳେ ସୁରୁଚି ଧ୍ରୁବଙ୍କୁ ନାନା କଟୁକଥା କହି ବିଦାୟ କରିଦେଲେ। ଧ୍ରୁବ କାନ୍ଦି କାନ୍ଦି ମାଆଙ୍କୁ ସମସ୍ତ କଥା କହନ୍ତେ ମାଆ ସୁନୀତି ତାଙ୍କୁ ବିଷ୍ଣୁଙ୍କୁ ଆରାଧନା କରିବାକୁ କହିଲେ। ଏଥର ଧ୍ରୁବ ବନକୁ ଯାଇ କଠୋର ତପସ୍ୟା କରିବାକୁ ସ୍ଥିର କଲେ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 103ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଇନ୍ଦ୍ରାଣୀ ମିଶ୍ର, ପ୍ରୀତିନନ୍ଦା ରାଉତରାୟ, ମନ୍ମଥ ମିଶ୍ର, ଆଶା ମୁକୁଲ ବାରିକ ଏବଂ ସାଗରିକା ମହାନ୍ତି। ବେଦାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବଚରଣ ସାମଲ। ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ତଳିଘରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ ଓ ମାଙ୍କଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଓପାଡ଼ିବାର ପୂର୍ବ ଦିନ ସନ୍ଧ୍ୟାରେ 10 ଲିଟର ପାଣିରେ 20 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଓ 1 ଗ୍ରାମ ଷ୍ଟେପ୍ଟୋସାଇକ୍ଲିନ୍ ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ। ଏହି ମାସ ହେଉଛି କାଜୁ ଗଛ ଲଗାଇବା ପାଇଁ ଉପଯୁକ୍ତ ସମୟ। ଉନ୍ନତ କିସମ BPP4 ଭୁବନେଶ୍ୱର 1 VRI2 ହାଇବ୍ରିଡ୍ 2-17 ଲଗାନ୍ତୁ। 45 ବର୍ଗମିଟର ଗାତ, 7.5 ବର୍ଗମିଟର ବ୍ୟବଧାନ, 70-80 ଗଛ ଏକର ପ୍ରତି ଲଗାନ୍ତୁ। ଗାତ ପ୍ରତି ଦରକାର ହେଉଥିବା ଯବକ୍ଷାରଜାନ ଓ ଫସ୍ଫରସ୍ ସାର ପ୍ରୟୋଗ କରନ୍ତୁ। ବର୍ତ୍ତମାନ ମାଣ୍ଡିଆ ବୁଣିବାର ଉପଯୁକ୍ତ ସମୟ। ଅଧିକ ଅମଳକ୍ଷମ ବିହନଗୁଡ଼ିକ ହେଉଛି ଦିବ୍ୟସିଂହ, AKP2, AKP3, AKP7, ଗୋଦାବରୀ, ନୀଳାଚଳ, ଭୈରବୀ, ଶୁଭ୍ରା ଓ ଚିଲିକା। ଏକର ପ୍ରତି 2-2.5 କିଲୋଗ୍ରାମ ମଞ୍ଜି ବୁଣିବା ପାଇଁ ବ୍ୟବହାର କରନ୍ତୁ। ବୁଣିବା ପୂର୍ବରୁ 1 କିଲୋଗ୍ରାମ ମଞ୍ଜିକୁ ଥିରାମ ଓ 3 ଗ୍ରାମ ଟ୍ରାଇସାଇକ୍ଲାଜୋଲ 1 ଗ୍ରାମ ମିଶାଇ ବିହନ ବିଶୋଧନ କରନ୍ତୁ। 1 ମିଟର ତଳିଘର ପ୍ରତି 10 ଗ୍ରାମ ଯବକ୍ଷାରଜାନ ଓ 10 ଗ୍ରାମ ଫସ୍ଫରସ୍ ସାର ପ୍ରୟୋଗ କରନ୍ତୁ। ଚିନାବାଦାମ ଫସଲ ପାଇଁ ଜମିକୁ ଗଭୀର ଚାଷ କରି ମାଟି ଗୁଣ୍ଡ କରନ୍ତୁ। ହେକ୍ଟର ପ୍ରତି 120 ଗ୍ରାମ ମଞ୍ଜି ବ୍ୟବହାର କରନ୍ତୁ। ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ମଞ୍ଜିକୁ ମଞ୍ଜି 10 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। କିନ୍ତୁ ଲୋଟଣୀ ଜାତୀୟ ଚିନାବାଦାମ କରୁଥିଲେ ମଞ୍ଜିକୁ ମଞ୍ଜି 15 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। ହେକ୍ଟର ପ୍ରତି 25 ଗାଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟ, 500 କିଲୋଗ୍ରାମ କାଗଜ କଳ ମଇଳା ସହ 20 କିଲୋଗ୍ରାମ ଯବକ୍ଷାରଜାନ, 40 କିଲୋଗ୍ରାମ ଫସ୍ଫରସ୍ ଓ 40 କିଲୋଗ୍ରାମ ପଟାସ ସାର ଶେଷ ଉଡ଼ ଚାଷ ସମୟରେ ପ୍ରୟୋଗ କରନ୍ତୁ। ଚିନାବାଦାମ ଫସଲରେ ଗନ୍ଧକ ଓ ଚୂନ ଚାହିଦା ମେଣ୍ଟାଇବା ପାଇଁ ଫସ୍ଫରସ୍ ସାରକୁ ସିଙ୍ଗିଲ ସୁପର ଫସ୍ଫେଟ୍ ଆକାରରେ ପ୍ରୟୋଗ କରନ୍ତୁ, ନଚେତ ହେକ୍ଟର ପ୍ରତି 250 କିଲୋଗ୍ରାମ ଜିପ୍ସମ୍ ପ୍ରୟୋଗ କରନ୍ତୁ। ଉଇ ଉପଦ୍ରୁତ ଅଞ୍ଚଳରେ ଶେଷ ଉଡ଼ ଚାଷ ବେଳେ ହେକ୍ଟର ପ୍ରତି 25 କିଲୋଗ୍ରାମ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କରି ମାଟିରେ ମିଶାଇ ଦିଅନ୍ତୁ। ଆଖୁ ଚାଷ ପାଇଁ ଚୟନ କରିଥିବା ଜମିରେ ଜଳ ନିଷ୍କାସନର ସୁବିଧା କରନ୍ତୁ। ଫସଲ 3-4 ମାସ ହୋଇଥିଲେ ଭେଳାବନ୍ଧା କାର୍ଯ୍ୟ ଶେଷ କରନ୍ତୁ। ସଳ କାଣ୍ଡବିନ୍ଧା ପୋକ ଦମନ ପାଇଁ ଅଗ୍ରାଧିକାର ଭିତ୍ତିରେ ଜୈବ ନିୟନ୍ତ୍ରଣ ପଦ୍ଧତି ଏକର ପିଛା 40,000 ଟ୍ରାଇକୋଡ୍ରମା

0: ଜାପନି କମ୍ ଅବଲମ୍ବନ କରନ୍ତୁ କିମ୍ବା ହେକ୍ଟର ପ୍ରତି ଏକ ଲିଟର ଫିପ୍ରୋନିଲ୍ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅଗବିନ୍ଧା ପୋକ ଦେଖାଯାଉଥିଲେ ଦମନ ପାଇଁ ହେକ୍ଟର ପ୍ରତି 1 ଲିଟର ଫିପ୍ରୋନିଲ୍ କିମ୍ବା ପ୍ରୋଫେନୋଫସ୍ କିମ୍ବା 500 ଲିଟର ପାଣିରେ 500 ଗ୍ରାମ ଏସିଫେଟ୍ ମିଶାଇ ସିଞ୍ଚନ କରନ୍ତୁ। ସୁବିଧା ଥିଲେ ପତ୍ର କନ୍ଦାରେ ଦାନାଦାର ବିଷ ପ୍ରୟୋଗ କରାଯାଇପାରିବ। ଏକକ ଫସଲ ପରିବର୍ତ୍ତେ ମିଶ୍ରିତ ବା ଅନ୍ତ ଫସଲ କରନ୍ତୁ। ଢିପ ଜମିଗୁଡ଼ିକରେ କେବଳ ଧାନ ନ କରି ଅନ୍ୟ ଫସଲ ଯଥା ମୁଗ, ବିରି, ହରଡ଼, ମାଣ୍ଡିଆ, ମକା ଆଦି ଫସଲ ଅନ୍ତ ଫସଲ ହିସାବରେ ନିଅନ୍ତୁ। ବୁଣିବା ବେଳେ ନାଳିରେ ଖତ ପ୍ରୟୋଗ କରନ୍ତୁ। ମରୁଡ଼ି ସହିପାରୁଥିବା ଧାନ କିସମ ଯଥା ଅନ୍ନଦା, ପଥରା, ଯୋଗେଶ, ଖଣ୍ଡଗିରି, କଳିଙ୍ଗ 3, ହୀରା, ବନ୍ଦନା ଇତ୍ୟାଦି ବ୍ୟବହାର କରନ୍ତୁ। ଧାନ ବିହନକୁ ସୋଡିୟମ ଫସ୍ଫେଟ୍ ଦ୍ରବଣ 1 ଲିଟର ପାଣିରେ 358 ମିଲିଗ୍ରାମ 6 ଘଣ୍ଟା ବତୁରାନ୍ତୁ ଓ ତାପରେ ଶୁଖାଇ ବୁଣି ଦିଅନ୍ତୁ। ଏହାଦ୍ୱାରା ବିହନ ଭଲ ଗଜା ହୋଇଥାଏ ଓ ତଳି ଭଲ ବଢ଼ିଥାଏ।
1: ଶୁଣୁଥିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା, ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ସକାଳ 7:25ରେ ପ୍ରଚାର କରିବୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତ ଶୁଣିପାରିବେ 7:55ରେ। କାର୍ଯ୍ୟକ୍ରମ ହ୍ୟାଲୋ ବାରିପଦା ପ୍ରଚାର କରିବୁ ଆଜି 8:15। ସକାଳ 8:30ରେ ଶୁଣିପାରିବେ ବିଶେଷ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ। କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ମଧ୍ୟାହ୍ନ 12:00ରେ ପ୍ରଚାର କରିବୁ ଲୋକସଙ୍ଗୀତ କ୍ରମରେ ଦାସକାଠିଆ ଗୀତ। ଗୁଣ୍ଡିଚା ରଥଯାତ୍ରା ଉପରେ ଆଧାରିତ ଆଜିର ଦାସକାଠିଆ ଗୀତ ପରିବେଷଣ କରିବେ ଶିଳ୍ପୀ କୃଷ୍ଣଚନ୍ଦ୍ର ମହାନ୍ତି ଏବଂ ସାଥୀ କଳାକାରମାନେ। ନାରୀ ମହଲ ପ୍ରଚାର କରିବୁ ଦିନ 1:20। ଅପରାହ୍ନ 5:30ରେ ପ୍ରଚାର କରିବୁ ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ସନ୍ଧ୍ୟା 6:00ରେ ଆମର ଦ୍ୱିତୀୟ ଅଧିବେଶନରେ ଶୁଣିପାରିବେ କେତୋଟି ଭକ୍ତି ଗୀତ। ସୁଗମ ସଙ୍ଗୀତ ପ୍ରଚାର କରିବୁ 6:15ରେ। କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଏହି କ୍ରମରେ ଆଜି ଆପଣମାନେ ଶୁଣିପାରିବେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ। ରାତି 7:00ରେ ପ୍ରଚାର କରିବୁ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ରହିଛି ସାନ୍ତାଳୀ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଶିଳ୍ପୀ ପାରାଉ ମୁର୍ମୁ ଏବଂ ସାଥୀ କଳାକାରମାନେ। ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30ରେ। ଆପଣଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ରାତି 8:00ରେ। ରାତି 8:30ରେ ଶୁଣିପାରିବେ ସୁଗମ ସଙ୍ଗୀତ। ରାତି 8:40ରେ ପ୍ରଚାର କରିବୁ ଗୀତ ଅତୀତ କାର୍ଯ୍ୟକ୍ରମ। ରାତି 10:00ରେ ଶୁଣିପାରିବେ ନାଟକ ଅଭିଯାନ, ରଚନା କାଳିଚରଣ ପଟ୍ଟନାୟକ, ପ୍ରଯୋଜନା ନୟନ କିଶୋର ମହାନ୍ତି। ଶ୍ରୋତାବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ସଂସଦର ମୌସୁମୀ ଅଧିବେଶନରେ ନିଟ୍ ଏବଂ ଏ ସମ୍ପର୍କିତ ଆନୁଷଙ୍ଗିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱଷ୍ଟ କରିଛନ୍ତି। ନୀତି ଆୟୋଗଙ୍କ ଦ୍ୱାରା ପ୍ରଥମ ଥର ପାଇଁ ନିବେଶ ଅନୁକୂଳ ଇଣ୍ଡେକ୍ସ 2026 ପ୍ରକାଶ ପାଇଛି। ଏଥିରେ ଓଡ଼ିଶାକୁ ମିଶାଇ 5 ରାଜ୍ୟକୁ ଶ୍ରେଷ୍ଠ ଭାବେ ଉଲ୍ଲେଖ କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀ ଏବଂ ସରକାରୀ ଘରୋଇ କ୍ଷେତ୍ର ଉଦ୍ୟୋଗୀ ନିବେଶକ ଓ ବିଭିନ୍ନ କ୍ଷେତ୍ରର ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟର ସ୍ୱଚ୍ଛ ଶାସନ, ନୀତିଗତ ସଂସ୍କାର, ନିବେଶ ଅନୁକୂଳ ପ୍ରଶାସନ ଏବଂ ସ୍ଥାୟୀ ଶିଳ୍ପ ବିକାଶ ପ୍ରତି ସରକାରଙ୍କ ଦୃଢ଼ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ 23 ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 4,573 କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ 22,873 ଜଣଙ୍କୁ ନିଯୁକ୍ତି ମିଳିବ। ବୈଠକରେ 11 ଜିଲ୍ଲାର ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସ 3-5 ପର୍ଯ୍ୟନ୍ତ 3 ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଗଞ୍ଜାମ ଜିଲ୍ଲାର ତପ୍ତପାଣି ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସମ୍ପର୍କିତ କାର୍ଯ୍ୟସୂଚୀ ରାଜ୍ୟ ସରକାର ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଛି। ଗ୍ରେଟ୍ ବ୍ରିଟେନ୍ ଏବଂ ଓଡ଼ିଶା ମଧ୍ୟରେ ସହଯୋଗକୁ ଅଧିକ ମଜବୁତ କରିବା ଲକ୍ଷ୍ୟ ନେଇ କୋଲକାତାସ୍ଥିତ ବ୍ରିଟିଶ ଉପ ଉଚ୍ଚାୟୁକ୍ତ ଡକ୍ଟର ଆଣ୍ଡ୍ରୁ ଫ୍ଲେମିଙ୍ଗ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ବୈଠକରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ପୁରୀ ଶରଧାପାଲିରେ ଆଜି ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥର ଦକ୍ଷିଣ ମୋଡ଼ କରାଯିବ। ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଦକ୍ଷିଣ ମୋଡ଼ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଗତକାଲି ରଥଗୁଡ଼ିକର ଦକ୍ଷିଣ ମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର

ଶ୍ରାଦ୍ଧ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଙ୍କୁ ଆସନ୍ତା ଶୁକ୍ରବାର ହେବାକୁ ଥିବା ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାହୁଡ଼ା ଯାତ୍ରାର ନୀତିକାନ୍ତି ଏବଂ ରଥଟଣା ସମୟ ନିର୍ଘଣ୍ଟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷା ନେଇ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟ କାରାଗାର ବିକାଶ ବୋର୍ଡ ଚତୁର୍ଥ ବୈଠକ ଗତକାଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କାରାଗାର ସଂସ୍କାର, ସୁରକ୍ଷା ବ୍ୟବସ୍ଥା, କଏଦୀଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ କାରାଗାରରୁ ମୁକ୍ତି ପରେ କଏଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର 7ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ମୁକ୍ତାକାଶ କାରାଗାର ଖୋଲାଯିବା ସହ ସୁରକ୍ଷାକୁ ଦୃଷ୍ଟିରେ ରଖି

0: ମହାକାଶ କାରାଗାର ଖୋଲାଯିବା ସହ ସୁରକ୍ଷାକୁ ଦୃଷ୍ଟିରେ ରଖି କୃତ୍ରିମ ବୁଦ୍ଧିମତା ଆଧାରିତ ସିସିଟିଭି କ୍ୟାମେରା ଲଗାଯାଉଛି। ଇତିମଧ୍ୟରେ 20 କାରାଗାରରେ ଏହି କ୍ୟାମେରା ସ୍ଥାପନ ହୋଇସାରିଥିବା ବୈଠକରୁ ସୂଚନା ମିଳିଛି। ରାଜ୍ୟର 3 ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ ହୋଇ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଅଧୀନରେ ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତିଭାସନ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଆଜି ଜାତୀୟ ପତାକା ଗ୍ରହଣ ଦିବସ ପାଳନ କରାଯାଉଛି। 1947 ଜୁଲାଇ 22 ଭାରତୀୟ ସମ୍ଭିଧାନ ପ୍ରଣୟନ ସଭା ଦ୍ୱାରା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଦେଶ ସ୍ୱାଧୀନ ହେବା ପୂର୍ବରୁ ଅନୁଷ୍ଠିତ ଏହି ଐତିହାସିକ ବୈଠକରେ ଭାରତୀୟ ସଂସ୍କୃତି ଓ ଗୌରବର ପ୍ରତୀକ ସ୍ୱରୂପ ଏହାକୁ ଜାତୀୟ ପତାକା ରୂପେ ଗ୍ରହଣ କରାଯାଇଥିଲା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 11 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ବେହେଡ଼ା ଦାନ୍ତର ଉପଚାର। ଆଲୋଚକ ଡାକ୍ତର ଅଭିଳାଷ ମହାପାତ୍ର।
2: ଦାନ୍ତ ଯଦି ନିଜ ଜାଗାରେ ନ ଉଠି ଅନ୍ୟ କୌଣସି ଜାଗାରେ ଆଗ ପଛ ବଙ୍କା ତେଢ଼ା କିମ୍ବା ଉପର ତଳ ହୋଇ ମାଡ଼ି ଉପରେ ଉଠିଥାଏ ତାକୁ ଆମେ ବେହେଡ଼ା ଦାନ୍ତ ବୋଲି କହିଥାଉ। ଏହା ଗୋଟେ ବଂଶଗତ ଦାନ୍ତ ସମସ୍ୟା। ଛୋଟ ମାଢ଼ି ବଡ଼ ଦାନ୍ତ ହେଲେ ଦାନ୍ତଟି ବେହେଡ଼ା ହୋଇ ଉଠିଥାଏ। ବହୁଦିନ ଧରି ପିଲାଙ୍କର ବୋତଲରୁ କ୍ଷୀର ପିଇବା ଅଭ୍ୟାସ ଥିଲେ ସ୍ଥାୟୀ ଦାନ୍ତ ବା ପର୍ମାନେଣ୍ଟ ଟୁଥ୍ ବେହେଡ଼ା ହୋଇ ଉଠିଥାଏ। ଯେଉଁ ପିଲାମାନେ ଆଙ୍ଗୁଠି ଚୁଚୁମିବା, ଓଠ କାମୁଡ଼ିବା ଓ ପାଟି ବାଟେ ନିଶ୍ୱାସ ନେବାର ଖରାପ ଅଭ୍ୟାସ ରଖିଥାନ୍ତି ସେମାନଙ୍କର ସାଧାରଣତଃ ବେହେଡ଼ା ଦାନ୍ତ ଉଠିଥାଏ। ଆମେ ଏହା ଜାଣିବା ଉଚିତ କି ଯେଉଁ ପିଲାମାନଙ୍କର ଟନ୍ସିଲାଇଟିସ୍ ପ୍ରୋବ୍ଲେମ୍ ଥାଏ ସେମାନେ ପାଟି ବାଟେ ନିଶ୍ୱାସ ନିଅନ୍ତି। ଅନ୍ୟ ଏକ କାରଣ ବେହେଡ଼ା ଦାନ୍ତ ଉଠିବାର ହେଲା ଦୁର୍ଘଟଣା ଜନିତ। ପିଲାଟିର ଯଦି ଦୁର୍ଘଟଣା ହୋଇ ମାଢ଼ି ଓ ଦାନ୍ତଟି ଭାଙ୍ଗି ଯାଇଥାଏ ତାହେଲେ ସ୍ଥାୟୀ ଦାନ୍ତ ବେହେଡ଼ା ହୋଇ ଉଠିଥାଏ। ଯେଉଁ ପିଲାମାନଙ୍କର ଜନ୍ମରୁ ଗ୍ରହଣ ଖଣ୍ଡିଆ ଥାଏ ତାଙ୍କର ଦାନ୍ତ ବେହେଡ଼ା ହୋଇ ଉଠିଥାଏ କାରଣ ମାଢ଼ିଟି ଛୋଟ ଥାଏ, ଉପର ମାଢ଼ି ମିଶିନଥାଏ, ତେଣୁ ଦାନ୍ତ ଉଠିବାକୁ ଜାଗା ନଥାଏ। ଆସନ୍ତୁ ଏବେ ଜାଣିବା ବେହେଡ଼ା ଦାନ୍ତ ଉଠିଲେ ଅସୁବିଧା କ'ଣ ସବୁ ହୋଇଥାଏ। ଯେଉଁ ପିଲାଟିର ଦାନ୍ତ ବେହେଡ଼ା ଉଠିଥାଏ ସେ ତାର ସୌନ୍ଦର୍ଯ୍ୟ କମିଯାଉଛି ବୋଲି ଭାବିଥାଏ। ବେହେଡ଼ା ଦାନ୍ତ ଯୋଗୁଁ ପିଲାଟିର ଆତ୍ମସମ୍ମାନ ହାନି ହୋଇଥାଏ, ସେ ସାମାଜିକ କ୍ଷେତ୍ରରେ ନିଜକୁ ହୀନ ମନେ କରେ ଯାହାକୁ ଆମେ ଇନଫେରିଟି କମ୍ପ୍ଲେକ୍ସ ବୋଲି କହିଥାଉ। ବେହେଡ଼ା ଦାନ୍ତ ଯୋଗୁଁ ଗାଲ ଓ ଜିଭ କାମୁଡ଼ି ହୋଇଯାଇଥାଏ। ବେହେଡ଼ା ଦାନ୍ତ ଯୋଗୁଁ ଖାଇବା ଜିନିଷ ଦାନ୍ତ ଉପରେ ଜମିଯାଇଥାଏ ଯାହାକୁ ସଫା କରିବା କଷ୍ଟକର ହୋଇଯାଇଥାଏ, ଯାହା ଦ୍ୱାରା ମାଢ଼ିର ଗୋଟେ ରୋଗ ଜିଞ୍ଜିଭାଇଟିସ୍ ହୋଇଥାଏ। ବେହେଡ଼ା ଦାନ୍ତ ଥିଲେ ପିଲାଟି ସ୍ପଷ୍ଟ କଥା କହିପାରିନଥାଏ। ସାଧାରଣତଃ ପିଲାଙ୍କର କ୍ଷୀର ଦାନ୍ତ ପଡ଼ି ସ୍ଥାୟୀ ଦାନ୍ତ ଉଠିଲା ବେଳକୁ ଦାନ୍ତଟି ବେହେଡ଼ା ଜଣାପଡ଼ିଥାଏ। ଏହା ସମୟକ୍ରମେ କିଛି କ୍ଷେତ୍ରରେ ଠିକ୍ ହୋଇଯାଇଥାଏ। ବେହେଡ଼ା ଦାନ୍ତ ଯୋଗୁଁ ଆଉ ଗୋଟିଏ ରୋଗ TMJ ଡିସ୍ଫଙ୍କସନ୍ ସିଣ୍ଡ୍ରୋମ୍ ହୋଇଥାଏ ଯାହାଦ୍ୱାରା ମାଢ଼ି ଓ ମାଂସପେଶୀ ଯନ୍ତ୍ରଣା ହୁଏ, ମୁହଁ ଖୋଲିବାରେ ଅସୁବିଧା ହୁଏ। ଏବେ ଆସନ୍ତୁ ଜାଣିବା ବେହେଡ଼ା ଦାନ୍ତର ପ୍ରତିକାର କ'ଣ ସବୁ। ଯେଉଁ ପିଲାଙ୍କର 13 ବୟସ ପରେ ବି ବେହେଡ଼ା ଦାନ୍ତ ଥାଏ ସେମାନଙ୍କୁ ଏକ ସ୍ପେଶାଲିଷ୍ଟ ଦନ୍ତ ଚିକିତ୍ସକ ଅର୍ଥୋଡଣ୍ଟିଷ୍ଟକୁ ଦେଖାଇବା ଦରକାର। ଆମେ ଚେଷ୍ଟା କରିବା ଦରକାର କି ପିଲାଙ୍କର ବେହେଡ଼ା ଦାନ୍ତ ଅବସ୍ଥା ନ ଆସୁ। ତା ପାଇଁ କ୍ଷୀର ଦାନ୍ତ ସଠିକ୍ ସମୟରେ ଭାଙ୍ଗିବା ଦରକାର ଏବଂ ସ୍ଥାୟୀ ଦାନ୍ତ ଠିକ୍ ସମୟରେ ଉଠିବା ପାଇଁ ମାଢ଼ିରେ ବ୍ୟାୟାମ ଓ ପୁଷ୍ଟିକର ଖାଦ୍ୟ, ଫଳ ଓ ସବୁଜ ପନିପରିବା ଖାଇବା ଜରୁରୀ। ମନେ ରଖିବା ଉଚିତ ଯେଉଁ ପିଲାମାନଙ୍କର ଆଙ୍ଗୁଠି ଚୁଚୁମିବାର ଅଭ୍ୟାସ ଅଛି ସେମାନଙ୍କୁ ଅଭ୍ୟାସ ଭାଙ୍ଗିବାର ଯନ୍ତ୍ର ହାବିଟ୍ ବ୍ରେକିଂ ଆପ୍ଲାଏନ୍ସ ଦେବା ଉଚିତ। ପିଲାମାନଙ୍କର କ୍ଷୀର ଦାନ୍ତ ପଡ଼ିବା ଆରମ୍ଭ ହେଲେ ବାପା ମା ଦନ୍ତ ଚିକିତ୍ସକଙ୍କୁ ଦେଖାଇବା ଦରକାର କାରଣ

0: ଦାନ୍ତ ଚିକିତ୍ସକ ହିଁ ଦାନ୍ତ ଅବସ୍ଥା ଦେଖି ଜାଣିପାରିବ କି ସ୍ଥାୟୀ ଦାନ୍ତ ଯୋଉ ଉଠିବ ସେ ଠିକ୍ ଉଠିବ କି ବେହେଡ଼ା ହିଁ ଉଠିବ। ଯେଉଁ ପିଲାମାନେ ବୋତଲରେ କ୍ଷୀର ପିଇଥାନ୍ତି ସେମାନଙ୍କୁ 2 ବର୍ଷ ବୟସ ପରେ ଏହି ଅଭ୍ୟାସ ବନ୍ଦ କରିବା ଉଚିତ। ଏବେ ଏକ ନୂତନ ଚିକିତ୍ସା ପଦ୍ଧତି ବାହାରିଛି ଯାହାକୁ ଆମେ ଇନଭେସାଲାଇନ୍ କ୍ଲିୟର ଆଲାଇନର ବୋଲି କହୁଛୁ। ଏହାଦ୍ୱାରା ବେହେଡ଼ା ଦାନ୍ତ ଠିକ୍ ହୋଇଯାଇଥାଏ। ସୁସ୍ଥ ଦାନ୍ତ ଓ ମାଢ଼ି ସୁସ୍ଥ ଜୀବନର ଆଧାର।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ବେହେଡ଼ା ଦାନ୍ତର ଉପଚାର ସମ୍ପର୍କରେ। ଆଲୋଚକ ଥିଲେ ଡାକ୍ତର ଅଭିଳାଷ ମହାପାତ୍ର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଓ ଉତ୍ତର ମ୍ୟାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ। ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର। ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ 1 ତାରିଖ ସୁଦ୍ଧା 58,63,00,000 ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଗତ ସନ୍ଧ୍ୟାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦଳର ବହୁ ନେତା ଏଥିଲାଗି ଦାବି ଜଣାଇ ଲୋକକଲ୍ୟାଣ ମାର୍ଗଠାରେ ଧାରଣା ଦେଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ସହିତ ସେ ନିଜେ ଧାରଣାସ୍ଥଳକୁ ଯାଇ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀ ଗାନ୍ଧୀଙ୍କୁ ଅବଗତ କରାଇଥିଲେ। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀ ଗାନ୍ଧୀ ନିଜର ପୂର୍ବ ଦାବିରୁ ଓହରିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାହୁଲ ଗାନ୍ଧୀଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ପକ୍ଷରେ ଏହା ଶୋଭନୀୟ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ନିଟ୍ ପ୍ରଶ୍ନପତ୍ର ବିଭ୍ରାଟ ଘଟଣାରେ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ସ୍ୱଷ୍ଟ କରିସାରିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ଓ ଉତ୍ତର ମ୍ୟାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ବ୍ୟବସାୟିକ କାରବାର ମାଧ୍ୟମରେ ଅଧିକ ସମ୍ପ୍ରସାରଣ କରିବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି। ସ୍କୋପଚେରେ ଭାରତ ଉତ୍ତର ମ୍ୟାସିଡୋନିଆ ବ୍ୟବସାୟିକ ଫୋରମରେ ଉଦ୍ବୋଧନ ଦେଇ ଶ୍ରୀମତୀ ମୁର୍ମୁ କହିଛନ୍ତି, ପୁଞ୍ଜିନିବେଶ, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏବଂ ନବସୃଜନ ଉପରେ ଭିତ୍ତି କରି ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦୀର୍ଘସୂତ୍ରୀ ବ୍ୟବସାୟିକ ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଉଭୟ ଦେଶ ଉପକୃତ ହୋଇପାରିବେ। ଉତ୍ତର ମ୍ୟାସିଡୋନିଆକୁ ପ୍ରଥମ ଭାରତୀୟ ରାଷ୍ଟ୍ରଦୂତ ଭାବେ ତାଙ୍କର ଏହି ଗସ୍ତ ମାଧ୍ୟମରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଭାରତର ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି। ଚଳିତ ଦଶନ୍ଧିର ଶେଷ ସୁଦ୍ଧା ଦ୍ୱିପକ୍ଷ ବାଣିଜ୍ୟ କାରବାରର ପରିମାଣ ଦ୍ୱିଗୁଣିତ କରାଯାଇପାରିବ ବୋଲି ରାଷ୍ଟ୍ରପତି ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି। ବିଶେଷକରି ଡିଜିଟାଲ ନବସୃଜନ, କୃତ୍ରିମ ବୁଦ୍ଧିମତା, ଔଷଧ ଓ ସ୍ୱାସ୍ଥ୍ୟସେବା, କୃଷି ପ୍ରକ୍ରିୟାକରଣ ଏବଂ ସବୁଜ ଶକ୍ତି ଆଦି କ୍ଷେତ୍ର ଉପରେ ପ୍ରାଥମିକତା ଦିଆଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତର ୟୁପିଆଇ ପ୍ଲାଟଫର୍ମର ସଫଳତା ଉପରେ ଆଲୋକପାତ କରି ଡିଜିଟାଲ ସାଧାରଣ ଭିତ୍ତିଭୂମି କ୍ଷେତ୍ରରେ ଭାରତ ସହିତ ଭାଗିଦାରୀ ଲାଗି ଉତ୍ତର ମ୍ୟାସିଡୋନିଆକୁ ଆମନ୍ତ୍ରଣ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଥମ ଭାରତୀୟ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ଉତ୍ତର ମ୍ୟାସିଡୋନିଆର ସଂସଦକୁ ସମ୍ବୋଧିତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଶତାବ୍ଦୀ ଧରି ରହିଆସିଥିବା ସଭ୍ୟତାଗତ ସଂଯୋଗ ଉପରେ ଆଲୋକପାତ କରି ସେ କହିଛନ୍ତି, ଭାଗିଦାର

କରିବାକୁ ମନ୍ତ୍ରଣାଳୟ ଆମନ୍ତ୍ରଣ କରିଛି। ଅଂଶଗ୍ରହଣକାରୀମାନେ ଆସନ୍ତା ମାସ ଏକ ତାରିଖରୁ ଏକତିରିଶ ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ ଏକରୁ ତିନି ମିନିଟ୍ର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ ପର୍ଯ୍ୟାୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାବେଳି, ଦାମନ ଡ୍ୟୁ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଚାଇନା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗରେ ପିଭି ସିନ୍ଧୁ ଆଜି ଉନ୍ନତି ହୁଦାଙ୍କୁ ଭେଟିବେ। ସେହିଭଳି ପୁରୁଷ ସିଙ୍ଗଲ୍ସ ବର୍ଗରେ ଲକ୍ଷ୍ୟ ସେନ୍ ନିଜର ଅଭିଯାନ ଆରମ୍ଭ କରିବେ। ଆୟୁଷ ସେଟ୍ଟି ଏହି ବର୍ଗରେ ଆଲ୍ୱି ଫାରାହାନ୍ଙ୍କୁ ଭେଟିବେ। ପୁରୁଷ ଡବଲ୍ସ ବର୍ଗରେ ଏମା ଅର୍ଜୁନ ଓ ହରିହରନ୍ ଆମ୍ସା କରୁନନ୍, ମିକ୍ସ ଡବଲ୍ସ ବର୍ଗରେ ରୋହନ କାପୁର ଓ ରୁଦ୍ଭିକା ଶିବାନୀ ଗାଡେ ଏବଂ ତାନିଶା କ୍ରାଷ୍ଟୋ ଓ ଧ୍ରୁବ କପିଳାଙ୍କ ଯୋଡ଼ି ଆଜିଠାରୁ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଉତ୍ତର ମାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ। ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର। ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ ଏକ ତାରିଖ ସୁଦ୍ଧା 58,63,00,000 ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସାନ୍ତାଳୀ ଅଖଳା କାର୍ଯ୍ୟକ୍ରମ। ଉପସ୍ଥାପନାରେ ଅଛନ୍ତି ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାଁସଦା।

ಶಿಶೈಲೆ ಸಂದರ್ಯಾಖ್ರ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ଆସ୍ତା। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସୁଗମ ସଙ୍ଗୀତ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ବାରିପଦାର ଏହି ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ। ବିଳମ୍ବ ନ କରି ଆସନ୍ତୁ କଥା ହେବା ଆଉ ଶ୍ରୋତାଙ୍କ ଅନୁରୋଧର ଗୀତ ଶୁଣିବା।
1: ହେଲୋ
2: ଶ୍ରୋତା, ନମସ୍କାର। ଆଜ୍ଞା
1: ନମସ୍କାର।

0: பாத்திரம் செய்தது சோகனா எப்ப லோக ஹோனா ஐகிப்பட செய்தது
1: ଫୁଲ ଚନ୍ଦନ ଚଳଚ୍ଚିତ୍ର
0: ଆଜ୍ଞା ବାପା ମା ମାନଙ୍କୁ ନାଁ ନେବା ପାଇଁ ଚାହୁଁଛି
1: ନିଶ୍ଚିତ
0: ଅନିଲ ଶାହା ଆଶା ଶାହା ଏବଂ ଅଙ୍କିତା ଶାହା ଜୟ କୁମାର ଶାହା ଅଶୋକୁନ୍ତଳା ଶାହା ସାର୍ ଏତିକି ସାର୍
1: ଠିକ ଅଛି ତେବେ ଅନୁଶ୍ରୀ ଭଉଣୀ ତୁମ ପସନ୍ଦର ଗୀତ ଆମେ ଶୁଣାଉଛୁ
0: ଧନ୍ୟବାଦ ସାର୍
1: ହଁ।

ଶ୍ରୀ ଜଗନ୍ନାଥ ହେଉଛନ୍ତି ଭକ୍ତ ଜୀବନର ପ୍ରାଣବିନ୍ଦୁ। ତାଙ୍କର ତତ୍ତ୍ୱ ମହାସାଗର ପରି ସୁଗଭୀର ସୁପ୍ରଶସ୍ତ। ତାଙ୍କର ମହିମାର ବୈଚିତ୍ର୍ୟ ଅନିର୍ବଚନୀୟ। ଅବୟବ ଦାରୁରେ ଗଠିତ ହେଲେ ମଧ୍ୟ ରୂପଠାରୁ ରୁଚି ତାଙ୍କର ଭିନ୍ନ। ଖାଦ୍ୟ ରୁଚି, ବସ୍ତ୍ର ରୁଚି, ଭୂଷଣ ରୁଚି ବେଶମାର୍ଜିତ। ଆଉ ଏସବୁ ଓଡ଼ିଶାର ସାମାଜିକ ଜୀବନର ଅନୁରୂପ ମଧ୍ୟ। ପ୍ରଭୁତ ଅନୁରାଗର ଦେବତା। ସେ ସେବକ ତଥା ଭକ୍ତ ଜନତାର ଗହଣରେ ଅବସ୍ଥାନ କରିବାକୁ ଭଲ ପାଆନ୍ତି। ସେ ସମ୍ପୂର୍ଣ୍ଣ ସେବ୍ୟ, ତେଣୁ ତାଙ୍କର ବହୁ ସେବକ। ସେ ପରମ ପୂଜ୍ୟ, ତେଣୁ ବହୁ ଉପଚାରରେ ତାଙ୍କର ପୂଜା ଅର୍ଚ୍ଚନା କରାଯାଏ।

0: ପ୍ରାତଃକାଳରୁ ମହାପ୍ରଭୁଙ୍କ ମନ୍ଦିର ଭିତରେ କର୍ମଚଞ୍ଚଳତା ଆରମ୍ଭ ହୋଇଯାଏ। ତାପରେ ପୂଜାବିଧି ସେବାବିଧି ପାରମ୍ପରିକ ରୀତିରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୁଏ। ସକାଳର ଦ୍ୱାରଫିଟା ନୀତିଠାରୁ ଆରମ୍ଭ କରି ରାତିର ବଡ଼ସିଂହାର ନୀତି ପରେ ପହୁଡ଼ ଲାଗି ଆଉ ମନ୍ଦିରର ମୁଦକ୍ରିୟା ସମାପ୍ତ ହେଲା ପରେ ଯାଇ ସେବକମାନେ ବିଶ୍ରାମ ନିମନ୍ତେ ଅବକାଶ ପାଆନ୍ତି। ପୁଣି ରାତି ପାଇଲେ ସେଇ ଲୀଳାମୟଙ୍କର ଲୀଳା। ତେଣୁ ପ୍ରଭୁଙ୍କର ସେବା ନିମନ୍ତେ ଭଳିକି ଭଳି ସେବାୟତ ନିଜ ନିଜର ସେବା କାର୍ଯ୍ୟରେ ମଗ୍ନ ଥାନ୍ତି। ସେହିସବୁ ସେବକମାନଙ୍କ ମଧ୍ୟରେ ମୁଦିରସ୍ଥ ସେବା ଅନ୍ୟତମ। ଆଉ ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ, ସେ ସମ୍ପର୍କରେ ଆଲୋଚନା କରିବେ ସୁକଦେବ ମହାନ୍ତି।
1: ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କର ଯେଉଁ ସେବା ବ୍ୟବସ୍ଥା, ଯେତେବେଳେ ରାଜା ଅନଙ୍ଗ ଭୀମଦେବ ଏହାର ପରିକଳ୍ପନା କଲେ ଏବଂ ବିବିଧ ସେବା ପାଇଁ ଚିନ୍ତା କରିଥିଲେ, ସେତେବେଳେ ସେ ଛତିଶା ନିଯୋଗର କଥା ଚିନ୍ତା କରିଥିଲେ। ପ୍ରଥମ ଛତିଶ ହେଉଛନ୍ତି ମୂଳ ଛତିଶା ନିଯୋଗ, ଏବଂ ଯେଉଁ ନିଯୋଗର ସାଧାରଣ ଅର୍ଥ ହେଉଛି କୌଣସି କାର୍ଯ୍ୟରେ ନିୟୋଜିତ ହେବା ବା ନିଯୁକ୍ତ ହେବା। ଆମେ ଜାଣିଛୁ ମାଦଳାପାଞ୍ଜି କହନ୍ତି, ଅନଙ୍ଗ ଭୀମଦେବ ଶ୍ରୀଜଗନ୍ନାଥଙ୍କୁ ଶ୍ରୀବତ୍ସ ଖଣ୍ଡଶାଳ ଦେଉଳରେ ବିଜେ କରାଇଲେ, ଶଙ୍ଖୁଡ଼ି ଭୋଗ ପ୍ରଚଳନ କରାଇଲେ ଏବଂ ଛତିଶା ନିଯୋଗର ବ୍ୟବସ୍ଥା ମଧ୍ୟ କରାଇଲେ। ସେଠି ଛତିଶା ନିଯୋଗର ତାଲିକାରେ ଆମେ ପତି, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ସୁଆର ବଡ଼ୁ, ପତ୍ରୀବଡ଼ୁ, ଗରାବଡ଼ୁ, ସୁଆର, ମୁଦୁଲି, ପଢ଼ିଆରୀ ଏମାନଙ୍କୁ ଆମେ ଯେମିତି ଲକ୍ଷ୍ୟ କରୁଛୁ, ଠିକ୍ ସେମିତି ଶାସ୍ତ୍ରୀୟ ଉଦାହରଣ ଭିତରେ ମଧ୍ୟ ଆପଣ ଦେଖିବେ ନୀଳାଦ୍ରି ମହୋଦୟ ପରି ଗ୍ରନ୍ଥରେ ଏଇ ଛତିଶା ନିଯୋଗ କଥାଟି ଭାରି ସଂକ୍ଷିପ୍ତ ଏବଂ ଗୋଟାଏ ସାଙ୍କେତିକ ଶୈଳୀରେ ଯେମିତି କୁହାଯାଇଛି ମନେ ହେଉଛି, କାରଣ ସେଥିରେ ଅଛନ୍ତି ଆଚାର୍ଯ୍ୟ ଅର୍ଥାତ୍ ପୂଜା ପଣ୍ଡା, ବ୍ରହ୍ମା ମାନେ ପତି ମହାପାତ୍ର, ପାତ୍ର ହୋତା ତା

ପତ୍ରିବଡ଼ୁ ଚରୁହୋତା ମାନେ ମହାସୁଆର, ସେମିତି ପାକକାର ତାମାନେ କୋଠଭୋଗ ସୁଆର ଏବଂ ସୁଆର, ପ୍ରତିହାର ତାମାନେ ପ୍ରତିହାରୀ, ବିଶ୍ୱାବସୁ କୁଳୋଦ୍ଭବ ସେବକ ତାମାନେ ଦଇତା, ସେମିତି ପରୀକ୍ଷିତ, ପରୀକ୍ଷିତ କହିଲେ ସାଧାରଣତଃ ପରୀକ୍ଷା ଏ ଅର୍ଥରେ ଆମେ ବୁଝିବା, ଠିକ୍ ସେମିତି ଅଗ୍ନିଶର୍ମା ବା ମୁଦିରଥ, ତେଣୁ ତାଙ୍କୁ ଅଗ୍ନିଶର୍ମା ବୋଲି କୁହାଯାଉଛି। ଆଉ ଏଇ ଛତିଶାରି ଯୁଗର ବ୍ୟାପ୍ତି ଯେତେବେଳେ ପରବର୍ତ୍ତୀ ସମୟରେ ଆସିଛି ରଥ ନିର୍ମାଣ ପାଇଁ, ସେମିତି ଆସିଛନ୍ତି ରଥ ଛତିଶାରି ଯୋଗ, ସେମିତି ମହାପ୍ରଭୁଙ୍କ ଯେଉଁ ରୋଷେଇ କାର୍ଯ୍ୟରେ ଯେଉଁମାନେ ନିୟୋଜିତ ଅଛନ୍ତି ସେବକ, ସେମାନଙ୍କ ପାଇଁ କରାହେଇଛି ରୋଷ ଛତିଶାରି ଯୋଗ ଇତ୍ୟାଦି। କିନ୍ତୁ ମୁଦିରଥଙ୍କର ଯେଉଁ ସେବା, ସେ ଭାରି ମହତ୍ତ୍ୱପୂର୍ଣ୍ଣ ସେବା ଏବଂ ଜଗନ୍ନାଥଙ୍କର ସେବା ବିଧିରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଏଥିରେ ସନ୍ଦେହ ନାହିଁ।

କେତେକ ବିଧି ବ୍ୟବସ୍ଥାରେ ଆମେ ଲକ୍ଷ୍ୟ କରୁଛୁ, ଯେମିତି ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କର କଥା ଯେତେବେଳେ ଆସୁଛି, ଶ୍ରୀମନ୍ଦିରର ଏଇ ଯେଉଁ ବିଧି ବ୍ୟବସ୍ଥା ରହିଛି, ସେବା ପୂଜାର ଯେଉଁ ବ୍ୟବସ୍ଥା ରହିଛି, ଯେ ଆଦ୍ୟ ସେବକ ହେଉଛନ୍ତି ଆମର ଗଜପତି ମହାରାଜ, ତାପରେ ଦ୍ୱିତୀୟ ଧାରାକୁ ଆପଣ ଆସନ୍ତୁ, ଶ୍ରୋତ୍ରିୟ ବ୍ରାହ୍ମଣ ଯେଉଁମାନେ ହେଲେ ରାଜଗୁରୁ, ପରିଛା, ଦେଉଳ ପୁରୋହିତ ଏବଂ ବରଣୀୟ ବ୍ରାହ୍ମଣ। ତେବେ ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ପରେ ଆସୁଛନ୍ତି ସେବକ ବ୍ରାହ୍ମଣ, ଏବଂ ଯେଉଁମାନଙ୍କ ଭିତରେ ପାଟଯୋଶୀ, ଭିତରଛ, ତଳିଛ, ପତିମହାପାତ୍ର, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ମେକାପ, ଗରାବଡ଼ୁ, ପତ୍ରିବଡ଼ୁ, ପ୍ରତିହାରୀ, ସୁଆର, ମହାସୁଆର ଆଦି। ତାପରେ ବ୍ରାହ୍ମଣେତ୍ତର ସେବକ ବିଭିନ୍ନ କୌଳିକ ବୃତ୍ତିରେ ସେବାରେ ମଧ୍ୟ ରତ ଅଛନ୍ତି। ଏଇ ଯେଉଁ ମୁଦିରଥ, ଏହାର ମୂଳ ଶବ୍ଦଟି ହେଉଛି ମୁଦ୍ରହସ୍ତ। ରାଜକୀୟ ସ୍ୱୀକୃତି ବା ମୁଦ୍ରାଧାରୀ ସେବକଙ୍କୁ କୁହାଯାଏ ମୁଦ୍ରହସ୍ତ ବା ମୁଦିରସ୍ତ ବା ଲୋକ ଭାଷାରେ ମୁଦିରଥ। କର୍ମାଙ୍ଗିରେ ଗୋଟେ କଥା କୁହାଗଲା ଯେ ସେ ମହାଶ୍ରମ ଅର୍ଥାତ୍ ରାଜାଙ୍କ ସକଳ ସେବା କରିବ, ଅଧିକାର ନ କରିବ। ଆପଣ ଦେଖିବେ ମୁଦିରଥ ରାଜାଙ୍କର ହେଉଛନ୍ତି ପ୍ରତ୍ୟକ୍ଷ ପ୍ରତିନିଧି, ଯେଉଁଠିକି ରାଜା ନ ଯାଇପାରିବେ ସେଠିକି ସେ ମୁଦିରଥଙ୍କୁ ହିଁ ପଠେଇବେ। ତେଣୁ ତାଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ବେଶ ବିନ୍ୟାସର କଥା କୁହାଗଲା ଯେ ଘେର, ଆଡ଼ୁଆ ଓ ଟୋପି ପିନ୍ଧିବେ। ଯେତେବେଳେ ଗହଣ ବିଜେ କରିବେ ରାଣୀ ସାହେବା, ତାଙ୍କ ସାଙ୍ଗରେ ଆଉ କେହି ରହିବେନି, ମୁଦିରଥ ହିଁ ରହିବେ।

0: ଶ୍ରୀମନ୍ଦିରର ସ୍ୱତ୍ୱଲିପି ଅନୁସାରେ ସିଂହାସନର ତିନି ବାଡ଼ରେ ସକଳ ରାଜନୀତି ମୁଦିରସ୍ଥ ସେବକ କରିଥାନ୍ତି। ଗଜପତି ମହାରାଜାଙ୍କର ଅନୁପସ୍ଥିତିରେ ସିଂହାସନ ତଳେ ଦଣ୍ଡାୟମାନ ହୋଇ ସେବାମାନ ସମ୍ପନ୍ନ କରନ୍ତି। ସର୍ପାଙ୍ଗ ବନ୍ଦାପନା ମଙ୍ଗଳାର୍ପଣରେ ବଡ଼ ବାଡ଼ରେ ନୀତି ସମ୍ପାଦନ ସ୍ନାନ ପୂର୍ଣ୍ଣିମୀରେ ପ୍ରଥମ ଜଳଛେକ ସୁନା ଗୋସେଇଙ୍କ ସହ ମିଶି ଆଣିବା ଏବଂ ସ୍ନାନଯାତ୍ରା ରଥଯାତ୍ରା ଆଉ ବାହୁଡ଼ା ଯାତ୍ରାରେ ସମସ୍ତ କାର୍ଯ୍ୟ ମୁଦିରସ୍ଥ ସେବକ ସମ୍ପନ୍ନ କରିବା ସହିତ ଡୋର ଲାଗି ସେବା ମଧ୍ୟ କରନ୍ତି।
1: ଆମର ଯେତେବେଳେ ପୁଷ୍ପାଞ୍ଜଳି ଦିଆଯିବ ରାଜାଙ୍କ ସଙ୍ଗେ ମିଶି ସେ ପୁଷ୍ପାଞ୍ଜଳି ଦେବେ ଏବଂ ରାଣୀ ବିଜେ କଲେ ସେ କର ପୈଠ ଦେଇ ଆକଟ ବିଜେ କରାଇବେ। ଆପଣ ଦେଖିବେ ଯେତେବେଳେ ମହାପ୍ରଭୁ ଚାପରେ ବିଜେ କରିବେ ସେତେବେଳେ ଫୁଲ ଖଦି ଚଅଁର ପକେଇବେ ମୁଦିରସ୍ଥ, ଏବଂ ଯେତେବେଳେ ଷୋଳ ପୂଜା ହବ ଆପଣ ଜାଣନ୍ତି ଦୁର୍ଗା ମାଧବ ଉପାସନା, ଯୋଉଟାକି ମାଧବଙ୍କ ସହିତ ଦୁର୍ଗାଙ୍କର ଯୋଉ ଏକତ୍ର ସହାବସ୍ଥାନ ଭାରତବର୍ଷରେ ବିରଳ, ଏଠି ଶ୍ରୀକ୍ଷେତ୍ରରେ ଆପଣ ପାଇବେ। ତେଣୁ ସେଠି ସେ ଗୁଆ ଚଳେଇବେ। ଖାଲି ସେତିକି ନୁହେଁ, ମୁଦିରଥଙ୍କର ଯୋଉ ବିବିଧ ସେବା ରହିଛି, ପ୍ରତିବର୍ଷ ଯେତେବେଳେ ପୁଷାଭିଷେକ ହବ ସେ ଏକ ବର୍ଷ ପାଇଁ ମୁଦିରଥ ଭାବରେ କାମ କରିବେ ବୋଲି ରାଜଗୁରୁ ତାଙ୍କ ହାତରେ ଗୁଆ ଚାଉଳ ଦେବେ ଏବଂ ତାଙ୍କୁ ଅନୁମତି ମଧ୍ୟ ଦେବେ। ପ୍ରସାଦ ଲାଗି ଦିନମାନଙ୍କରେ ଭୋଗ ଛାମୁକୁ ଆସିବା ପରେ ଗଦିଫେଟା ସଂସ୍କାର କରି ମହାପ୍ରଭୁଙ୍କ ବାଡ଼ରେ ଲାଗି କରେଇବେ। ପ୍ରତିବର୍ଷ ପୁଷ୍ୟାଭିଷେକରେ

ପ୍ରଥମେ ନଅରରୁ ଶାଢ଼ୀ ବନ୍ଧାଇବା ପରେ ସେ ଅଣସର ପିଣ୍ଡିରେ ତଡ଼ପଉତୁରୀ ଧାରଣ କରିବେ। ଚନ୍ଦନ ଯାତ୍ରା, ହଳଦୀ ପାଣି, ଜଳକ୍ରୀଡ଼ାରେ ସେ ଫଗୁ ଏବଂ ପିଚକାରୀ ମଧ୍ୟ କରିବେ। ଆଉ ଗୋଟେ ଲକ୍ଷଣୀୟ କଥା, ମାର୍କଣ୍ଡ ପୂଜାରେ, ଷଷ୍ଠୀ ମାର୍କଣ୍ଡ ପୂଜାରେ ପଣ୍ଡା ଆଉ ପତି ମହାପାତ୍ରଙ୍କ ସହ ତାଙ୍କୁ ବରଣ କରାଯିବ ଏବଂ ମହାପ୍ରଭୁଙ୍କର ଯେଉଁ ଜନ୍ମବିଧି ସବୁ ପାଳନ କରାଯିବ, ରାଜ ପ୍ରତିନିଧି ପଣେ ବ୍ରହ୍ମା ଏବଂ ଆଚାର୍ଯ୍ୟଙ୍କୁ ସିଏ ହିଁ ବରଣ କରିବେ। ଇଏ ହେଉଛନ୍ତି ମହାନାୟକ ଏବଂ ଶାଢ଼ୀବନ୍ଧା ସେବକ ଏକାଏକ ସେବକ। ତାଙ୍କର ସଂଜ୍ଞା ହେଉଛି ମୁଦ୍ରାହସ୍ତ ବା ମୁଦିରଥ।

ପ୍ରଭୁ ଜଗନ୍ନାଥ ସର୍ବଧର୍ମ ସମନ୍ୱୟର ପ୍ରତୀକ। ସେ ମୈତ୍ରୀ ମମତାର ଆଧାର, ସାମ୍ୟ ଶାନ୍ତି ଓ ପ୍ରେମର ଉତ୍ସ। ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟର ବିଭେଦଠାରୁ ସେ ବହୁ ଉର୍ଦ୍ଧ୍ୱରେ। ତାଙ୍କର ସେବା ସେବକମାନଙ୍କୁ ଲକ୍ଷ୍ୟ କଲେ ଏକଥାଟି ସ୍ପଷ୍ଟ ଅନୁମେୟ ହୁଏ।

ଶ୍ରୀମନ୍ଦିରର ଯେ ଏକ ଦୁର୍ଗ ସଦୃଶ୍ୟ ତାହା କବି ଉପେନ୍ଦ୍ର ଭଞ୍ଜ ସ୍ପଷ୍ଟ କରିଦେଇଛନ୍ତି ତାଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ। ସେ ଦୁର୍ଗର ରାଜନାମ ଅଟେ ଜଗନ୍ନାଥ, ଚାରିବର୍ଣ୍ଣେ ଚତୁର୍ବର୍ଗ ଦେବାକୁ ସମର୍ଥ। ଦୁର୍ଗ ଯେମିତି ସୁଗଠିତ, ସୁଉଚ୍ଚ ଏବଂ ସୁପ୍ରଶସ୍ତ ପାଚେରୀମାନଙ୍କ ଦ୍ୱାରା ବେଷ୍ଟିତ ହୋଇଥାଏ, ଶ୍ରୀମନ୍ଦିର ସେହିପରି ଦୁଇଟି ପାଚେରୀ ଦ୍ୱାରା ପରିବେଷ୍ଟିତ। ସମଗ୍ର ମନ୍ଦିର ପରିସରକୁ ବେଷ୍ଟିତ କରିଛି ମେଘନାଦ ପାଚେରୀ, କିନ୍ତୁ ସେହି ପାଚେରୀ ପଶ୍ଚାତରେ ମଧ୍ୟ ରହିଛି ଅନ୍ୟ ଏକ ପାଚେରୀ, ଯାହା ଭିତର ବେଢ଼ା ପାଚେରୀ ନାମରେ ପରିଚିତ। ମେଘନାଦ ପାଚେରୀ ଯେମିତି ପୂର୍ବ ପଶ୍ଚିମ ଅପେକ୍ଷା ଉତ୍ତର ଦକ୍ଷିଣରେ ଅଧିକ ଦୀର୍ଘ, ଭିତର ବେଢ଼ା ପାଚେରୀ ମଧ୍ୟ ଠିକ୍ ସେହିପରି ଅନୁରୂପ ଦୀର୍ଘ। ଅର୍ଥାତ୍ ପୂର୍ବ ଓ ପଶ୍ଚିମ ପଟେ ଏ କାନ୍ଥ 315 ଫୁଟ ଲମ୍ବି ଥିବା ବେଳେ ଉତ୍ତର ଓ ଦକ୍ଷିଣରେ ଏ ପାଚେରୀ ଲମ୍ବି ଯାଇଛି 420 ଫୁଟ। ମନ୍ଦିର ବାହାରୁ ଭିତର ବେଢ଼ା ପାଚେରୀ ନିକଟରେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରିଦିଗରୁ ପହଞ୍ଚି ହୁଏ, କିନ୍ତୁ ପ୍ରତି ଦିଗରୁ ପହଞ୍ଚିବା ପାଇଁ ଧାଡ଼ିଏ ଲେଖା ପାହାଚ ଅତିକ୍ରମ କରିବାକୁ ହୁଏ। ଏହାର କାରଣ ମେଘନାଦ ପାଚେରୀ ଓ ଭିତର ବେଢ଼ା ପାଚେରୀର ଭୂମିଭାଗ ଏକ ସମତଳ ବିଶିଷ୍ଟ ନୁହେଁ। ତେବେ ଦୁଇ ପାଚେରୀ ମଧ୍ୟରେ ବ୍ୟବଧାନ ଚାରିଦିଗରେ ସମାନ ନୁହେଁ। ପୂର୍ବ, ଉତ୍ତର ଓ ଦକ୍ଷିଣରେ ବ୍ୟବଧାନ ପ୍ରାୟ ସମାନ ଥିବାବେଳେ ପଶ୍ଚିମରେ ବ୍ୟବଧାନ ଯଥେଷ୍ଟ କମ୍। ବାହାର ବେଢ଼ା ପାଚେରୀରେ 4 ଗୋଟି ଦ୍ୱାର ଥିବାବେଳେ ଭିତର ବେଢ଼ା ପାଚେରୀରେ ରହିଛି 6 ଗୋଟି ଦ୍ୱାର। ଏହି ଭିତର ଦ୍ୱାରଗୁଡ଼ିକ ମଧ୍ୟରୁ ସବୁଠାରୁ ସୁନ୍ଦର ଦ୍ୱାରଟି କୁର୍ମ ବେଢ଼ା ଦ୍ୱାର ଏବଂ ଏହା ସୂକ୍ଷ୍ମ ଭାସ୍କର୍ଯ୍ୟରେ ସୁଶୋଭିତ। ଉତ୍ତର ପଟ ଦ୍ୱାରର ଦୁଇ ପାର୍ଶ୍ୱରେ ମଧ୍ୟ ଶୋଭା ପାଉଛି 2ଟି ବିରାଟକାୟ ହସ୍ତୀ ଭାସ୍କର୍ଯ୍ୟ। କେବଳ ଦକ୍ଷିଣ ଓ ପଶ୍ଚିମ ପଟର ଭିତର ଦ୍ୱାର ଦ୍ୱୟ ନିରାଭରଣ। ଏହି ଭିତର ବେଢ଼ା ପାଚେରୀରେ ଥିବା 4 ଦ୍ୱାରକୁ ବାଦ ଦେଇ ପୂର୍ବପଟ କାନ୍ଥରେ ଅନ୍ୟ 2ଟି ଦରଜାହୀନ ଦ୍ୱାର ମଧ୍ୟ ରହିଛି। ଏଥିରୁ ଗୋଟିଏ ଭିତର ବେଢ଼ା ପ୍ରାଙ୍ଗଣ ସହ ଆନନ୍ଦ ବଜାରକୁ ସଂଯୁକ୍ତ କରିଛି।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ। ଆଜି ବିଷୟ ରହିଥିଲା ମୁଦିରସ୍ଥ ସେବା। ଆଲୋଚକ ଥିଲେ ସୁକଦେବ ମହାନ୍ତି।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ। କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ହେଲୋ ବାରିପଦା।
2: ଶ୍ରୋତାବନ୍ଧୁ, ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମ ପରିସରକୁ। ଆକାଶବାଣୀ ବାରିପଦାରୁ କହୁଛି। ହ୍ୟାଲୋ,
3: ଦଳଗୋବିନ୍ଦ ମିଶ୍ର ଆଜ୍ଞା, ସୁଲେଗା କିରଡ଼ା ବ୍ଲକ ଜାଟୁଆ ଜିଲ୍ଲାରୁ କହୁଛି।
2: ଦଳଗୋବିନ୍ଦ ଭାଇ କେମିତି ଅଛନ୍ତି?
3: ଭଲ ଅଛୁ ଆଜ୍ଞା।
2: ଆଚ୍ଛା, ଏବେ କଣ ସବୁ ଚାଲିଛି ଆପଣଙ୍କର ଆପଣଙ୍କ ଅଞ୍ଚଳରେ?
3: ଆଜ୍ଞା, ବର୍ଷା ତ ଆଜ୍ଞା 4-5 ଦିନ ହେଲା ବର୍ଷା ତ ନାଇଁ ହଉଥିଲା ଆଜ୍ଞା। କାଲି ଜଷ୍ଟ ଟିକେ ହେଲା, ଆଜି ସକାଳେ ଜଷ୍ଟ ଟିକେ ହେଲା ଆଜ୍ଞା।
2: ଯଦି ବର୍ଷା ଯେମିତି ହବା କଥା ଚାଷୀ ଭାଇମାନଙ୍କ ପାଇଁ ଯେଭଳିଆ ବର୍ଷା ହବା କଥା ସେଭଳିଆ ହେଇନାହିଁ ବର୍ତ୍ତମାନ ସୁଦ୍ଧା?
3: ନା ନା ଆଜ୍ଞା, ବର୍ଷା ନାଇଁ ହେଲେ ଆଜ୍ଞା ଆମର ଚାଷବାସ ସବୁ ଗଲା।
2: କାରଣ ବର୍ଷା ଯଦି ନ ହୁଏ ସେପଟେ କେନାଲ ବ୍ୟବସ୍ଥା ମଧ୍ୟ ନାହିଁ?
3: ନା ନାହିଁ ଆଜ୍ଞା, ଆମର ଏଇଟା ପଲା ତ ଆମେ ପକେଇଛୁ ଆଜ୍ଞା, ପଲା ତ ମାନେ ହୋଇନି, ଆଉ ଲାଗିବ ଆମର 15 ଦିନ ଆଉ ଲାଗିଯିବ ପଲା, ଏବେ ଜଷ୍ଟ ପକେଇଛୁ ଆମେ।
2: ଆଚ୍ଛା ଆଚ୍ଛା।
3: 15 ଦିନ ଭିତରେ ପଣ୍ଡେ ନାହିଁ, ପାଣି ହେଲେ ବହୁତ ଅସୁବିଧା। କିନ୍ତୁ ଆମ ଗାଁ ପାଖରେ ଗୋଟେ ଗାଁ ଅଛି ଆଜ୍ଞା କବାଙ୍ଗ କହିକିରି, ସେଠି ଆଜ୍ଞା ଗୋଟେ ଛୋଟିଆ କେନାଲଟେ ଅଛି, କିନ୍ତୁ ସେ ବର୍ଷା ପାଣି ହିଁ ସେଥିରେ ଆସେ। ତ ସେମାନେ କଣ କରନ୍ତି, ସେ ପାଣିକୁ ଟିକେ ବନ୍ଧ ବାନ୍ଧିକିରି ରଖନ୍ତି, ଆଉ ସମସ୍ତେ ସେଟା
2: ବ୍ୟବହାର କରନ୍ତି
3: ବୋରିଂରେ, ତାଙ୍କର ଚାଷଟା ଟିକେ ତାଙ୍କର ଗାଁରେ ଆଗ ହେଇଯାଏ।
2: କୁହନ୍ତୁ ତେବେ ଦଳଗୋବିନ୍ଦ ଭାଇ, କଣ ଶୁଣେଇବା ହେଲୋ ବାରିପଦ କାର୍ଯ୍ୟକ୍ରମରୁ?
3: ଡାଲ ରୁଟି ଖାଉ, ପ୍ରଭୁ କି ଗୁନ ଗାଉ।
2: ଚଳଚ୍ଚିତ୍ର ନାମ କଣ କହିଲେ?
3: ଜୁହାର ଭଟ୍ଟ।
2: କୁହନ୍ତୁ ତେବେ କାହାକୁ ଉତ୍ସର୍ଗ କରିବା ପାଇଁ ଚାହୁଁଛନ୍ତି?
3: ଆଜ୍ଞା, ଏଇଟା ଉତ୍ସର୍ଗ କରିଦେବେ ଆମର ମାନସ ରଞ୍ଜନ ମିଶ୍ର, ମୁରଲୀ ପ୍ରସାଦ କର, ଜୁହାରିଲାଲ ଭୋଇ, ମୋର ମିଶ୍ର ଦୀପାଞ୍ଜଳି ମିଶ୍ର, ସୁବଲ ସାହୁ ପହଣ୍ଡି ବିଜେପୁର, ଚିତ୍ରସେନ ସବର, ହରେଶ ପରୁଆ, ପରମାନନ୍ଦ କିଷାନ, ଦୀକ୍ଷା ଗୋପାଳ, କର୍ଣ୍ଣପ୍ରଭା କର, ଆଉ ଯେତିକି ବି ଶୁଣୁଛନ୍ ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କୁ ଏଇଟା ଡେଡିକେଟ୍ କରିଦେବେ, ଆଉ ଭଗବାନ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କର ଚଳାପଥରେ ଆଜ୍ଞା ପୁଷ୍ପ ବୃଷ୍ଟି କରନ୍ତୁ।
2: ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
3: ଧନ୍ୟବାଦ।
4: ସମଝୋର ସମଝ।

0: ଏଇଠି ଶେଷ କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ପ୍ରତ୍ୟେକ ବୁଧବାର ଅପରାହ୍ନ 4-5 ମଧ୍ୟରେ ଫୋନ୍ କରନ୍ତୁ। ଆମ ଟେଲିଫୋନ୍ ନମ୍ବର ହେଉଛି 0679225405। ଆପଣମାନଙ୍କ ଅପେକ୍ଷାରେ ରହୁଛି ଶ୍ରୋତାବନ୍ଧୁ, ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର, ହେଲୋ ବାରିପଦା, ହେଲୋ।

0: କହିରେ ହେ ଗୋପାଳ,
1: ଆଜ୍ଞା,
0: ଆଜି କୋଉ ବିଷୟ ଗାଇବା?
1: ଆଜି ସେଇ କୃଷ୍ଣଙ୍କର କଳିଖିଆ କଥା ଗାଇବା।
0: କଳିଖିଆ?
1: ହଁ,
0: କହିରେ ହେ କଳିଖିଆ ନୁହଁ ରେ, ସିଏ ହଉଛି ଶବରି ଉଦ୍ଧାର।
1: ଆଚ୍ଛା ଆଚ୍ଛା,
0: ବୁଝିଲା?
1: ହଁ,
0: ବାପର ଯୁଗର କଥା।
1: ଆଚ୍ଛା,
0: କଥା ଟିକେ ଆଲୋଚନା କରିବା।
1: ହଉ
0: କି?
1: ହଁ,
0: କହିଲା କୁମତି।

0: ଦ୍ୱାପର ଯୁଗର କଥା,
1: ଆଜ୍ଞା
0: ସେତେବେଳେ ମଥୁରା କଟକରେ ଗୋଟେ ଭୟଙ୍କର ଦୁର୍ଦ୍ଦାନ୍ତ କଦାକାର ଅସୁର ରୁହାରୁହି କରୁଥିଲା।
1: ଆଚ୍ଛା ଆଚ୍ଛା
0: ନାଁଟା ହଉଛି କଂସ।
1: ହଁ
0: ଦେବତାମାନଙ୍କୁ ବଡ ଅସୁବିଧାରେ ପକେଇଲା।
1: ହଁ
0: ଆକୁଳ ହୋଇ କ୍ଷୀରସିନ୍ଧୁ ତଟରେ ଯାଇ ଦେବତାମାନେ ଆତ୍ମନିବେଦନ କଲେ ଅଗତିର ଗତି ଆର୍ତତ୍ରାଣ ଅଶରଣ ଶରଣ ପ୍ରଭୁ ଜନାର୍ଦ୍ଦନଙ୍କୁ।
1: ଆଚ୍ଛା ଆଚ୍ଛା କେମିତି?

0: ଦେହେ ପୋଡ଼ା ମୁହା
1: ଆଜ୍ଞା
0: ଠାକୁରଙ୍କୁ କଣ ଏମିତି କିଏ ଡାକନ୍ତି
1: ଡାକିଦେଲି ଡାକୁ ଡାକୁ ହେଇଗଲା
0: ରହିଥା ଦେବତା ମାନେ କେମିତି ଡାକୁଛନ୍ତି ଶୁଣୁ
1: ହଁ
0: ସରବେ

0: ଦେବତା ମାନେ କ୍ଷୀରସିନ୍ଧୁ ତଟରେ ଯେତେବେଳେ ଆତ୍ମ ନିବେଦନ କଲେ
1: ଆଚ୍ଛା
0: ସେତେବେଳେ ହେଲା କଣ କିରେ?
1: କଣ ହେଲା?
0: ଭକ୍ତ ମାନଙ୍କର ଦୁଃଖ କଣ ସହି ପାରିଥାନ୍ତେ?
1: ନା,
0: ନାରାୟଣ ସହି ପାରିଲେନି।
1: ନାହିଁ,
0: ତେଣୁ କଲେ କଣ?
1: କଣ କଲେ?
0: ଏଇଠି ପଦଟିଏ ଲେଖୁଛନ୍ତି କବି ଆମର, କେମିତି ଲେଖିଲେ?
1: ହଁ।

0: ଦେବତା ମାନଙ୍କର ଦୁଃଖକୁ ହରଣ କରିବା ପାଇଁ।
1: ଆଚ୍ଛା
0: ନାରାୟଣ, ଏ ଧରାଧାମରେ ଅବତୀର୍ଣ୍ଣ ହେଲେ ଦେବକୀ ମା ଉତ୍ତରରେ
1: ହଁ
0: ଯଶୋଦା ମା କୋଳରେ ବଢି ଉଠୁଛନ୍ତି।
1: ଆଚ୍ଛା କେମିତି?
0: କୁନି କୁନି ବାଳକ ବାଳିକା ଗହଳରେ ଖେଳି ଉଠୁଥିବା ସମୟରେ
1: ହଁ
0: ହଠାତ୍ ଦିନେ ଗାଁ ଦାଣ୍ଡରେ
1: ଆଚ୍ଛା
0: ଆସିକିରି ପହଞ୍ଚିଲା କିଏ?
1: କୋଳି ବାଲି।
0: କୋଳି ଖାଇବା ସମୟରେ ପିଲାମାନେ
1: ହଁ
0: ଅଝଟିଆ କହ୍ନେଇ ମାର ପଣତ କାନି ଟାଣି ଧରିକିରି ଅଳି ଅଝଟ କରୁଛନ୍ତି।
1: ଆଚ୍ଛା ଆଚ୍ଛା,
0: ମୁଇ ବାସ୍ତଲ୍ୟ ମୁଇ ମା
1: ହଁ
0: କଳରେ ଅଝଟିଆ କହ୍ନେଇକି ଧରି
1: ହଁ
0: କୋଳି ବାଲିକି ଡାକଟିଏ ପକେଇଲେ।
1: ଆଚ୍ଛା କେମିତି
0: କେମିତି କିରି ଡାକୁଛନ୍ତି?
1: ହଁ
0: ହ୍ୟାଲୋ।

0: ତାହେଲେ ସେତେବେଳେ ହେଲା କ'ଣ କିରେ?
1: କ'ଣ ହେଲା?
0: ଯଶୋଦା ଡାକିଲେ, ଅନେକ ଡାକିଲା ପରେ ଯେତେବେଳେ ଗୋପାଳୁଣୀ ଶୁଣିଲାନି,
1: ଶୁଣିଲା ନାହିଁ,
0: କହିଲେ ହରି ରେ ଧନ,
1: ହଁ
0: ହରିନ ମାଗରେ ଧନ ଦେବୀ ମୁଁ ମିଠେଇ, ଶ୍ରୀକୃଷ୍ଣ କହିଲେ ମୋର ଦରକାର
1: ନାହିଁ,
0: କହିଲେ ନା ଲୋ କୋଳି କିଣିଦେବା ପାଇଁ ତୋ ପାଖରେ ତୋ ଅଣ୍ଟିରେ ପଇସା ନାହିଁ।

0: ମୁଖୁ ଶୁଣି ଧାନ ଆଣିବାକୁ ଗଲେ ମୋରେଇ ଭିତର ଯାଇ ପ୍ରବେଶ କରିଲେ,
1: କରିଲେ
0: ଅଞ୍ଜୁଳିଏ ଧାନ ନେଇ ପେଟରେ ଜାକିଲେ, କଳି ଖାଇବାକୁ କୃଷ୍ଣ ବାହାର ହୋଇଲେ
1: ହୋଇଲେ
0: ହେଲା କଣ କିରେ
1: କଣ ହେଲା
0: ତାଙ୍କୁ।

0: ଖବରୁଣି ଦୂରରୁ ଦେଖି ଚିନ୍ତା କରୁଛି।
1: ଆଚ୍ଛା କଣ ଚିନ୍ତା କରୁଛି?
0: କହିଲା ଇଏ ଗୋପପୁରରେ ଇଏ ଗୌଡ ଟକା ଗୁଡା ବଡ ବଗୁଲିଆ।
1: ଆଚ୍ଛା ଆଚ୍ଛା
0: ଦେଖୁନୁ, ଗୋଟେ ପିଲା ଧାନ ନେଇକି ଆସିଛି, ଆଉ କେହି ଆଣିନାହାନ୍ତି।
1: ଆଣିନାହାନ୍ତି?
0: ଏମାନେ ଯେବେ ମୋହର କଳି ଲୁଟି ନେବେ, କାହାକୁ କହିଲେ ଦୁଃଖ, କିଏ ବା ବୁଝିବେ।
1: ହଁ।

0: ଖବରଣୀ କହିଲା, ଆରେ ହେ ବଗୁଲିଆ, କଣ ଏମିତି ପଳେଇ ଆସୁଛ ଟକା ମାନେ?
1: ହଁ,
0: ଆରେ ଗୋଟିଏ ପିଲା ଧାନ ଆଣିଛି ଆଉ ସବୁ ଫାଙ୍କା ହାତରେ ଆସିଛ?
1: ଆସିଛ?
0: ଗୋଟେ କଥା ମୁଁ ଏଇଠି କହି ରଖୁଛି,
1: କଣ?
0: ଯଦି ଗୋଟେ ବି କେହି ମୋ ଟକେଇରେ ହାତ ପୁରେଇବ,
1: ହଁ,
0: ତାହେଲେ କଂସ ରାଜାକୁ କହିବେ ତୁମକୁ ଧରିକିରି ସେ ଧୂମ ବାଡ଼େଇବ।
1: ହଁ, ବାଡ଼େଇବ ଆଉ।
0: କିନ୍ତୁ ଚୁକ୍ତି କରିଛି ସବରୁଣୀ, କଣ ଜାଣିଛୁ?
1: କଣ
0: କହିଲା, ଯେତେ

0: ଖବର ଚୁକ୍ତି କରିଛି।
1: ହଁ
0: ଅଞ୍ଜୁଳିଏ ଧାନକୁ
1: ଆଚ୍ଛା ଆଚ୍ଛା
0: ଅଞ୍ଜୁଳିଏ କଳି
1: କରି
0: ତେଣୁ ହେଲା କଣ
1: କଣ ହେଲା
0: ନା ଅଞ୍ଜୁଳିଏ ଧାନ ନେଇ ସବରୁଣୀ ଡାଲାରେ ଶ୍ରୀକୃଷ୍ଣ ଦେଇଦେଇଛନ୍ତି
1: ଦେଇଦେଇଛନ୍ତି
0: ଚୁକ୍ତି ଅନୁସାରେ।
1: ହଁ
0: ଗୋଟିଏ ଅଞ୍ଜୁଳି କଳି ମଧ୍ୟ ନେବେ।
1: ଆଚ୍ଛା ଆଚ୍ଛା
0: ନାଇଁ
1: ହଁ
0: ହେଲେ ହେଲା କଣ କିରେ
1: କଣ ହେଲା
0: ତାହେଲେ।

0: ଦେହେ ଯୋଉ ମାୟାଧରଙ୍କର ମାୟାକୁ
1: ହଁ
0: ବ୍ରହ୍ମା ଶିବ କେହି ବି ଜାଣିପାରନ୍ତିନି
1: ପାରନ୍ତି ନାହିଁ
0: ଯାହାର ଶବ୍ଦ ଋଣିବା ଜାଣିବ କୁଆଡୁ
1: କେମିତି
0: ତେଣୁ ଶ୍ରୀକୃଷ୍ଣ ନାକରେ କାନ୍ଦିକିରି କହୁଛନ୍ତି ହଇଲ ଏ ଶବରୁଣୀ
1: ହଁ
0: କୃଷ୍ଣଙ୍କର ଆଉ ଅଞ୍ଜୁଳିଟା ପୂର୍ଣ୍ଣ ହଉ
1: ନାହିଁ
0: ତେଣୁ ଶବରୁଣୀ ଚିନ୍ତା କଲା ଇଏ ଗୋପରେ ଇଏ ଗୋପାଳ ପିଲାମାନେ କଣ ହୁନ୍ଦର ଜାଣିଛନ୍ତି କିରେ
1: ହଁ
0: ତେଣୁ କଲା କଣ
1: କଲା।

0: ହେ ଗୋପାଳ,
1: ଆଜ୍ଞା
0: ସବୁରୁ ଚିନ୍ତା କଲା ଏଇଟା ବଡ ହୁନ୍ଦର ଜାଣିଛି କିରେ।
1: ହଁ,
0: ତେଣୁ ଯେତେ କୋଳି ତା ଟକେଇରେ ଥିଲା
1: ଆଚ୍ଛା ଆଚ୍ଛା
0: ସବୁ ତକ ଦେଇଦେଲା।
1: ହଁ,
0: ତଥାପି ଛୋଟ ବାଳକ ମାନେ କୃଷ୍ଣଙ୍କର ଅଞ୍ଜୁଳିଟା ପୂର୍ଣ୍ଣ ହେଲା ନାହିଁ,
1: ହେଲା ନାହିଁ,
0: ଆଉ ଥରେ ଅନେଇଲା।
1: ଆଚ୍ଛା ଆଚ୍ଛା,
0: ଦେଖିଲା ବେଳକୁ କଣ ଦେଖିଲା ଜାଣିଛୁ?
1: କଣ?
0: ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜ ହୋଇ ଛିଡ଼ା ହେଇଛନ୍ତି ପ୍ରଭୁ ନାରାୟଣ।
1: ଆଚ୍ଛା ଆଚ୍ଛା,
0: ଏଇଥିପାଇଁ
1: ହଁ
0: ଭାଗବତରେ

0: ଅତିବଡ଼ି ଜଗନ୍ନାଥ ଦାସ ପଦଟିଏ ଲେଖିଛନ୍ତି। କ'ଣ ଲେଖିଛନ୍ତି ଜାଣିଛୁ?
1: କ'ଣ?
0: ଆରେ ଯୋଉ ପବିତ୍ର ଗ୍ରନ୍ଥ ଭାଗବତ,
1: ହଁ,
0: ଯାହାର ପ୍ରତ୍ୟେକ ଶବ୍ଦକୁ ପ୍ରତ୍ୟେକ ଅକ୍ଷରକୁ ଆକ୍ଷରିକ ଅର୍ଥ ରହିଛି,
1: ଆଚ୍ଛା ଆଚ୍ଛା,
0: ହେଲା ଭାଗବତ।
1: ହଁ,
0: ଧାରେ ହେଲା ଭାବ, ଗୋରେ ହେଲା ଜ୍ଞାନ, ବୋରେ ହେଲା ବ୍ରହ୍ମ, ତୋରେ ହେଲା ତତ୍ତ୍ୱ।
1: ଆଚ୍ଛା ଆଚ୍ଛା,
0: ଏଇଠି କ'ଣ କ'ଣ ରହିଛି ଜାଣିଛୁ?
1: କ'ଣ?
0: ଭାବର କଥା ରହିଛି, ଭକ୍ତିର କଥା ରହିଛି, ଜ୍ଞାନର କଥା ରହିଛି।
1: ଆଚ୍ଛା ଆଚ୍ଛା,
0: ସେଇଠି ଅତିବଡ଼ି ଜଗନ୍ନାଥ ଦାସ କ'ଣ ଲେଖିଛନ୍ତି?
1: କ'ଣ ଲେଖିଲେ?
0: ନା ଯୁଗ

0: ନାରାୟଣ ଜାଣିଥିଲେ
1: ହଁ
0: ଏଇଠି ଯୋଉ ଲେଖା ହେଲା
1: ଆଚ୍ଛା ଆଚ୍ଛା
0: ଯେ ଯୁଗ କୁ ଯୁଗ ଏହି ମତେ
1: ହଁ
0: ପରମାନନ୍ଦ ଏ ଜଗତେ
1: ଆଚ୍ଛା ଆଚ୍ଛା
0: ତାର ତାତ୍ପର୍ଯ୍ୟ କଣ ଜାଣିଛୁ
1: କଣ
0: ଠାକୁରେ କଣ ଜାଣିନଥିଲେ
1: ହଁ
0: ଯେ ଯୁଗ କୁ ଯୁଗ ଏହି ମତେ ପରମାନନ୍ଦ ଏ ଜଗତେ
1: ଆଚ୍ଛା ଆଚ୍ଛା
0: ଏ ଧରାଧାମରେ ଅବତୀର୍ଣ୍ଣ ହେଲେ
1: ହଁ
0: ଏଇଠି ଗାଳି ଖାଇବାକୁ ହବ ମାଡ ଖାଇବାକୁ ହବ
1: ଆଚ୍ଛା
0: ବୈଠା ଖାଇବାକୁ ହବ
1: ହଁ
0: ବୈଠା ବି ଖାଇବାକୁ ହବ
1: ହବ
0: ଏମିତି କେତେ ଦୁଃଖ ନିର୍ଯାତନା ପରେ ବି
1: ଆଚ୍ଛା
0: ଯୁଗ କୁ ଯୁଗ ଏହି ମତେ
1: ହଁ
0: ପରମାନନ୍ଦ ଏ ଜଗତେ
1: ଆଚ୍ଛା ଆଚ୍ଛା
0: କେତେ ପୁଣ୍ୟ କରିଥିଲା
1: ଖବରୁଣୀ ଆଚ୍ଛା
0: ଆଜି ଏଇ କୋଳି ଗଣ୍ଡେକ ପାଇଁ
1: ହଁ
0: ଅଗତିର ଗତି ଆର୍ତ୍ତତ୍ରାଣ ଶରଣ ଶରଣ ପ୍ରଭୁ ଜନାର୍ଦ୍ଦନଙ୍କର ଚରଣ ସ୍ପର୍ଶ ପାଇ
1: ହଁ
0: ତାଙ୍କ ଦର୍ଶନ ପାଇ ତାର ଆଉ ପୁନର୍ଜନ୍ମ ହେଲା ନାହିଁ
1: ଆଚ୍ଛା ଆଚ୍ଛା
0: ମୋକ୍ଷ ପ୍ରାପ୍ତି ହେଲା
1: ହଁ
0: ସେଇ ଅଗତିର ଗତି ଦିନଜନ ବାନ୍ଧବ ଆର୍ତ୍ତତ୍ରାଣ ଶରଣ ଶରଣ ସମସ୍ତଙ୍କର ବନ୍ଧୁ
1: ହଁ
0: ତାଙ୍କୁ ଥରେ ଟିକିଏ ମନ ପ୍ରାଣ ଦେଇକି ଡାକିବା
1: ଆଚ୍ଛା କେମିତି
0: ଠାକୁର ଅଭିରାମ ପରମହଂସ ଜୀ ଏଇଠି ପଦଟିଏ ଲେଖିଲେ
1: କଣ
0: କହିଲେ

0: ଏ ଧରାକୁ ଉତ୍ସାହସ କରିବା ପାଇଁ ଅଗତିରଗତି ଆର୍ତ୍ତତ୍ରାଣ ଅସରଣ ସରଣ ପ୍ରଭୁ ଜନାର୍ଦ୍ଦନ
1: ଆଚ୍ଛା ଆଚ୍ଛା
0: ବିଭିନ୍ନ ରୂପ ନେଇ ଏ ଧରା ଦାମକୁ ଓହ୍ଲେଇ ଆସିଥାନ୍ତି।
1: ଆଚ୍ଛା
0: ଆଜି ସବରୁଣୀ ସେଇ ନାରାୟଣଙ୍କର ଶଙ୍ଖ ଚକ୍ର ଗଦାପଦ୍ମ ଚତୁର୍ଭୁଜକୁ ଦେଖି ମୁକ୍ତି ଲାଭ କଲା।
1: ଆଚ୍ଛା ଆଚ୍ଛା
0: ନେଇକି ହଇରେ ହେ ଗୋପାଳ
1: ଆଜ୍ଞା
0: ସମୟ ତ ପାଖେଇ ଆସିଲାଣି, ତେଣୁ ଆଜି

ଶୁଣୁଥିଲେ ଦାସକାଠିଆ ଗୀତ ପରିବେଷଣ କରିଥିଲେ ଶିଳ୍ପୀ କୃଷ୍ଣଚନ୍ଦ୍ର ମହାନ୍ତି ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଭଉଣୀ, ଆମ ଦେଶର ପ୍ରଗତି ନିମନ୍ତେ ମହିଳାମାନଙ୍କୁ ସାମାଜିକ, ଅର୍ଥନୈତିକ, ରାଜନୈତିକ କ୍ଷେତ୍ରରେ ସଶକ୍ତ ହେବାର ଆବଶ୍ୟକତା ରହିଛି। ଦେଶର ସାମୂହିକ ବିକାଶ ପାଇଁ

ମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦେବାର ପ୍ରୟୋଜନ ମଧ୍ୟ ରହିଛି, ଯାହାଫଳରେ ମହିଳାମାନେ ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ସମାଜର ପ୍ରଗତିରେ ଆଗେଇ ଯିବେ। ଆପଣମାନେ ଜାଣନ୍ତି, ଆମ ସମାଜରେ ବିଭିନ୍ନ ଧର୍ମ ସମ୍ପ୍ରଦାୟର ଲୋକମାନେ ବସବାସ କରୁଛନ୍ତି। ସେମାନେ ମଧ୍ୟ ଆତ୍ମନିର୍ଭରଶୀଳ ହେବା ପାଇଁ ବିଭିନ୍ନ ବୃତ୍ତିକୁ ଆପଣେଇ ନେଇଛନ୍ତି। ଆଜି ସେହିଭଳି ଜଣେ ମୁସଲିମ ଧର୍ମାବଲମ୍ବୀ ଭଉଣୀଙ୍କ କଥା କହିବୁ, ଯିଏକି ଅନେକ ପ୍ରତିଭାର ଅଧିକାରିଣୀ ଏବଂ ଜଣେ ସଫଳ ଉଦ୍ୟୋଗୀ। ସେ ମଧ୍ୟ ଗୋଟିଏ କଲେଜରେ ଡେମୋନଷ୍ଟ୍ରେଟର ଭାବେ କାମ କରନ୍ତି। ଆଜି ଆସନ୍ତୁ ତାଙ୍କ ସହ କଥା ହେବା, କେମିତି ସେ ଚାକିରି କରିବା ସହିତ ବ୍ୟବସାୟ ମଧ୍ୟ କରି ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇପାରୁଛନ୍ତି, ତାଛଡ଼ା କିପରି ନିଜ ପରିବାର, ଚାକିରି ଓ ବ୍ୟବସାୟ ଉଭୟ କ୍ଷେତ୍ରରେ ସାମଞ୍ଜସ୍ୟ ରଖି ଜୀବନକୁ ସୁନ୍ଦର ଭାବେ ବଞ୍ଚିବାରେ ସଫଳ ହୋଇଛନ୍ତି, ସେ ସମ୍ପର୍କରେ ତାଙ୍କ ମୁହଁରୁ ଶୁଣିବା ତାଙ୍କ ସଫଳତାର କାହାଣୀ। ସେ ହେଲେ ଆର୍ସି ମୁମତାଜ।

0: ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର।
0: ଆପଣ ଆଜି ପ୍ରଥମ ଥର ପାଇଁ ଆକାଶବାଣୀ ଷ୍ଟୁଡିଓକୁ ଆସିଛନ୍ତି, କ'ଣ ଅନୁଭବ କରୁଛନ୍ତି?
1: ଆଜି ଆକାଶବାଣୀ କଟକ ଷ୍ଟୁଡିଓକୁ ଆସି ମୋତେ ବହୁତ ଭଲ ଲାଗୁଛି। ଏହା ମୋ ପାଇଁ ଏକ ନୂଆ ଅନୁଭବ। ଏହି ଷ୍ଟୁଡିଓରେ ଆସି ମୋର ଅନୁଭବ ସେୟାର କରିବା ସହଯୋଗ ମିଳିଲା ବୋଲି ମୋତେ ଖୁସି ଲାଗୁଛି। ଶ୍ରୋତାମାନଙ୍କ ସହ ଯୋଡ଼ି ହେବାର ଆନନ୍ଦ ଅନୁଭବ କରୁଛି। ଏହା ମାଧ୍ୟମରେ ମୁଁ ନିଜର ଭାବନା, ପ୍ୟାସନ୍ ଓ ଡେଡିକେସନ୍କୁ ଲୋକମାନଙ୍କ ପାଖରେ ରଖିପାରୁଛି ଏବଂ ଆକାଶବାଣୀ ପରି ଏକ ସମ୍ମାନିତ ଆଉ ଲୋକପ୍ରିୟ ଗଣମାଧ୍ୟମ ଜରିଆରେ ମୁଁ ନିଜ ବିଷୟରେ କିଛି କହିବା ପାଇଁ ସୁଯୋଗ ପାଇଥିବାରୁ ମୋତେ ବହୁତ ଖୁସି ଲାଗୁଛି।
0: ଆପଣ ତ ଜଣେ ଆତ୍ମନିର୍ଭରଶୀଳା ମହିଳା, ଡେମନଷ୍ଟ୍ରେଟର ଭାବରେ କଲେଜରେ କାମ କରନ୍ତି। ଆପଣଙ୍କର ଦୈନିକ କାର୍ଯ୍ୟସାରଣୀ ଏବଂ କାର୍ଯ୍ୟକ୍ଷେତ୍ର ସମ୍ପର୍କରେ ଆମ ଶ୍ରୋତାବନ୍ଧୁଙ୍କୁ କିଛି କୁହନ୍ତୁ।
1: ମୋର ଆକ୍ଚୁଆଲି ହେଲା ମ୍ୟାନେଜମେଣ୍ଟ ପୋଷ୍ଟଟା। ମୁଁ ଯେଉଁ ମ୍ୟାନେଜମେଣ୍ଟରେ ଅଛି, ସେ ମ୍ୟାନେଜମେଣ୍ଟରେ ଆମର 7 ଘଣ୍ଟା ଡ୍ୟୁଟି ଥାଏ। ସକାଳେ ଆମକୁ 8:30ରେ ଆମକୁ ପହଞ୍ଚିବାର ଥାଏ, ଆଉ ଲେଟ୍ରେ ବି ତମେ ଯାଇପାରିବ, କିନ୍ତୁ ମୁଁ ଚେଷ୍ଟା କରେ କି ମୁଁ 8:30ରେ ଯାଏ ଆଉ ମୋର ଶୀଘ୍ର ମୁଁ ଡ୍ୟୁଟି ସାରିକି ମୁଁ ପୁଣି ଘରକୁ ଆସେ, କାହିଁକି ମୋତେ ମୋ ଫ୍ୟାମିଲିକୁ ବି ଟାଇମ୍ ଦେବାର ଅଛି। ସକାଳେ 5ଟାରେ ଉଠେ, ଯେହେତୁ ମୋତେ 8:30ରେ କଲେଜ ପହଞ୍ଚିବାର ଥାଏ, ତ ସେଥିପାଇଁ ମୋତେ ଶୀଘ୍ର କାମ କରିକି ବାହାରିବାକୁ ଥାଏ। ଆଉ ତାପରେ ମୁଁ ମୋର ଘର କାମ ସାରିକି, ଅନ୍ୟ କାମ ସବୁ ଥିବ ସେଇଟା ସାରିକି, ମୋ ନିଜ ଟିଫିନ୍ ପ୍ୟାକ୍ କରିକି, ମୋ ହଜବେଣ୍ଡ ପାଇଁ ମୋ ଟିଫିନ୍ ରଖିକି, ମୁଁ ମୋ ଶାଶୁଙ୍କ ପାଇଁ ସବୁ କାମ ରେଡି ବେଡି କରିକି ମୁଁ ମୋ କଲେଜ ପାଇଁ ବାହାରେ। ପୁଣି ଲଞ୍ଚ ପାଇଁ ଆମକୁ ଟାଇମ୍ ମିଳେ 2ଟା ବେଳେ ଆସିବା ପାଇଁ, ଆମକୁ 45 ମିନିଟ୍ସ ଗ୍ୟାପ୍ ଥାଏ, ପୁଣି ଜଲ୍ଦି ଲଞ୍ଚ କରିକି ପୁଣି ମୋତେ ଯିବାକୁ ଥାଏ କଲେଜ, କାହିଁକି କ୍ଲାସ୍ ସବୁ ପେଣ୍ଡିଂ ଥାଏ। ମୋର ସେଇ 3:30ରେ କଲେଜଟା ସରିଯାଏ, ତାପରେ ମୁଁ ଘରେ ଆସିକି ମୋର ଅନ୍ୟ କାମ ସବୁ ମୁଁ କଣ୍ଟିନ୍ୟୁ କରେ। ଆଉ କଲେଜରେ ମୋର ଡେମନଷ୍ଟ୍ରେଟର ଭାବରେ ମୋର କାମ ହେଲା ପିଲାମାନଙ୍କୁ ଥିଓରି କନସେପ୍ଟକୁ ପ୍ରାକ୍ଟିକାଲ ଭାବରେ ବୁଝେଇବା। ମୁଁ ଲ୍ୟାବରେ ଷ୍ଟୁଡେଣ୍ଟସ୍ମାନଙ୍କୁ ଗାଇଡେନ୍ସ କରେ, ପ୍ରାକ୍ଟିକାଲ କାମରେ ତାଙ୍କୁ ସାହାଯ୍ୟ କରେ। ଏକ୍ଜାମ୍ପଲ ହେଲା, ଯେବେ ନ୍ୟୁଟ୍ରିସନ୍ ପ୍ରାକ୍ଟିକାଲ ଥାଏ, ମୁଁ ସେମାନଙ୍କର ପୋର୍ସନ୍ ମେଜରମେଣ୍ଟ କରିବା ଶିଖାଏ, ବାଲାନ୍ସ ଡାଇଟ୍ ପ୍ରପର୍ କରିବା ଶିଖାଏ। ଡେମନଷ୍ଟ୍ରେଟର ମେନ୍ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଲା କି ପିଲାମାନେ କେମିତି କନଫିଡେନ୍ସ ଡେଭଲପମେଣ୍ଟ କରିବେ ତାଙ୍କ ଲାଇଫରେ, ଆଉ ଏଇ ସବଜେକ୍ଟକୁ ନେଇକି ଆହୁରି ଆଗକୁ ବଢ଼ିବେ। ଆଉ ମୁଁ ଚାହେଁ କି ମୁଁ ଏଇ ସବଜେକ୍ଟକୁ ଆହୁରି ଇଣ୍ଟରେଷ୍ଟିଂ ବନେଇବି ମୋ ଷ୍ଟୁଡେଣ୍ଟସ୍ମାନଙ୍କ ପାଇଁ, ଯେଉଁଥିପାଇଁ ସେ ପିଲାମାନଙ୍କର ଆଗ୍ରହ ହେବ କି ଏଇ ସବଜେକ୍ଟକୁ ନେଇକି ସେମାନେ ପଢ଼ିବା ପାଇଁ। ମୋର କ୍ଲାସେସ୍ 3 ଘଣ୍ଟାର ଥାଏ, ତ ପିଲାମାନେ ସେଇ 3 ଘଣ୍ଟାରେ ତାଙ୍କର ସବୁ ପ୍ରାକ୍ଟିକାଲ ସବୁ କମ୍ପ୍ଲିଟ୍ କରନ୍ତି, ଆଉ ଯେତେ ରେକର୍ଡ ସବୁ ଥାଏ ସେମାନେ ତାକୁ ବି କମ୍ପ୍ଲିଟ୍ କରିକି ମୋତେ ଦେଖାନ୍ତି, ଆଉ ଯାହା ବି ଅନ୍ୟ ଅନ୍ୟ ଯେଉଁ ଆମ ଡିପାର୍ଟମେଣ୍ଟରେ ଫଙ୍କସନ୍ସ ହୁଏ ସେଥିରେ ବି ସେମାନେ ପାର୍ଟିସିପେଟ୍ କରନ୍ତି। ଆଉ ମୁଁ ବି ତାଙ୍କୁ, ଆମ ମ୍ୟାଡମ୍ ମାନେ ବି ତାଙ୍କୁ ଇନ୍ସପାୟାର କରନ୍ତି କି ହଁ ତମେ ଏଇଥିରେ ମିଶ। ଯେମିତି ଏବେ ଜଷ୍ଟ ଆମର ଗୋଟେ ହେଇଥିଲା ପ୍ରୋଗ୍ରାମ, ଯେଉଁଥିରେ ଆମର ସେମିନାର ହେଇଥିଲା ଆଉ ଫୁଡ୍ ଫେଷ୍ଟ ହେଇଥିଲା, ତ ଏଇସବୁ ପିଲାମାନେ ଆସିକି କ୍ଲାସ୍ କରୁଛନ୍ତି ଆଉ ଏସବୁ ଇନ୍ସପାୟାର ହେଉଛନ୍ତି ଏଇସବୁ ଦେଖିକି, ତ ମୋର କାମ ଏଇସବୁ ହିଁ ଥାଏ।
0: ଏଇ ଯୋଉ କାମଟି ଆପଣଙ୍କର, ଏଥିପାଇଁ କିଛି ତାଲିମ ନେଇଛନ୍ତି କି? ଆପଣ ଯୋଉ ଡେମନଷ୍ଟ୍ରେଟର ଭାବରେ କାମ କରୁଛନ୍ତି, ଡେମନଷ୍ଟ୍ରେଟର ହେବା ପାଇଁ କୌଣସି ପାଠ୍ୟକ୍ରମ ଥାଏ କି?
1: ଆକ୍ଚୁଆଲି ଏଇ ଡେମନଷ୍ଟ୍ରେଟର ପୋଷ୍ଟ ପାଇଁ ଖାଲି ଗ୍ରାଜୁଏସନ୍ ବି ହେଲେ ତମେ କେପେବଲ୍ ଅଛ ଏଇ ପୋଷ୍ଟ ପାଇଁ। ଆଉ ଯେହେତୁ ମୁଁ ଫ୍ରେସର୍ସ ଥିଲି, ତ ମୋ

0: ମୁଁ ମ୍ୟାଡମ୍ ମାନେ ମୋ ଏଚ୍ଓଡି ମ୍ୟାଡମ୍ ବି ସଜେଷ୍ଟ କରିଥିଲେ କି ଗୋଟେ ଥର ଟ୍ରାଏ କର, ହେଇଯିବ। ତ ମୁଁ ଟ୍ରାଏ କଲି ଆଉ ମୁଁ ସିଲେକ୍ଟ ବି ହେଇଗଲି। ମୋର ଗ୍ରାଜୁଏସନ୍, ମାଷ୍ଟର୍ସ ସବୁ ହୋମ୍ ସାଇନ୍ସରୁ ମୁଁ କରିଥିଲି। ଆଉ ଏହା ସହିତ ମୋର ପ୍ରାକ୍ଟିକାଲ୍ସରେ ବି ବହୁତ ଇଣ୍ଟରେଷ୍ଟ ଥିଲା। ଆର୍ଟ ଆଣ୍ଡ କ୍ରାଫ୍ଟରେ ବି ମୁଁ ଟିଚର୍ ଟ୍ରେନିଂ କୋର୍ସ ନେଇଥିଲି। ପ୍ରାକ୍ଟିକାଲି ବି ମୁଁ ବହୁତ ନଲେଜ୍ ପାଇଛି, ଯେମିତି ଫୁଡ୍ ଆଣ୍ଡ ନ୍ୟୁଟ୍ରିସନ୍ ହେଲା, ଟେକ୍ସଟାଇଲ୍ ହେଲା, ଇଣ୍ଟେରିୟର୍ ଡେକୋରେସନ୍ ଏବଂ ଫ୍ୟାସନ୍ ଡିଜାଇନିଂ। ଆଉ ଫ୍ୟାସନ୍ ଡିଜାଇନିଂ ତ ମୋର ଫେଭରେଟ୍ ଥିଲା। ମୋତେ ଡିଜାଇନିଂର ବହୁତ ସଉକ। ମୁଁ ମୋ ସାଙ୍ଗମାନଙ୍କର ବି ଡ୍ରେସ୍ ଡିଜାଇନ୍ କରିଛି, ଆଉ ମୁଁ 2-3 ସିନିୟର୍ସ ମାନଙ୍କର ବି ମୁଁ ଡ୍ରେସ୍ ଡିଜାଇନ୍ କରିଥିଲି। ଜଣଙ୍କ ପାଇଁ ମୁଁ ଡ୍ରେସ୍ ଡିଜାଇନ୍ କରିଥିଲି, ସେ କୋଲକାତାରେ ରାମ୍ପ ଶୋ ବି କରିଥିଲା ସେ ଡ୍ରେସ୍ରେ। ଏହିସବୁ ବିଷୟରେ ବି ପିଲାମାନଙ୍କୁ ଶିଖାଏ ଆଉ ମୋଟିଭେଟ୍ କରେ।
1: ଆପଣ ହୋମ୍ ସାଇନ୍ସ ବା ଗୃହ ବିଜ୍ଞାନ ପାଠ୍ୟକ୍ରମ ଡେମୋନ୍ଷ୍ଟ୍ରେଟର, ଏଇ ଯେଉଁ ପାଠ୍ୟକ୍ରମରେ ଡେମୋନ୍ଷ୍ଟ୍ରେସନର କେତେ ଆବଶ୍ୟକତା ରହିଛି?
0: ଗୃହ ବିଜ୍ଞାନରେ ଡେମୋନ୍ଷ୍ଟ୍ରେଟରର ଭୂମିକା ବହୁତ ଜରୁରୀ ଥାଏ। ଗୃହ ବିଜ୍ଞାନ ସବଜେକ୍ଟ ହେଲା ଗୋଟେ ପ୍ରାକ୍ଟିକାଲ ସବଜେକ୍ଟ, ଯାହାର କେବଳ ଥିଓରି ଜାଣିଲେ ହେବନି, ତାର ପ୍ରାକ୍ଟିକାଲ ବି ସେତିକି ଇମ୍ପୋର୍ଟାଣ୍ଟ। ଆଉ ହୋମ୍ ସାଇନ୍ସ ବେସିକାଲି ଝିଅ ପିଲାମାନେ ଅଧିକ ପଢ଼ନ୍ତି, କାହିଁକି ନା ତାଙ୍କ ପାଇଁ ବି ଡେମୋନ୍ଷ୍ଟ୍ରେସନ ବହୁତ ଜରୁରୀ, କାହିଁକି ନା ଏଇ ସବଜେକ୍ଟ ତାଙ୍କୁ ତାଙ୍କ ନିଜ ଲାଇଫରେ ଡିଲ୍ କରିବା ପାଇଁ ସାହାଯ୍ୟ କରେ, ଯେମିତି ନ୍ୟୁଟ୍ରିସନ୍, ଫୁଡ୍ ପ୍ରିପାରେସନ୍, ଫ୍ୟାମିଲି ରିସୋର୍ସ ମ୍ୟାନେଜମେଣ୍ଟ, କ୍ଲୋଦିଂ ଆଣ୍ଡ ଟେକ୍ସଟାଇଲ୍, ଚାଇଲ୍ଡ ଡେଭଲପମେଣ୍ଟ ଏବଂ ଆହୁରି ବହୁତ ସାରା ଫିଲ୍ଡ ଅଛି ଯେଉଁଥିରେ ପିଲାମାନେ ଆଗକୁ ବଢ଼ିପାରିବେ। ଡେମୋନ୍ଷ୍ଟ୍ରେସନ ହେଲା ଏକ ବହୁତ ଇଫେକ୍ଟିଭ୍ ଟିଚିଂ ମେଥଡ୍। ଯେବେ ଷ୍ଟୁଡେଣ୍ଟସ୍ ନିଜର ଆଖିରେ ଦେଖନ୍ତି କେମିତି କାମ କରାଯାଏ, କେମିତି ପ୍ରୋସେସ୍ ଚାଲିଛି, ତାହେଲେ ହିଁ ତାଙ୍କର କନସେପ୍ଟ କ୍ଲିୟର ହୁଏ। ଏହାଦ୍ୱାରା ଷ୍ଟୁଡେଣ୍ଟସ୍ମାନଙ୍କର ଇଣ୍ଟରେଷ୍ଟ ବି ବଢ଼ିଯାଏ, ତାଙ୍କର ଲର୍ଣ୍ଣିଂ ବି ଇଫେକ୍ଟିଭ୍ ହେଇଯାଏ। ଆଉ ଏହି ଭାବରେ ଗୃହ ବିଜ୍ଞାନରେ ଡେମୋନ୍ଷ୍ଟ୍ରେସନ ବା ଡେମୋନ୍ଷ୍ଟ୍ରେଟରର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ସେ କେବଳ ଚାହାନ୍ତି ଯେ ଷ୍ଟୁଡେଣ୍ଟସ୍ ମାନଙ୍କର ଫ୍ୟୁଚର ଭଲ ହଉ।
1: ଆଚ୍ଛା, ଆପଣଙ୍କ ପରିବାରରେ ଆଉ କିଏ ସବୁ ଅଛନ୍ତି?
0: ମୋ ଫ୍ୟାମିଲିରେ ମୁଁ, ମୋ ହଜବେଣ୍ଡ, ମୋ ଶାଶୁ, ମୋର 2 ଦିଅର, ଆମେ ସମସ୍ତେ ଏକାଠି ରହୁ।
1: ତେବେ ଘରର ଦାୟିତ୍ୱ ପରେ ବାହାରକୁ ଆସିକି କର୍ମକ୍ଷେତ୍ରର ଆହ୍ୱାନକୁ ତୁଲେଇଲା ବେଳେ ଘର ପରିବାରଠାରୁ କେତେ ସାହାଯ୍ୟ ସହଯୋଗ ପାଇଛନ୍ତି?
0: ମ୍ୟାନେଜମେଣ୍ଟରେ କାମ କଲେ ତମକୁ ନିହାତି 7 ଘଣ୍ଟା ଡ୍ୟୁଟି କରିବାକୁ ପଡ଼ିବ, କାହିଁକି ନା ସେଇଟା ତମର ଡ୍ୟୁଟି ଅଛି। ଆଉ ମୋ ପାଇଁ ମୋର ପର୍ସନାଲ ଆଉ ପ୍ରଫେସନାଲ ଲାଇଫକୁ ବାଲାନ୍ସ କରିବା ଇଜି ନଥିଲା। ସବୁ କର୍ମଜୀବୀ ମହିଳାଙ୍କ ପାଇଁ କିଛି ନା କିଛି ତ ଚ୍ୟାଲେଞ୍ଜେସ୍ ଥାଏ, ଯେମିତି ହେଲା ଟାଇମ୍ ମ୍ୟାନେଜମେଣ୍ଟରୁ ନେଇ ଫ୍ୟାମିଲି ରେସ୍ପନ୍ସିବିଲିଟିଜରୁ ନେଇ ନିଜ କ୍ୟାରିୟର ବାଲାନ୍ସ କରିବା, ଏହିସବୁରେ ବହୁତ କେୟାରଫୁଲି ବାଲାନ୍ସ ଦରକାର। କିନ୍ତୁ ମୁଁ ବହୁତ ଲକି ଅଛି ଯେ କି ମୁଁ ଏମିତି ଘରକୁ ବାହା ହେଇକି ଆସିଛି ଯେଉଁଠି କୌଣସି ପ୍ରକାରର ବାଧା ନାହିଁ। ମୁଁ ନିଜ ପ୍ୟାରେଣ୍ଟସ୍ଠୁ ନେଇ ମୋ ଶାଶୁ, ମୋ ହଜବେଣ୍ଡ ବହୁତ ସପୋର୍ଟିଭ। କେବେ ବି ମୋତେ ଏମିତି ଲାଗିଲାନି ଯେ ସେମାନେ ମୋତେ ଡିମୋଟିଭେଟ୍ କରିଛନ୍ତି। ଆଉ ଯେତେବେଳେ ମୁଁ ବହୁତ ଡାଉନ୍ ଫିଲ୍ କରେ ମୁଁ ବସିକି କାନ୍ଦିଦିଏ, ତ ସେଇଠି ମୋ ହଜବେଣ୍ଡ ବି ଥାନ୍ତି। ସେ ମୋତେ ବୁଝାନ୍ତି କି ୱାର୍କ ଫିଲ୍ଡରେ ଏସବୁ ହୁଏ, ଏସବୁ ଚ୍ୟାଲେଞ୍ଜେସ୍ ଆସେ, ଏବେ ତ ଜଷ୍ଟ ଆରମ୍ଭ ହେଇଛି, ଆହୁରି ଆଗକୁ ବହୁତ ଫେସ୍ କରିବାର ଅଛି ଲାଇଫରେ। ସେ ବେଳେବେଳେ ମୋତେ ଜୀବନର ବାସ୍ତବତା ସମ୍ପର୍କରେ ବି ଅନେକ ବୁଝାନ୍ତି। ତାଙ୍କର ଗୋଟେ ସଜେସନ୍ ସବୁଠୁ ଭଲ ଲାଗେ ମୋତେ ଯେ ତମକୁ ଯାହା ଭଲ ଲାଗୁଛି ତମେ କର, ଆଗେ ବଢ଼, ମୁଁ ଅଛି ତମ ସହିତ। ଯେବେ ହଜବେଣ୍ଡ ସପୋର୍ଟିଭ୍ ଥାନ୍ତି ସେତେବେଳେ ସବୁ କାମ ପସିବଲ୍ ହେଇଯାଏ, କାହିଁକି ନା ଯେତେବେଳେ ଜଣେ ସ୍ୱାମୀ ଯତ୍ନଶୀଳ ଥାନ୍ତି ଏବଂ ସ୍ତ୍ରୀର ଭାବନାକୁ ବି ଠିକ୍ରେ ବୁଝନ୍ତି, ସେହି ସମୟରେ ସେ ନାରୀ ପାଇଁ ସବୁକିଛି ସହଜ ହେଇଯାଏ। ଏହି ଭାବରେ ମୁଁ ନିଜର କାମରେ 100% ଡେଡିକେସନ୍ ଦେଇପାରେ। ମୋ ଶାଶୁ ମଧ୍ୟ, ମୋ ଦିଅର ମଧ୍ୟ ସମସ୍ତେ ବହୁତ ସପୋର୍ଟିଭ୍, ତ ଏହି ସବୁକୁ ଦେଖିକି ମୁଁ ବି ବହୁତ କନଫିଡେଣ୍ଟ ଫିଲ୍ କରେ।
1: ଆଜିକାଲି ଗୋଟେ କଥା ଆଲୋଚନା ହୁଏ, ପିତାମାତାଙ୍କ ଚାହିଁବା ଅନୁସାରେ ପିଲାମାନେ ନିଜକୁ ପ୍ରତିପାଦିତ କରିପାରୁ ନାହାନ୍ତି। ଅନ୍ୟପକ୍ଷରେ ପିଲାମାନେ ଚାହୁଁଛନ୍ତି ଯେ ପିତାମାତା ସେମାନଙ୍କୁ କୌଣସି ବାଧ୍ୟବାଧକତା ଭିତରେ ରଖନ୍ତୁ ନାହିଁ। ଆପଣ ତ କଲେଜରେ ଆଜିକାଲିକା ପିଲାମାନଙ୍କୁ ଛାତ୍ରଛାତ୍ରୀ ଭାବରେ ଦେଖୁଛନ୍ତି, ଏ ସମ୍ପର୍କରେ କ'ଣ କହିବେ?
0: ଏହି ସମ୍ପର୍କରେ ଜାଣିବା ବହୁତ ଜରୁରୀ, କାହିଁକି ନା ଆଜିକାଲି ଫ୍ୟାମିଲି ଏକ୍ସପେକ୍ଟେସନ୍ ଓ ପିଲାର ଇଣ୍ଟରେଷ୍ଟ ମଧ୍ୟରେ ବହୁତ ଗ୍ୟାପ୍ ଦେଖାଯାଉଛି। ଆଉ ସବୁ ପିତାମାତା ତାଙ୍କ ପିଲା ପାଇଁ ବହୁତ ଭଲ ଚାହାନ୍ତି, ବେଷ୍ଟ ଚାହାନ୍ତି। ସେମାନେ ଚାହାନ୍ତି ଯେ ତାଙ୍କର ଛୁଆ ସକ୍ସେସଫୁଲ ହଉ, ଲାଇଫରେ ସିକ୍ୟୋର ହଉ। କିନ୍ତୁ ବହୁତ ଥର ଏମିତି ହୁଏ ଯେ ସେ ଏକ୍ସପେକ୍ଟେସନ୍ ପିଲାର ରିଅଲ ଇଣ୍ଟରେଷ୍ଟ ଓ ପ୍ୟାସନ୍ ସହ ମ୍ୟାଚ୍ କରେନି। ମୁଁ ମାନେ ଯେ ସମସ୍ତଙ୍କର ତାଙ୍କର ନିଜର ସ୍ୱପ୍ନ ଅଛି, ଟ୍ୟାଲେଣ୍ଟ ଓ ଆବିଲିଟି ଅଛି। ଯେବେ ଫ୍ୟାମିଲି ତାଙ୍କୁ ଫୋର୍ସ କରୁଛି ନା କିଛି ସ୍ପେସିଫିକ୍ ପ୍ୟାସନ୍ରେ କର ବୋଲି ଯାହା ତାଙ୍କର ଇଣ୍ଟରେଷ୍ଟ ହିଁ ନାହିଁ, ତାହେଲେ ସେ ଇମୋସନାଲି ସାଟିସ୍ଫାଏ ହେଇପାରୁନାହାନ୍ତି। ସେ ସଫଳତା ପାଇବା ପରେ ବି ନା ପିଲା ଖୁସି ହେଇପାରନ୍ତିନି, କାହିଁକି ନା ଏହି ସକ୍ସେସ୍ ତାଙ୍କ ଭିତରୁ ମିଳେନି। ଗୋଟେ

0: ଏକ୍ସାମ୍ପଲ୍ ଦଉଛି, ଜଣେ ପ୍ୟାରେଣ୍ଟସ୍ ଚାହାନ୍ତି ଯେ ତାଙ୍କ ଛୁଆ ଡକ୍ଟର ହଉ, କିନ୍ତୁ ସେ ପିଲାଙ୍କୁ ଇଣ୍ଟରେଷ୍ଟ ଅଛି ଆର୍ଟରେ। ଯେବେ ସେ ଆର୍ଟକୁ ପରସ୍ୟୁ କରେ, ସେ କ୍ରିଏଟିଭିଟିରେ ଖୁସି ହେଇଯାଏ ଆଉ ସମାଜକୁ ବି ନୂଆ କିଛି ଦେଇପାରେ। ମୁଁ ମୋର ନିଜର ବି ଏକ୍ସାମ୍ପଲ୍ ଦେବି। ମୋ ବାପା ଚାହୁଁଥିଲେ କି ମୁଁ ଆର୍କିଟେକ୍ଚର ହେବି ବୋଲି, କାହିଁକି ନା ମୋର ଆର୍ଟ ଆଉ ଡ୍ରଇଂରେ ବହୁତ ନଲେଜ ଥିଲା, ମୋର ଗ୍ରାଫିକ୍ ଡିଜାଇନ୍ରେ ବି ବହୁତ ନଲେଜ ଥିଲା। କିନ୍ତୁ ମୁଁ ଛୋଟବେଳଠୁ ମୁଁ ଟିଚର୍ସ ମାନଙ୍କୁ ଦେଖି ଦେଖିକି ଆସୁଥିଲି, ଏଇ ଭାବିକି କି ମୁଁ ବି ବଡ଼ ହେବି ଆଉ ମୁଁ ବି ଟିଚର ହେବି। ମୁଁ ଭାବୁଥିଲି କି ମୁଁ ନିଜ ପାଇଁ ବି ଗୋଟେ କିଛି ମୁଁ କରିବି, ଆଉ ମୁଁ ମୋ ବାପାଙ୍କୁ ବହୁତ ବୁଝେଇଛି। ତାପରେ ମୋ ବାପା ମାନିଲେ ଏବଂ ଆଜି ମୁଁ ଏଇଠି ଅଛି। ଆଉ ମୁଁ ନିଜ ପାଇଁ କିଛି କରିବା ପାଇଁ ଭାବିଥିଲି, ଏବେ ଭଗବାନ ଦୟାରୁ ମୋର ଗୋଟେ ଭଲ ବିଜନେସ୍ ବି ଚାଲିଛି। ଏବେ ମୋ ଫ୍ୟାମିଲି ମୋଠୁ ବହୁତ ଖୁସି ଅଛନ୍ତି, ଏହା ଦେଖିକି ଯେ ମୁଁ ଯାହା ଚାହୁଁଥିଲି ମୋତେ ସବୁ ମିଳିଲା। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ଏହା ଯେ ଗୋଟେ ପିଲା ତା ବାପା ମାଆକୁ ଭଲ ଭାବରେ ରେସ୍ପେକ୍ଟଫୁଲି ବୁଝେଇବ କେ ତାର କ'ଣ ଡିସିଜନ ଅଛି, ତାହେଲେ ହିଁ ଏହି ଭାବରେ ଯଦି ଗୋଟେ ପିଲା ତା ବାପା ମାଆକୁ ମ୍ୟୁଚୁଆଲି ଅଣ୍ଡରଷ୍ଟାଣ୍ଡିଂ ସହ ଡିସିଜନ ନିଏ, ସେଇ ରେଜଲ୍ଟ ଦେଖିବେ ସଦାବେଳେ ପଜିଟିଭ ୱେରେ ଆସେ, ଏହା ମୁଁ ଭାବୁଛି।
1: ଜଣେ କର୍ମଜୀବୀ ମହିଳାଙ୍କ ପାଇଁ ଘର ଏବଂ କର୍ମକ୍ଷେତ୍ର ଏ ଦୁଇଟି ଯାକର ଆହ୍ୱାନକୁ ଠିକରେ ସଫଳତାର ସହ ତୁଲେଇ ନେବାର ମୂଳମନ୍ତ୍ର କ'ଣ ଆପଣଙ୍କ ଦୃଷ୍ଟିରେ?
0: ହଁ, ଅବଶ୍ୟ ଗୋଟେ ନାରୀ ପାଇଁ ଘର ହେଲା ତାର ପ୍ରଥମ କର୍ମକ୍ଷେତ୍ର। ଟାଇମ୍ ମ୍ୟାନେଜମେଣ୍ଟ କରିବା ସବୁଠୁ ବଡ଼ ଟାସ୍କ। ଦୁଇ ଜାଗାରେ କାମଟା ସମାନ ଭାବରେ ବାଲାନ୍ସ ହେଇଯାଉ, ସେଇଟା ହେଉଛି ସବୁଠୁ ବଡ଼ ଟାସ୍କ। ପରିବାରରେ ଗୋଟେ ନାରୀର ଅନେକ ଭୂମିକା ଥାଏ, ସେ କାହାର ସ୍ତ୍ରୀ, କାହାର ବୋହୁ, କାହାର ଭାଉଜ, ଏମିତି ବିଭିନ୍ନ ପରିଚୟରେ ସେ ଘରଟାକୁ ବାନ୍ଧି ରଖିଥାଏ। ତେଣୁ ସମସ୍ତଙ୍କ ପ୍ରତି ତାର କିଛି ଦାୟିତ୍ୱ ଏବଂ କର୍ତ୍ତବ୍ୟ ଥାଏ। ସେଥିପାଇଁ ଯେ ମୁଁ ପ୍ରଥମରେ ଟାଇମ୍ ମ୍ୟାନେଜମେଣ୍ଟର କଥା କହିଲି, ତେଣୁ ଘରେ ଯାହା ପାଇଁ ଯାହା କାମ କରିବାର ଥାଏ ମୋ ଘରେ, ସେସବୁ କାମ ମୁଁ ଠିକ୍ ସମୟରେ ସାରିକି ମୁଁ କଲେଜକୁ ଯାଏ। ଆଉ କଲେଜକୁ ଗଲା ପରେ ମୋର ପୁରା ଫୋକସ୍ ସେଇଠି କାମରେ ହିଁ ଥାଏ, କାହିଁକି ସେଇଠି ମୁଁ ଚାହେଁ କି ମୋର ପର୍ଫର୍ମାନ୍ସ ଭଲ ହଉ। ମୋ ବାପା ମୋତେ ଶିଖେଇଥିଲେ ଯେ ଯେତେ କଷ୍ଟ ହେଲେ ବି ନିଜ ଗୋଡ଼ରେ ଠିଆ ହୁଅ, ନିଜର ଆଇଡେଣ୍ଟିଟି ପାଅ। ମୁଁ ବିଶ୍ୱାସ କରୁଛି ଯେ ଯଦି ଆମେ କାମ କରିବା ଗୋଟେ ସମର୍ପିତ ମନୋଭାବ ସହ, ପେସେନ୍ସ ସହ ଆଉ ସ୍ନେହଶୀଳ ଭାବ ସହ, ତାହେଲେ ହିଁ ଘର ଆଉ କାମଟା ଦୁଇଟା ଇକ୍ୱାଲି ମ୍ୟାନେଜ୍ କରିବା ଗୋଟେ କର୍ମଜୀବୀ ମହିଳା ପାଇଁ ସହଜ ହବ।
1: କଲେଜର କାମ ବ୍ୟତୀତ ବଳକା ସମୟରେ ଆପଣ କ'ଣ କରିବାକୁ ଭଲ ପାଆନ୍ତି?
0: କଲେଜ କାମ ଛାଡ଼ିକି ଯେବେ ମୋତେ ଖାଲି ସମୟ ମିଳୁଛି, ମୁଁ ସେଇ ଟାଇମ୍ରେ କିଛି ନୂଆ କରିବା ପାଇଁ ଚେଷ୍ଟା କରେ। ମୋତେ ସଙ୍ଗୀତ ଶୁଣିବା ପାଇଁ ବି ବହୁତ ଭଲ ଲାଗେ। ଆଉ ମୁଁ ଫ୍ରି ଟାଇମ୍ରେ ମୋର ଛୋଟ ବିଜନେସ୍ ଚଲାଏ, ଏହା ମୋର ପ୍ୟାସନ୍ ପ୍ରୋଜେକ୍ଟ, ଯାହାଦ୍ୱାରା ମୁଁ ନିଜର କ୍ରିଏଟିଭ୍ ସାଇଡ୍କୁ ଏକ୍ସପ୍ଲୋର୍ କରୁଛି। ଏଇ ଯେଉଁ ସବଜେକ୍ଟ ଅଛି ହୋମ୍ ସାଇନ୍ସ, ମୋ ଲାଇଫ୍ରେ ବହୁତ କାମରେ ଆସିଛି। ଏହି ସବଜେକ୍ଟ ଦ୍ୱାରା ମୁଁ ବୁଝିଲି ଯେ କ୍ରିଏଟିଭିଟି, ପ୍ରେଜେଣ୍ଟେସନ୍ ଓ ପ୍ରାକ୍ଟିକାଲ୍ ନଲେଜ୍ ଦ୍ୱାରା ବି ଝିଅମାନେ ଇଣ୍ଡିପେଣ୍ଡେଣ୍ଟ ହେଇପାରିବେ। ଏହି ବିଜନେସ୍ରେ ମୁଁ ମେନ୍ଲି ହ୍ୟାଣ୍ଡମେଡ୍ କ୍ରାଫ୍ଟସ୍, ୱେଡିଂ ଗିଫ୍ଟସ୍, ୱେଡିଂ ପ୍ୟାକିଂ, ରିଟର୍ଣ୍ଣ ଗିଫ୍ଟସ୍, ହ୍ୟାମ୍ପର ଆଦି ପ୍ରିପେୟାର କରୁଛି। ଏହି ବିଜନେସ୍ ଦ୍ୱାରା ମୋତେ ବହୁତ ପଜିଟିଭ୍ ରେସ୍ପନ୍ସ ମିଳିଛି। ଲୋକମାନେ ବି ମୋତେ ମୋ କାମକୁ ଦେଖିକି ବି ବହୁତ ଆପ୍ରିସିଏଟ୍ କରିଛନ୍ତି। ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ବି ମୋର ଭଲ ରେସ୍ପନ୍ସ ମିଳିଛି। ମୁଁ ବିଶ୍ୱାସ କରୁଛି ଯେବେ ଝିଅମାନେ ନିଜର ସ୍କିଲ୍ସକୁ ଭଲ ଡାଇରେକ୍ସନ୍ରେ ବ୍ୟବହାର କରନ୍ତି, ସେଇଠି ଆତ୍ମନିର୍ଭରଶୀଳ ହେଇପାରେ, ତାକୁ ରେସ୍ପେକ୍ଟ ବି ମିଳେ ଆଉ ଖୁସି ମଧ୍ୟ ଅଟୋମେଟିକ୍ ହେଇପାରେ ଏହାଦ୍ୱାରା।
1: ଆପଣ ଯେଉଁ ଛୋଟ ଗୋଟେ ବିଜନେସ୍ କରୁଛନ୍ତି କହିଲେ, ସେଥିପାଇଁ ପୁଞ୍ଜି କୋଉଠୁ ଆଣିଲେ?
0: ଆକ୍ଚୁଆଲି ମୁଁ ଯେଉଁ ବ୍ୟବସାୟକୁ ଷ୍ଟାର୍ଟ କରିବା ପାଇଁ କୌଣସି ବି ବଡ଼ ଇନ୍ଭେଷ୍ଟମେଣ୍ଟ କରିନଥିଲି। ମୁଁ ଛୋଟ ଲେଭେଲ୍ରୁ ଆରମ୍ଭ କରିଥିଲି। ପ୍ଲସ୍ ଥ୍ରୀ ବେଳେ କଲେଜ ଟାଇମ୍ରେ ମୁଁ ଚକୋଲେଟ୍ କ୍ୟୁବ୍ସ ପ୍ରିପେୟାର କରୁଥିଲି, ହ୍ୟାଣ୍ଡମେଡ୍ ଚକୋଲେଟ୍ସ, ଯାହା ମୁଁ ନିଜ ଫ୍ରେଣ୍ଡସ୍ ଆଉ ଫ୍ୟାମିଲି ରିଲେଟିଭ୍ସକୁ ସେଲ୍ କରୁଥିଲି। ସେଇ ଟାଇମ୍ରେ ମୁଁ ଟିକେ ଟିକେ ପଇସା ସେଭିଂ କରୁଥିଲି। ତାପରେ ମୁଁ ପକେଟ୍ ମନିରୁ ବି କିଛି କିଛି ସେଭିଂ କରେ, ଏବଂ ଯେବେ କଷ୍ଟମର୍ସମାନେ ମୋତେ ଆଡ଼ଭାନ୍ସ ପେମେଣ୍ଟ କରନ୍ତି, ମୁଁ ସେଇଟାକୁ ବି ୟୁଟିଲାଇଜ୍ କରେ। ଏମିତି ଭାବରେ ମୋର ଛୋଟ ବିଜନେସ୍ ଆଗକୁ ବଢ଼ିଲା, ଦେଖି ଦେଖି ମୋର ଛୋଟ ବିଜନେସ୍ ଗ୍ରୋ ହେଲା। ମୋର ବିଜନେସ୍ ଷ୍ଟାର୍ଟ କରିବା ପାଇଁ ପଇସାଟା ବଡ଼ ଫ୍ୟାକ୍ଟର ନଥିଲା, ବଡ଼ ଫ୍ୟାକ୍ଟର ଥିଲା ମୋର ୱିଲ୍ ପାୱାର ଓ ବିଲିଫ୍, ଯୋଉଟା ମୁଁ ନିଜ ଉପରେ କରିଥିଲି।
1: ଏଇ ବିଜନେସ୍ ଦ୍ୱାରା ଆପଣ କେତେ ରୋଜଗାର କରୁଛନ୍ତି?
0: ଏମିତି ଦେଖିବାକୁ ଗଲେ ତ ବାହାଘର ସମୟରେ ମୋର ଅଧିକ ଇନକମ୍ ଆସେ, ଯେମିତି ମନ୍ଥଲି ମୋର ଆରାଉଣ୍ଡ 20-30,000 ଆସିଯାଏ। ଆଉ ଯେବେ ଏମିତି ଯାହାର ବର୍ଥଡେ ଥାଏ, ତ ସେମାନେ ତାଙ୍କ ବଜେଟ୍ ଅନୁସାରେ ସେମାନେ ମୋତେ ଅର୍ଡର ଦିଅନ୍ତି, ତ ସେଇଟାକୁ ମୁଁ କେବେ କ୍ୟାଲକୁଲେଟ୍ କରିନି। କିନ୍ତୁ ମୋର ବାହାଘର ସିଜନରେ ମୋର

0: ଅଧିକ ସେଲ୍ ହୁଏ।
1: ତା ଛଡା ଅନ୍ୟ ପର୍ବପର୍ବାଣି ମାନଙ୍କରେ
0: ମୁଖ୍ୟତଃ ମୋ ପାଖରେ ସବୁ ମୁସଲିମ ୱେଡିଂ ଆଇଟମ୍ ସବୁ ମିଳେ, ଯେମିତି ଆମର ଦୁପଟା, ଏବେ ତ ଟ୍ରେଣ୍ଡ କରୁଛି ନା ବାଲା ଦୁପଟା, ଏମିତି କରିକି ସବୁ ଲେଖନ୍ତି ଦୁପଟାରେ। ଏବଂ ହିନ୍ଦୁମାନଙ୍କର ବି ବହୁତ ସାରା ଦୁପଟା ଆସେ ମୋ ପାଖରେ ପ୍ରିଣ୍ଟ ହେବା ପାଇଁ। ତ ମୁଁ ବି 2-3ଟା ଝିଅକୁ ମୁଁ ରଖିଛି ନିଜ ପାଖରେ, ସେମାନେ ମୋର ବହୁତ ହେଲ୍ପ କରୁଛନ୍ତି। ମୁଁ ଯେଉଁ ଟାଇମ୍ରେ କଲେଜକୁ ଆସେ ତ ସେଇ ଟାଇମ୍ରେ ସେ ମୋ ଯେଉଁ ପିଲାମାନେ ଅଛନ୍ତି ସେମାନେ ମୋ କାମଟାରେ ସାହାଯ୍ୟ କରୁଛନ୍ତି, ଆଉ ମୁଁ ରୋଜଗାର କରିବା ସହିତ ମୁଁ ସେମାନଙ୍କୁ ବି ରୋଜଗାର ଦେଇଛି।
1: ଆପଣ ତ କହୁଥିଲେ ଆପଣଙ୍କର ସଙ୍ଗୀତ ପ୍ରତି ମଧ୍ୟ ରୁଚି ରହିଛି, ଆପଣ ସଙ୍ଗୀତ ଶୁଣିବାକୁ ବହୁତ ଭଲ ପାଆନ୍ତି, ତେବେ ଆପଣ କୋଉ କଣ୍ଠଶିଳ୍ପୀଙ୍କର ସଙ୍ଗୀତ ଶୁଣିବାକୁ ବେଶୀ ଭଲ ପାଆନ୍ତି?
0: ମୋତେ ତୃପ୍ତି ଦାସଙ୍କର ଗୀତ ଶୁଣିବା ବହୁତ ଭଲ ଲାଗେ।
1: ଆପଣଙ୍କୁ ଆପଣଙ୍କ ପ୍ରିୟ କଣ୍ଠଶିଳ୍ପୀଙ୍କର ଗୀତ ଶୁଣି ଦେଉଛୁ।

0: ଆପଣଙ୍କ ସହ ଆଲୋଚନା କରିବା ଭିତରେ ଗୋଟିଏ କଥା ମନକୁ ଆସୁଛି, ଆପଣଙ୍କୁ ପଚାରିବୁ ଯେ ଆଜିର ବଦଳୁଥିବା ସମୟରେ ତା ସହିତ ବଦଳୁଥିବା ଆଗ୍ରହ ଏବଂ ରୁଚି ପରିପ୍ରେକ୍ଷୀରେ ଝିଅମାନେ ଗୃହବିଜ୍ଞାନ ପାଠ ପଢ଼ିବା କେତେ ଗୁରୁତ୍ୱପୂର୍ଣ୍ଣ ଆଉ ସେଥିରୁ ଜ୍ଞାନ ଆହରଣ କରି ନିଜ ଜୀବନରେ ଲଗେଇବାର ଆବଶ୍ୟକତା କେତେ ଆପଣ ଲକ୍ଷ୍ୟ କରୁଛନ୍ତି?
1: ହୋମ୍ ସାଇନ୍ସ ସବଜେକ୍ଟ ମାନେ କେବଳ ରୋଷେଇ ନୁହଁ, ଏହା ଏକ ଲାଇଫ୍ ଓରିଏଣ୍ଟେଡ୍ ସବଜେକ୍ଟ ଯାହାଦ୍ୱାରା ଆମ ନିତିଦିନିଆ ଜୀବନରେ ଫ୍ୟାମିଲି ମ୍ୟାନେଜମେଣ୍ଟ, ନିଜର ହେଲ୍ଥ, ଟେକ୍ସଟାଇଲ୍, ହ୍ୟୁମାନ୍ ଡେଭଲପମେଣ୍ଟ ସବୁ ଇନକ୍ଲୁଡ୍ ଅଛି। ପୂର୍ବ ସମୟରେ ଝିଅମାନଙ୍କୁ କୁହାଯାଇଥିଲା ଯେ ହୋମ୍ ସାଇନ୍ସ ନେ, ତାହେଲେ ହିଁ ରୋଷେଇ ଶିଖିବୁ, ଘର ସମ୍ଭାଳିବା ଶିଖିବୁ। ସେଇ ଟାଇମ୍ରେ ସୋସାଇଟିର ମେଣ୍ଟାଲିଟି ଲିମିଟେଡ୍ ଥିଲା। ଲୋକ ହୋମ୍ ସାଇନ୍ସ ମାନେ କହିବେ କିଚେନ୍ ସମ୍ଭାଳିବା, ଖାଇବା ବନେଇବା, ପିଲା ସମ୍ଭାଳିବା, ବାହା ହେବା। କିନ୍ତୁ ଏବେ ସମୟ ବଦଳିବା ସହିତ ଲୋକମାନଙ୍କର ରୁଚି ଆଉ ମାନସିକତା ମଧ୍ୟରେ ବି ପରିବର୍ତ୍ତନ ଘଟିଛି। ଏହି ସମୟରେ ଝିଅମାନେ ଏଜୁକେଟେଡ୍, କନ୍ଫିଡେଣ୍ଟ, ସେଲ୍ଫ ଇଣ୍ଡିପେଣ୍ଡେଣ୍ଟ ହେଇପାରନ୍ତି। ଆଜି ଦେଖନ୍ତୁ, ହୋମ୍ ସାଇନ୍ସ ନେଇକିନା ଝିଅ ପିଲାମାନେ ବହୁତ କିଛି କରୁଛନ୍ତି। କେବଳ ଟିଚର ନୁହଁ, ଡାଇଟିସିଆନ୍ ହେଇଛନ୍ତି, ଇଣ୍ଟେରିୟର ଡିଜାଇନର ହେଇଛନ୍ତି, ଟେକ୍ସଟାଇଲ୍ ଡିଜାଇନର, ରିସର୍ଚର, ଫ୍ୟାସନ୍ ଡିଜାଇନର, ଏଣ୍ଟରପ୍ରିନିୟର ବି ହେଇଛନ୍ତି। ଆହୁରି ଅନେକ ଏକ୍ସାମ୍ପଲ୍ସ ଅଛି। ଝିଅମାନେ ଆଙ୍ଗନବାଡ଼ିରେ ସୁପରଭାଇଜର ହେଇ କାମ କରିଛନ୍ତି, କିଏ ନ୍ୟୁଟ୍ରିସନିଷ୍ଟ ହେଇକି ହସ୍ପିଟାଲରେ କାମ କରୁଛନ୍ତି, କିଏ ଫ୍ୟାସନ୍ ଷ୍ଟାର୍ଟ କରିକି ବୁଟିକ୍ କରିଛନ୍ତି, କିଏ ଫୁଡ୍ ପ୍ରିପାରେସନ୍ କରିକି ତାଙ୍କର ନିଜର କ୍ଲାଉଡ୍ କିଚେନ୍ ଖୋଲିଛନ୍ତି, ଆଉ କେହି ମାନେ କଲେଜରେ ଡେମୋନ୍ଷ୍ଟ୍ରେଟର ଓ ଲେକ୍ଚର ଭାବରେ ଷ୍ଟୁଡେଣ୍ଟସ୍କୁ ଇନ୍ସପାୟାର କରୁଛନ୍ତି।
0: ବାସ୍ତବିକ ଏମିତିରେ ଦେଖିଲେ ଆମକୁ ସାରା ଜୀବନ କିଛି ନା କିଛି ଶିଖିବାକୁ ହେଇଥାଏ। ଜୀବନର କଥା ପଡ଼ିଛି ଯେତେବେଳେ ଆପଣଙ୍କୁ ଏଇଠି ଗୋଟିଏ ପ୍ରଶ୍ନ ପଚାରିବୁ ଯେ ନିଜ ଜୀବନ ଏବଂ ଜୀବିକାକୁ ନେଇ ଆପଣ କେତେ ସନ୍ତୁଷ୍ଟ, ଏ ସମ୍ପର୍କରେ ଆପଣ କ'ଣ କହିବେ ଏବଂ କାହିଁକି?
1: ଜୀବନରେ ଶିଖିବା ପାଇଁ ବହୁତ କିଛି ଅଛି, ଆଉ ମୁଁ ତ କହିବି କି ମୁଁ ଆହୁରି ଚାହୁଁଛି କି ଶିଖିବା ପାଇଁ। ପ୍ରତିଦିନ କିଛି ନା କିଛି ଶିଖୁଛି, ୱାର୍କରୁ ଶିଖୁଛି, ଷ୍ଟୁଡେଣ୍ଟସ୍ ମାନଙ୍କଠୁ ଶିଖୁଛି, ଆଉ ଏକ୍ସପିରିଏନ୍ସରୁ ବି ବହୁତ କିଛି ଶିଖୁଛି। ଆଉ ଆମ ଚାରିପାଖରେ ଘଟୁଥିବା ଆଉ ଅନେକ ଘଟଣାରୁ ମଧ୍ୟ ବହୁତ କିଛି ଶିଖିବାକୁ ମିଳିଥାଏ। ଯଦି କିଏ ମୋତେ ପଚାରିବ କି ମୁଁ ଖୁସି ନା ନାହିଁ, ତ ହଁ, ମୁଁ ବହୁତ ଖୁସି ଅଛି, ବହୁତ ସାଟିସ୍ଫାଏଡ୍ ଅଛି। କାହିଁକି ନା, ଆଉ ଯାହା ବି ମୁଁ ପାଇଛି ମୋର କଠିନ ପରିଶ୍ରମ ଆଉ ମୋର ପରିବାରର ସହଯୋଗ ଦ୍ୱାରା ପାଇଛି। ମୁଁ ଏହା ବି ମାନେ ଯେ ସାଟିସ୍ଫାଏ ମାନେ ଏହା ନୁହଁ କି ମୁଁ ରହିଯିବି, ମୁଁ ଆହୁରି ଚେଷ୍ଟା କରିବି କି ମୁଁ ଆହୁରି ଭଲ ହେବି। ମୁଁ ଏହାକୁ ମୋଟିଭେସନ୍ ଭାବି ନେଉଛି ଯେମିତି ମୁଁ ଆଗକୁ ଭଲ କରିପାରିବି।
0: ଆଜି ଆପଣଙ୍କୁ ଶୁଣୁଥିବା ଆମ ଶ୍ରୋତା ଭଉଣୀମାନଙ୍କୁ ଆପଣ କ'ଣ ଦ୍ୱିପଦ କହିବାକୁ ଚାହିଁବେ?
1: ମୁଁ ଏହା କହିବି ଯେ ଲାଇଫରେ କିଛି ବି ଅସମ୍ଭବ ନୁହଁ। ଯଦି ଆମେ ନିଜ ଉପରେ ବିଶ୍ୱାସ ରଖିବା ଆଉ ନିଜ ପ୍ୟାସନକୁ ଫଲୋ କରିବା, ତାହେଲେ ହିଁ ସକ୍ସେସ୍ ମିଳିବ। ମୁଁ ସବୁ ଝିଅମାନଙ୍କୁ ବା ମହିଳାମାନଙ୍କୁ ଏହା କହିବି ଯେ କେବେ ବି ଡରିବନି, କ'ଣ ହେଲା, କେମିତି ହବ, ଛୋଟରୁ ଷ୍ଟାର୍ଟ କର, କିନ୍ତୁ କର। ମୁଁ ବି ଛୋଟରୁ ହିଁ ଷ୍ଟାର୍ଟ କରିଥିଲି। ସବୁବେଳେ ନିଜର ଆତ୍ମବିଶ୍ୱାସ ରଖ ଓ ଧୈର୍ଯ୍ୟ ସହ କାମ କରିଲେ ଗୋଟେ ଦିନ ତମକୁ ବି ଲୋକ ରେକଗ୍ନାଇଜ୍ କରିବେ। ଏବେ ଯେଉଁ ଲୋକମାନେ ମୋତେ ଶୁଣୁଛନ୍ତି, ମୁଁ ଏହା କହିବି ଯେ ପଜିଟିଭ୍ ରୁହ, ନିଜ କାମକୁ ରେସ୍ପେକ୍ଟ ଦିଅ ଓ କେବେ ବି ଛୋଟ ଫିଲ୍ କରିବନି। ନିଜ ଆଇଡେଣ୍ଟିଟି କ୍ରିଏଟ୍ କର। ଜୀବନରେ ବହୁତ ଷ୍ଟ୍ରଗଲ୍ ଆସିବ, କିନ୍ତୁ ସେହି ଷ୍ଟ୍ରଗଲ୍ ହିଁ ଆପଣମାନଙ୍କୁ ଷ୍ଟ୍ରଙ୍ଗ୍ କରିବ। ତେଣୁ ସବୁବେଳେ ନିଜ ଉପରେ ବିଶ୍ୱାସ ରଖ।
0: ଯାହା ହେଉ, ଆପଣ ନିଜର ବହୁମୂଲ୍ୟ ସମୟ ଦେଇ ଆମ ଷ୍ଟୁଡିଓକୁ ଆସିଲେ। ଆପଣଙ୍କର ଏଇ ଗୃହ ବିଜ୍ଞାନ ପାଠ୍ୟକ୍ରମ ମାଧ୍ୟମରେ କେମିତି ଜଣେ ମହିଳା ନିଜ ଜୀବନ କ୍ଷେତ୍ରରେ ଅନେକ ସଫଳତା ପାଇପାରିବ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ମାଧ୍ୟମରେ ଅନେକ ପ୍ରେରଣା ଦେଲେ, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ସ୍ୱୟଂ ସିଦ୍ଧାରେ ଶୁଣୁଥିଲେ ଡେମୋନ୍ଷ୍ଟ୍ରେଟର ତଥା ଜଣେ ସଫଳ ଉଦ୍ୟୋଗୀ ଆର୍ସି ମମତାଜଙ୍କ ସହିତ ସାକ୍ଷାତକାର। ଆପଣମାନେ ବିଭିନ୍ନ ପ୍ରକାର ପନିପରିବାରେ ତରକାରୀ, ବେସର, ଖଟା ମଧ୍ୟ ପ୍ରସ୍ତୁତ କରୁଥିବେ, କିନ୍ତୁ କେବେ କାକରା ପ୍ରସ୍ତୁତ କରିଛନ୍ତି କି? ଆଜି ଜାଣି ରଖନ୍ତୁ କନ୍ଦମୂଳର କାକରା କେମିତି ପ୍ରସ୍ତୁତ କରିବେ, ସେଥିପାଇଁ

ଆବଶ୍ୟକୀୟ ସାମଗ୍ରୀ ହେଲା କନ୍ଦମୂଳ 500 ଗ୍ରାମ, ମଇଦା 100 ଗ୍ରାମ, ଖୁଆ 100 ଗ୍ରାମ, ଗୁଣ୍ଡ ଚିନି 100 ଗ୍ରାମ, ଗୁଜୁରାତି 4ଟା, ବେକିଂ ପାଉଡର 1 କିମ୍ବା 2 ଚାମଚ। ପ୍ରଥମେ ଶୁଖିଲା ଖୁଆରେ ଗୁଜୁରାତି ଗୁଣ୍ଡ, ଚିନି ଗୁଣ୍ଡ ଅଳ୍ପ ମିଶାଇ ଦିଅନ୍ତୁ। କନ୍ଦମୂଳରୁ ଚୋପା ଛଡ଼ାଇ ଛୋଟ ଛୋଟ କରି ପ୍ରେସର କୁକରରେ ସିଝାଇ ନିଅନ୍ତୁ। କନ୍ଦମୂଳକୁ ଭଲ ଭାବରେ ଚକଟି ଦିଅନ୍ତୁ। ତାପରେ ଏଥିରେ ମଇଦା ମିଶାଇ ଚକଟନ୍ତୁ। ପତଳା ପତଳା କାକରା ଗଢ଼ି ଦିଅନ୍ତୁ। କଡ଼େଇରେ ତେଲ ଗରମ କରି ଏହି କାକରାଗୁଡ଼ିକ ଛାଣନ୍ତୁ। ତାପରେ ଚିନି ଓ ପାଣି ଦେଇ ସିରା ପ୍ରସ୍ତୁତ କରନ୍ତୁ। ଏହି କାକରାଗୁଡ଼ିକ ଗୋଟିଏ ପାତ୍ରରେ ରଖି ଏହି ସିରାକୁ ତା ଉପରେ ଢାଳି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କନ୍ଦମୂଳର କାକରା। ତେବେ ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ମୁଁ ସୌଦାମିନୀ, ନମସ୍କାର।

0: ନାରୀମହଲ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

କଂଗ୍ରେସର କେସି ବେଣୁଗୋପାଳ ଏବଂ ସମାଜବାଦୀ ପାର୍ଟିର ସଦସ୍ୟ ଅଖିଳେଶ ଯାଦବ ଗୃହରେ ଆନ୍ଦୋଳନ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ବାଚସ୍ପତି ଶ୍ରୀ ବିର୍ଲା କହିଥିଲେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ଓ ଏଥିପାଇଁ ସମସ୍ତେ ଏକମତ ହେବା ଉଚିତ। ତଥାପି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଶ୍ରୀ ବିର୍ଲା ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ଲାଗି ରହିବାରୁ ଉପାଧ୍ୟକ୍ଷ ହରିବଂଶ ଗୃହକୁ ପ୍ରଥମେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଶ୍ନକାଳ ସଂସଦୀୟ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ସେ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବାରମ୍ଭାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଫିଲିପାଇନ୍ସର ମାନିଲାଠାରେ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ପ୍ରତିପକ୍ଷଙ୍କ ସହ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ସେମାନେ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମୀକ୍ଷା କରିବା ସହ ସାମ୍ପ୍ରତିକ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଡକ୍ଟର ଜୟଶଙ୍କର ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କୁ ଭେଟିଛନ୍ତି। ସେ କହିଛନ୍ତି ଏହି ବୈଠକ ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ପାଇଁ ପ୍ରାଥମିକତା ଥିବା କ୍ଷେତ୍ରଗୁଡ଼ିକ ଉପରେ କେନ୍ଦ୍ରୀଭୂତ ଥିଲା, ଯେଉଁଥିରେ ବାଣିଜ୍ୟ, ଶୁଳ୍କ, ଶକ୍ତି, ପ୍ରତିରକ୍ଷା, ନିରାପତ୍ତା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ କୃତ୍ରିମ ବୁଦ୍ଧିମତା ଅନ୍ତର୍ଭୁକ୍ତ। ପାରସ୍କରିକ ସ୍ୱାର୍ଥ ଥିବା ଆଞ୍ଚଳିକ, ବୈଷୟିକ ଓ ବହୁପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ମତ ବିନିମୟ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ସେହିପରି ମାନିଲାଠାରେ ଡକ୍ଟର ଜୟଶଙ୍କର ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ଇଙ୍କୁ ଭେଟିଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ଭାରତ ଚୀନ୍ ସମ୍ପର୍କ ସ୍ୱାଭାବିକ ହେବା ଉପରେ ଗୁରୁତ୍ୱ ଦେବା ସହ ଦ୍ୱିପାକ୍ଷିକ ସହଯୋଗ ପାଇଁ ସୀମାରେ ଶାନ୍ତି ବଜାୟ ରହିବା ଏକ ମୌଳିକ ଓ ଅପରିହାର୍ଯ୍ୟ ସର୍ତ୍ତ ବୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଉଭୟ ଦେଶ ବିଶ୍ୱାସ କରନ୍ତି ପାରସ୍କରିକ ସମ୍ମାନ, ସ୍ୱାର୍ଥ ଓ ସମ୍ବେଦନଶୀଳତା ଆଧାରରେ ହିଁ ଏକ ସ୍ଥିର ଓ ସହଯୋଗୀ ସମ୍ପର୍କର ସର୍ବୋତ୍ତମ ବିକାଶ ହୋଇପାରିବ। ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି ସୁଗମ ଯାତ୍ରା ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱଦେଶୀ ଭାବରେ ଏହି ଟ୍ରେନ୍ର ନକ୍ସା ପ୍ରସ୍ତୁତ ସହ ନିର୍ମାଣ କରାଯାଇଛି। ଦୀର୍ଘଯାତ୍ରାକୁ ଦୃଷ୍ଟିରେ ରଖି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ମଧ୍ୟ ବିକଶିତ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ହାଓଡ଼ା ଓ କାମାକ୍ଷା ମଧ୍ୟରେ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଗତ ଜାନୁଆରୀ ମାସରେ ଚଳାଚଳ ଆରମ୍ଭ କରିଥିଲା ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଗୃହକୁ ସୂଚନା ଦେଇଛନ୍ତି। ଆମେରିକା ପକ୍ଷରୁ ଇରାନ ଉପରେ ଲଗାତାର 11 ଦିନ ଧରି ଆକ୍ରମଣ ଜାରି ରହିଛି। ଅନ୍ୟପକ୍ଷରେ ନିଜର ଆଣବିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ ନ କରିବା ପାଇଁ ଇରାନ ପକ୍ଷରୁ ଆମେରିକାକୁ ଚେତାବନୀ ଦିଆଯାଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଚଳାଚଳ ପ୍ରତି ବିପଦ ସୃଷ୍ଟି କରିବା ପାଇଁ ଇରାନର କ୍ଷମତାକୁ ଆହୁରି ହ୍ରାସ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ପୂର୍ବରୁ ଇରାନ ଗତ 3 ମଧ୍ୟରେ ଏହି ରଣନୈତିକ ଜଳପଥ ଦେଇ ଯାତ୍ରା କରୁଥିବା 30 ଅଧିକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା। ତେବେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଇରାନର ଆକ୍ରୋଶ ସତ୍ତ୍ୱେ ହର୍ମୁଜ୍ ପ୍ରଣାଳୀ ବାଣିଜ୍ୟିକ ଜାହାଜ ଚଳାଚଳ ପାଇଁ ଖୋଲା ରହିଛି। ଆମେରିକା ସେନା ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଦେଇ ପ୍ରାୟ 450 ମିଲିୟନ୍ ବ୍ୟାରେଲ୍ ଅଶୋଧିତ ତୈଳ ନେଇ ଯାଉଥିବା ପ୍ରାୟ 900 ବାଣିଜ୍ୟିକ ଜାହାଜର ନିରାପଦ ଚଳାଚଳକୁ ସୁନିଶ୍ଚିତ କରିଛନ୍ତି। ଇରାନର ସରକାରୀ ପ୍ରସାରଣକାରୀ ସଂସ୍ଥା IRIB କହିବା ଅନୁଯାୟୀ ଆମେରିକା ପକ୍ଷରୁ ଆକ୍ରମଣ ଆରମ୍ଭ ହେବା ନେଇ ଘୋଷଣା କରାଯିବା ପରେ ଇରାନର ବିଭିନ୍ନ ସ୍ଥାନରେ ବିମାନ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଇଲାମ ପ୍ରଦେଶର ଚାଭାର ଓ ଆବଦାନାନ ଅଞ୍ଚଳରେ ବିମାନ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଭାରତର ବ୍ରିକ୍ସ 2026 ଅଧ୍ୟକ୍ଷତାର ଅଂଶସ୍ୱରୂପ ଚଣ୍ଡୀଗଡ଼ଠାରେ ଗତକାଲି ପାରମ୍ପରିକ ସମ୍ପନ୍ନ ଓ ସମନ୍ୱିତ ଔଷଧ ଆଧାରିତ ବ୍ରିକ୍ସ ବୈଠକ ସଫଳତାର ସହ ସମ୍ପନ୍ନ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଆୟୁଷ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଚାରିଦିନିଆ ବ୍ରିକ୍ସ ସ୍ୱାସ୍ଥ୍ୟ ତଥ୍ୟଭିତ୍ତିକ ବ୍ୟାପକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଏହି ବୈଠକ ଅନୁଷ୍ଠିତ ହୋଇଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା, ଜ୍ଞାନ ଏବଂ ସୂଚନା ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ସହିତ ପାରମ୍ପରିକ ତଥା ସମନ୍ୱିତ ଔଷଧ କ୍ଷେତ୍ରରେ ସହଯୋଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବୈଠକରେ ଆଲୋଚନା ହୋଇଛି। ନିରନ୍ତରତା, ନବସୃଜନ, ସହଯୋଗ ପାଇଁ ବିକାଶ ଶୀର୍ଷକ ପ୍ରସଙ୍ଗ ଆଧାରରେ ଏହି ବୈଠକର ଆୟୋଜନ କରାଯାଇଥିଲା। ଭାରତ ସମେତ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇରାନ, ରୁଷ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିନିଧି ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିନା ଅନୁମତିରେ ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଧାରଣାକୁ ବିଜେପି ନିନ୍ଦା କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା କାଳରେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି
ରାହୁଲଙ୍କ ଧାରଣା ଦାୟିତ୍ୱହୀନ ବୋଲି ସେ କହିଛନ୍ତି। ଭାରତର ଗଣତାନ୍ତ୍ରିକ ଇତିହାସରେ ଏହା ଏକ ଲଜ୍ଜାକର ଦିବସ ଭାବେ ଗଣାଯିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ସହିତ

0: ଜଡ଼ିତ ମର୍ଯ୍ୟାଦା ସମ୍ପର୍କରେ ଜାଣି ମଧ୍ୟ ଶ୍ରୀ ଗାନ୍ଧି ଏଭଳି ଦାୟିତ୍ୱହୀନ ଆଚରଣ ପ୍ରଦର୍ଶନ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ୟକ୍ତିଗତ ସାମାଜିକ ଏବଂ ଜାତୀୟ କର୍ତ୍ତବ୍ୟ ପାଳନ କରିବାରେ ଜଣେ ଆଦର୍ଶ ଓ ଶ୍ରେଷ୍ଠ ବ୍ୟକ୍ତିଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏକ ସଂସ୍କୃତ ଶ୍ଳୋକ ସେୟାର କରି ଶ୍ରୀ ମୋଦି କହିଛନ୍ତି, ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ କାର୍ଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରନ୍ତି, ନିଜର ବ୍ୟକ୍ତିଗତ କର୍ତ୍ତବ୍ୟକୁ ଦକ୍ଷତାର ସହ ସମ୍ପାଦନ କରନ୍ତି, ବନ୍ଧୁମାନଙ୍କ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରନ୍ତି ଏବଂ ଜାତୀୟ କର୍ତ୍ତବ୍ୟ ପୂରଣ କରିବାରେ ନିଜର ସାହସ ପ୍ରଦର୍ଶନ କରନ୍ତି, ସେହି ବ୍ୟକ୍ତି ହିଁ ପ୍ରକୃତରେ ଜଣେ ଶ୍ରେଷ୍ଠ ବ୍ୟକ୍ତି। ପଶ୍ଚିମ ନେପାଳରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା 4.2। ଜାତୀୟ ଭୂକମ୍ପ ନିରୀକ୍ଷଣ ଓ ଅନୁସନ୍ଧାନ କେନ୍ଦ୍ରର ସୂଚନା ଅନୁଯାୟୀ କାଠମାଣ୍ଡୁଠାରୁ ପ୍ରାୟ 900 କିଲୋମିଟର ପଶ୍ଚିମରେ ଅବସ୍ଥିତ ସୁଦୂର ପଶ୍ଚିମ ପ୍ରଦେଶର ବଝାଙ୍ଗ ଜିଲ୍ଲାର କୋଟଦେୱାଲ ନିକଟରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ। ସୂଚନାଯୋଗ୍ୟ, ଗତ ସପ୍ତାହରେ ନେପାଳର ଲୁମ୍ବିନ ପ୍ରଦେଶ ଅନ୍ତର୍ଗତ ରୁକୁମ୍ ପୂର୍ବ ଜିଲ୍ଲାରେ 5 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା। ଖେଳ ଖବର। ଏଫ୍ଆଇଏଚ୍ ୟୁଥ୍ ହକି 5S ଏସିଆନ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ସବ୍ ଜୁନିୟର ଦଳ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଓମାନର ମାସ୍କଟ୍ଠାରେ ପୁରୁଷ ଦଳ ଓମାନ ଏବଂ ପାକିସ୍ତାନ ଦଳକୁ ପରାଜିତ କରିଥିବାବେଳେ ମହିଳା ଦଳ ଉଜ୍ବେକିସ୍ତାନ ବିରୁଦ୍ଧରେ ବିଜୟୀ ହେବା ସହ ଚୀନ୍ ବିରୁଦ୍ଧରେ 2-2 ଗୋଲ୍ରେ ମ୍ୟାଚ୍କୁ ଅମୀମାଂସିତ ଭାବେ ଶେଷ କରିଥିଲେ। ଏଫ୍ଆଇଏଚ୍ ୟୁଥ୍ ହକି 5S ବିଶ୍ୱକପ୍ ପ୍ରତିଯୋଗିତା ପାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଯୋଗ୍ୟତା ପର୍ଯ୍ୟାୟ ଭାବେ ଗ୍ରହଣ କରାଯାଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଫିଲିପାଇନ୍ସର ମାନିଲାଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ଡକ୍ଟର ଏସ୍ ଜୟଶଙ୍କର। ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି, ଲୋକସଭାରେ ରେଳମନ୍ତ୍ରୀଙ୍କ ସୂଚନା। ଇରାନ ଉପରେ କ୍ରମାଗତ 11 ଦିନରେ ପହଞ୍ଚିଲା ଆମେରିକାର ଆକ୍ରମଣ ଏବଂ ଏଫ୍ଆଇଏଚ୍ ୟୁଥ୍ ହକି 5S ଏସିଆନ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ସବ୍ ଜୁନିୟର ଦଳର ଉନ୍ନତ ପ୍ରଦର୍ଶନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: Good afternoon, this is Akashvani and I am Abhishek Mukhopadhyay with the Midday News. The headlines. Stalemate continues in Parliament over NEET paper leak case as opposition disrupts the proceedings despite government agreeing for discussion. Indian Navy inducts INS Malvan, second anti-submarine warfare ship to strengthen maritime security. Quad foreign ministers reaffirm commitment to free, open and inclusive Indo-Pacific, hold meeting at Manila in Philippines. Death toll rises to 31 as flood situation remains grim in Assam. Red alert for heavy rainfall in Gujarat, central Maharashtra and parts of Goa for the next 2 days. An Indian shuttler Ayush Shetty enters pre-quarterfinals, defeating Indonesia's Alvi Farhan in China Open Badminton Tournament. Both houses of parliament have been adjourned till 2 p.m. following opposition protests over various issues, including the NEET paper leak case. When the Lok Sabha reassembled after the first adjournment at 12 noon, the opposition was on their feet protesting on the paper leak issue. Speaker Om Birla urged the opposition to cooperate for smooth functioning of the House. Parliamentary Affairs Minister Kiran Rijiju said that the government is fully prepared for a discussion on the NEET paper leak issue. Mr. Rijiju emphasized that the government wants a meaningful and constructive discussion involving all sides, keeping in mind the future of the youth of the country.
2: Sarkar, NEET paper leak.
3: The government is fully prepared to discuss the NEET paper leak issue. I request that the Honorable Speaker discuss with the floor leaders of all parties and decide when the discussion should take place, how long it should continue and under which rule it should be conducted. The government is completely ready to discuss the NEET paper leak issue.
2: Paper leak pe charcha karne ka tayar hai.
1: The same scene was also witnessed in the Rajya Sabha. When the House rejoined after the first adjournment at 12 noon, the opposition again started sloganeering over the NEET issue. Deputy Chairman Harivansh tried to take up the questioner. He emphasized that the questioner is an important part of parliamentary proceedings and belongs to the members. Despite his

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୁଲିସର ମାର୍ଗଦର୍ଶିକା ଅନୁସରଣ ପାଇଁ କଲେ ନିବେଦନ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଜାତୀୟ ପତାକା ଅଙ୍ଗୀକାର ଦିବସ ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ଲୋକସଭା ଗୃହ କାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ପ୍ରତିବାଦ କରିବାରୁ ଗୃହ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ

0: ପ୍ରଥମେ ମଧ୍ୟାହ୍ନ 12 ପରେ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବାଚସ୍ପତି ଓମ୍ ବିର୍ଲା ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଧାର ଆସିନଥିବାରୁ ଲୋକସଭା ଗୃହ କାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ତେବେ ଗୃହରେ ଆଲୋଚନା ପାଇଁ ରହିଥିବା ବିଧି ଅନୁସାରେ ଏହାକୁ ଗ୍ରହଣ କରାଯିବା ଉଚିତ। ଆଲୋଚନାର ଅବଧି ଏବଂ ସମୟସୀମା ନେଇ ସବୁ ଦଳର ନେତାଙ୍କଠାରୁ ଶ୍ରୀ ରିଜିଜୁ ପରାମର୍ଶ ଆହ୍ୱାନ କରିଥିଲେ। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁ ଅଂଶୀଦାରଙ୍କ ସହ ଅର୍ଥପୂର୍ଣ୍ଣ ତଥା ଗଠନମୂଳକ ଆଲୋଚନା କରିବାକୁ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: ସରକାର ନିଟ୍ ପେପର ଲିକ୍ କା ଚର୍ଚ୍ଚା କେ ଲିଏ ପୂରୀ ତରହ ସେ ତୟାର ହେ ଔର ହମନେ ପହଲେ ଦିନ ସେ କହା ହେ ଜବ ଚର୍ଚ୍ଚା ହୋତି ହେ ତୋ କିସି ନିୟମ କେ ତହତ ହୋନା ପଡତା ହେ ଔର ଇସକା ବ୍ୟବସ୍ଥା ବନାନା ପଡତା ହେ। ମୈଁ ଅନୁରୋଧ କରତା ହୁଁ କି ଚର୍ଚ୍ଚା କବ ହୋନା ହେ କିତନା ଲମ୍ବା ଚର୍ଚ୍ଚା ହୋନା ହେ ଔର କିସ ନିୟମ କେ ତହତ ହୋନା ହେ। ମାନ୍ୟ ସ୍ପିକର ମହୋଦୟ ସାରେ ପାର୍ଟି କେ ଫ୍ଲୋର ଲିଡର ସେ ବାତଚିତ କରକେ ଇସକା ନିର୍ଣ୍ଣୟ କିଆ ଯାଏ।
0: ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଉପାଧ୍ୟକ୍ଷ ହରିବଂଶ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଶ୍ନକାଳ ସଂସଦୀୟ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ସେ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ଓ ପରେ ଅପରାହ୍ନ 3 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସଭା ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଇନ ଶୃଙ୍ଖଳା ଓ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଡ଼ ପରିଚାଳନା ଓ ସୁଚାରୁ ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୁଲିସର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଆଗକୁ ବାହୁଡ଼ାଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରି ବିଜେରେ ସମସ୍ତ ନୀତିକାନ୍ତି ଯେପରି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ 2 ଶ୍ରଦ୍ଧାଳୁଙ୍କ ଜୀବନହାନୀ ପାଇଁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ପୁଲିସ୍ ପ୍ରଶାସନର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ଉନ୍ନୟନ କମିଶନର ବିକେ ସିଂ ପ୍ରମୁଖ ଉପସ୍ଥିତ ରହି ବାହୁଡ଼ା ଓ ସୁନାବେଶ ପରିଚାଳନା ସମ୍ପର୍କରେ ମତାମତ ରଖିଥିଲେ। ପୁରୀ ଶରଧାବାଲିରେ ଆଜି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଉଛି। ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଦକ୍ଷିଣ ମୋଡ଼ ହୋଇଛି। ପ୍ରବଳ ବର୍ଷା ଲାଗି ରଥଗୁଡ଼ିକର ଦକ୍ଷିଣ ମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ହେରା ପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଶୁକ୍ରବାର ଦିନ ଭୋର 4 ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତୀ ପରେ ମୈଲମ ତଡ଼ପ ଲାଗି ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ଭୋର 5 ସୁଦ୍ଧା ବେଶ ଶେଷ କରାଯିବ। ପରେ ମଧ୍ୟାହ୍ନ 12 2:30 ମଧ୍ୟରେ ବାହୁଡ଼ା ପହଣ୍ଡି ଓ 3:30 ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରା ପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ 4 ଚାରମଳ ଫିଟା ଓ ଘୋଡ଼ା ଲାଗିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ସୁଭଦ୍ରା ଶକ୍ତି ମିଶନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆଜି ଭବାନୀପାଟଣାସ୍ଥିତ ଶହୀଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ଆୟୋଜିତ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ପରିଡ଼ା ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ୍ ଯୋଜନା ଏବଂ ମିଲେଟ୍ ଅନ୍ ହ୍ୱିଲ୍ର ଶୁଭାରମ୍ଭ କରିଛନ୍ତି। ଦେଶବ୍ୟାପୀ ଆଜି ଜାତୀୟ ପତାକା ଅଙ୍ଗୀକାର ଦିବସ ପାଳନ କରାଯାଉଛି। 1947 ଜୁଲାଇ 22 ଭାରତୀୟ ସମ୍ଭିଧାନ ପ୍ରଣୟନ ସଭା ଦ୍ୱାରା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଜାତୀୟ ପତାକା କୋଟି କୋଟି ଦେଶବାସୀଙ୍କ ସଂକଳ୍ପ, ସାର୍ବଭୌମତ୍ୱ ଓ ଅସୀମ ବଳିଦାନର ଗୌରବମୟ ସ୍ୱାକ୍ଷର। କେଶରୀ ରଙ୍ଗ ଅତୁଳନୀୟ ସାହସ, ଧଳା ରଙ୍ଗ ନିଷ୍କଳଙ୍କ ଶାନ୍ତି, ସବୁଜ ରଙ୍ଗ ପ୍ରଗତି ଏବଂ ନୀଳ ରଙ୍ଗର ଅଶୋକଚକ୍ର ସର୍ବଦା ନିରନ୍ତର ନ୍ୟାୟ, ନୀତି ଓ ରାଷ୍ଟ୍ର ଅଭ୍ୟୁଦୟ ପଥରେ ଆଗେଇ ଚାଲିବାକୁ ପ୍ରେରଣା ଦେଇଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ତ୍ରିରଙ୍ଗାକୁ ପ୍ରତ୍ୟେକ ନାଗରିକଙ୍କ ସହ ଯୋଡ଼ିବା ପାଇଁ ପତାକା

ନିୟମାବଳୀର ସରଳୀକରଣ ଏବଂ ଘରେ ଘରେ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶରେ ରାଷ୍ଟ୍ର ଚେତନାର ମହାପ୍ରବାହ ସୃଷ୍ଟି କରିଛି। ସମସ୍ତେ ଏକତ୍ର ହୋଇ ମାତୃଭୂମିର ଏକତା, ଅଖଣ୍ଡତା ଓ ଶାଶ୍ୱତ ସମୃଦ୍ଧି ପାଇଁ ନିଜକୁ ସମର୍ପିତ କରି ତ୍ରିରଙ୍ଗାର ମାନ ସମ୍ମାନ ଓ ସ୍ୱାଭିମାନକୁ ବିଶ୍ୱପଟରେ ଶୀର୍ଷରେ ରଖିବାକୁ ଦୃଢ଼ ସଂକଳ୍ପ ନେବାକୁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଓ ସେବା ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଭୁବନେଶ୍ୱର ବିଧାନସଭା ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ଏହି ଅବସରରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍କତି ସୁରମା ପାଢ଼ୀ ଓ ମନ୍ତ୍ରିମଣ୍ଡଳ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ରମାଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ନାରୀ ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ରମାଦେବୀଙ୍କ ଅତୁଳନୀୟ ଅବଦାନ ସଦା ସ୍ମରଣୀୟ। ତାଙ୍କ ତ୍ୟାଗ ଓ ନିଷ୍ଠାର ମହାନ ଆଦର୍ଶ ସଦାସର୍ବଦା ଯୁବପିଢ଼ିଙ୍କୁ ଜନସେବା ପ୍ରତି ପ୍ରେରଣା ଯୋଗାଇବ। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ସ୍ୱାଧୀନତା ସଂଗ୍ରାମ ସହ ସମାଜର ନିଷ୍ପେଷିତ ଓ ଅବହେଳିତ ବର୍ଗଙ୍କ କଲ୍ୟାଣ ତଥା ନାରୀ ସଶକ୍ତିକରଣ ପାଇଁ ତାଙ୍କର ନିଷ୍ଠାପର ସେବା ଓ ତ୍ୟାଗ ଅତୁଳନୀୟ। ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ କୃତ୍ରିମ ବୁଦ୍ଧିମତା ଏଆଇ ରୋବୋଟିକ୍ ସେବା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପୁରୀ ରେଳ ଷ୍ଟେସନରେ ଏହାକୁ ସ୍ଥାନିତ କରାଯାଇଛି। ବାହୁଡ଼ା ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି ରୋବୋଟ୍ ପୁରୀରେ ରହିବ, ପରେ ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ଥାୟୀ ଭାବେ କାର୍ଯ୍ୟକାରୀ କରାଯିବ। 40 ଲକ୍ଷ ଟଙ୍କା ମୂଲ୍ୟର ଏହି ଏଆଇ ରୋବୋଟ୍ରେ 7 ଡିଗ୍ରୀ କ୍ୟାମେରା ଲାଗିଛି। ଯାତ୍ରୀ ସୁରକ୍ଷା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ମହିଳା ଶିଶୁ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ବାଲ୍ୟ ବିବାହ ନିରୋଧୀ ରଣନୈତିକ କାର୍ଯ୍ୟଖସଡ଼ା ଉନ୍ମୋଚିତ ହୋଇଛି। ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ବ୍ୟାପକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଲିଙ୍ଗକିତ ହିଂସା ରୋକିବା ପାଇଁ ପ୍ରତ୍ୟେକ ବ୍ଲକରେ ଥିବା ପ୍ରେରଣା କେନ୍ଦ୍ରଗୁଡ଼ିକରେ ପ୍ରତି ସପ୍ତାହରେ ପ୍ରେରଣା ଦିଦିମାନଙ୍କ ସହ ଆଲୋଚନା କରାଯିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ସାଇବର ସଚେତନତା ଶିବିର ବାସୁଦେବପୁର ବ୍ଲକ ମନ୍ଦାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଡାକ ଓ ସଞ୍ଚୟ ବିଭାଗର କର୍ମଚାରୀ ଏବଂ ସାଇବର ଥାନା ଅଧିକାରୀ ପ୍ରମୁଖ ଏଥିରେ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ଡାକଘରେ ସଞ୍ଚୟ ଯୋଜନାର ମହତ୍ତ୍ୱ ଏବଂ ସାଇବର ଅପରାଧୀଙ୍କଠାରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ପରାମର୍ଶ ଦେଇଥିଲେ। ତୃଣମୂଳ ସ୍ତରରେ ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 11ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12ଟା ସୁଦ୍ଧା 613.45 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 2,09,891 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 10ଟି ଗେଟ୍ ଦେଇ 1,85,816 ଘନଫୁଟ ଜଳ ନିଷ୍କାସିତ ହେଉଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୁଲିସର ମାର୍ଗଦର୍ଶିକା ଅନୁସରଣ ପାଇଁ କଲେ ନିବେଦନ। ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ଉମଙ୍ଗ NCERT ପ୍ରାୟୋଜିତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଖଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା। ଆସନ୍ତୁ ଶୁଣିବା ପରେ ପରେ କେତୋଟି ଭକ୍ତି ଗୀତ ପୁରାତନ ରଚନାରୁ ଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ। ଆସନ୍ତୁ ଶୁଣିବା।

ପୁରାତନ ରଚନାରୁ ଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ପ୍ରେମାନନ୍ଦଙ୍କ ରଚନାରୁ ଶିଳ୍ପୀ ସୁବାଶିଷଙ୍କ କଣ୍ଠରେ ଏହି ଗୀତଟି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆପଣ ବହୁ ଦିନ ଧରି ମାନେ କାର୍ଯ୍ୟ କରିଛନ୍ତି, ସ୍ୱଚ୍ଛତା ପାଇଁ ବିଶେଷ କରି ପିଲାମାନଙ୍କୁ ନେଇକି କ'ଣ କ'ଣ କାର୍ଯ୍ୟକ୍ରମ କରୁଛନ୍ତି?
1: ମାମି, ମୁଁ ଜୁନିୟର ରେଡ୍କ୍ରସ୍ର ସମ୍ପାଦକ ଭାବରେ କୋରାପୁଟରେ ଏବଂ ଗଞ୍ଜାମ ଜିଲ୍ଲାରେ ବହୁତ ଦିନ କାର୍ଯ୍ୟ କରିଛି, ଏବେ ମଧ୍ୟ ଗଞ୍ଜାମ ଜିଲ୍ଲାର ଜୁନିୟର ରେଡ୍କ୍ରସ୍ର ମେଣ୍ଟର ଭାବେ କାର୍ଯ୍ୟ କରୁଛି। ତେଣୁ ମୋ ସହିତ ପ୍ରଧାନ ଶିକ୍ଷକ ଏବଂ ଜୁନିୟର ରେଡ୍କ୍ରସ୍ ପରାମର୍ଶଦାତାମାନଙ୍କର ଭଲ ସମ୍ପର୍କ ରହିଛି। ଆମେ ବିଶ୍ୱ ହାତ ଧୁଆ ଦିବସ ପାଳନ କରୁଛୁ ପ୍ରତିବର୍ଷ ଅକ୍ଟୋବର 15 ସବୁ ବିଦ୍ୟାଳୟରେ। ସେହିଦିନ ଆମେ ବୁଝାଉଛୁ ପିଲାମାନଙ୍କୁ ହାତ ଧୋଇବା କାହିଁକି ଆବଶ୍ୟକ। ପିଲାର ଯଦି ହାତଟି ପରିଷ୍କାର ରହେ ତାହେଲେ ତାକୁ ପେଟ ରୋଗ ଏବଂ ଅନ୍ୟାନ୍ୟ ଶ୍ୱାସଗତ ରୋଗରୁ ରକ୍ଷା ମିଳିଥାଏ, ଯେମିତି ସାଧାରଣ ଥଣ୍ଡା ଜ୍ୱର, ହଇଜା ବା ଝାଡ଼ାବାନ୍ତି ବା ଆନ୍ତରିକ ଜ୍ୱର, ହେପାଟାଇଟିସ୍, ଏସବୁ ରୋଗରୁ ରକ୍ଷା ମିଳିଥାଏ। ସେଇଥିପାଇଁ ହାତ ଧୁଆକୁ ସାବୁନ ଲଗେଇ କେଉଁ ଉପାୟରେ ସେମାନେ ହାତ ଧୋଇବେ ତାକୁ ଶିଖାଉଛୁ। ପିଲାମାନେ ନିଜ ଘରେ ବି ବାପା ମାଆଙ୍କୁ ପ୍ରୋତ୍ସାହିତ କରୁଛନ୍ତି ହାତ ଧୋଇବା ପାଇଁ। ହାତ ଧୁଆ ସହିତ ସେମାନଙ୍କର ଅନ୍ୟାନ୍ୟ ପରିଷ୍କାର ପରିଚ୍ଛନ୍ନତା ପାଇଁ ମଧ୍ୟ ଦୃଷ୍ଟି ଦେଉଛୁ।
0: ଆଚ୍ଛା ପଣ୍ଡାବାବୁ, ଆପଣ ଯେଉଁ ମାନେ ସ୍ୱଚ୍ଛତା ପାଇଁ ଯେମିତି କହୁଥିଲେ ଯେ ବସ୍ତି ଅଞ୍ଚଳକୁ ମଧ୍ୟ ଯାଉଛନ୍ତି, ଆପଣଙ୍କର ସ୍କାଉଟ୍ ଆଉ ଗାଇଡ୍ ପିଲାଙ୍କୁ ଧରିକିରି ବସ୍ତି ଅଞ୍ଚଳରେ କ'ଣ କ'ଣ ସବୁ କାର୍ଯ୍ୟକ୍ରମ କରୁଛନ୍ତି?
1: ବସ୍ତି ଅଞ୍ଚଳରେ ଆମେ ଅନେକ ସମୟରେ ବୁଝାଉଛୁ ପିଲାଙ୍କୁ, ପିଲାଙ୍କ ସହାୟତାରେ, ଯେ ପ୍ରତି ଘରୁ ଲୋକଙ୍କୁ ବି ଡାକି ଆଣୁଛୁ, ଯେଉଁମାନେ ଥିବେ ଘରେ ସେମାନଙ୍କୁ ଡାକି ଆଣୁଛୁ। ସଫାସୁତୁରା ଆମେ ପ୍ରଥମେ କରିକିରି ଦେଖାଉଛୁ ସେ ଅଞ୍ଚଳ ସଫାସୁତୁରା କେମିତି ରହିବା ଦରକାର। ତା ସହିତ ସଫାସୁତୁରା କରିବା ପରେ ତାଙ୍କୁ ବୁଝାଉଛୁ କାହିଁକି ସଫାସୁତୁରା ରହିବା ଆବଶ୍ୟକ, ଯେ ଆମେ ମାନସିକ ଦୃଷ୍ଟିରୁ ସୁସ୍ଥ ହେବା, ମନ ଭଲ ରହିବ, ତା ସହିତ ମଧ୍ୟ ରୋଗ ବ୍ୟାଧିରୁ ରକ୍ଷା ପାଇବା। ଅନେକ ଗୁଡ଼ିଏ ରୋଗ ଏଇ ମଇଳା ରହିବା ଦ୍ୱାରା ହୋଇଥାଏ, ଲୋକମାନେ ବି ଉତ୍ସାହିତ ହେଉଛନ୍ତି। ଆମେ ପରବର୍ତ୍ତୀ ସମୟରେ ଯେତେବେଳେ ସେ ବସ୍ତିକୁ କେତେବେଳେ ଯାଉ ସେତେବେଳେ ଦେଖୁ ସେମାନେ ସଫାସୁତୁରା ରହିଛନ୍ତି, ଆମେ ପୁଣି ଥରେ କିଛି କାର୍ଯ୍ୟକ୍ରମ କରିବା ସହିତ ସେମାନଙ୍କୁ ବୁଝାଇଥାଉ।
0: କୌଣସି ଅନୁଷ୍ଠାନ ତରଫରୁ ଆପଣ କିଛି ପୁରସ୍କୃତ ହୋଇଛନ୍ତି?
1: ମୁଁ ପ୍ରଧାନମନ୍ତ୍ରୀ ସିଲ୍ଡ ପୁରସ୍କାର 2 ପାଇଛି, 94-95 ସହିତ 95-96 ଲଗାତାର 2 ପାଇଛି। ତା ସହିତ ପରବର୍ତ୍ତୀ ସମୟରେ ବି ବର୍ତ୍ତମାନ 2018 ଜାତୀୟ ସମ୍ମାନ ପାଇଛି ଜଣେ ପ୍ରଶାସନିକ ସେବା ଅଧିକାରୀ ଭାବରେ କାର୍ଯ୍ୟ
0: ପୁରସ୍କାର ମଧ୍ୟ ପାଇଛନ୍ତି। ଆପଣ ଯେହେତୁ ବହୁତ ଦିନ ଧରି ତ କାମ କରିଛନ୍ତି ଆମେ ଜାଣିଛୁ, ବର୍ତ୍ତମାନ ଆପଣ ଯୁବପିଢ଼ିମାନଙ୍କୁ ଆଉ ଆପଣଙ୍କର ଯେଉଁ ଛାତ୍ରଛାତ୍ରୀମାନଙ୍କୁ କ'ଣ ଗୋଟେ ମାନେ ସୂଚନା ଦେବେ, କ'ଣ ଆପଣ କହିବେ ଆପଣଙ୍କର ମନ୍ତବ୍ୟଟା?
1: ଯୁବପିଢ଼ିକୁ ମୋର ଅନୁରୋଧ ରହିବ, ଭାରତରେ ବର୍ତ୍ତମାନ 33% ଜଙ୍ଗଲ ରହିବା ଜାଗାରେ ମାତ୍ର 19% ଜଙ୍ଗଲ ଅଛି। ବିଭିନ୍ନ କାରଣରୁ ଜଙ୍ଗଲ କଟା ହୋଇଯାଉଛି, ସେ ରାସ୍ତାଘାଟ ସମ୍ପ୍ରସାରଣ ହେଉ ବା କଳକାରଖାନା କୋଠାବାଡ଼ି ପାଇଁ ହେଉ, ବହୁତ କାରଣରୁ ଜଙ୍ଗଲ ସଫା ହୋଇ ଚାଲିଛି। ତେଣୁ ସମସ୍ତେ ଅନୁଭବ କରିବା ଦରକାର ଯେ ପରିବେଶକୁ ସୁସ୍ଥ ରଖିବା ଏବଂ ପରିବେଶକୁ ସୁସ୍ଥ ରଖିବା ପାଇଁ ବୃକ୍ଷରୋପଣ କରିବା, ଗୋଟେ ଚାରା ଗଛକୁ ବିରାଟକାୟ ଦ୍ରୁମରେ ପରିଣତ କରିବା ପାଇଁ ଦୀର୍ଘ ସମୟ ଲାଗେ, କିନ୍ତୁ ଗୋଟେ ଗଛକୁ କାଟିଦେବା ପାଇଁ ଖୁବ୍ କମ୍ ଦିନ ଲାଗିଥାଏ ବା କମ୍ ସମୟ ବି ଲାଗିଥାଏ। ତେଣୁ ସମସ୍ତେ ଅନୁଭବ କରିବା ଦରକାର, ହୃଦୟଙ୍ଗମ କରନ୍ତୁ ଯେ ଗଛଟିଏ ପାଇଁ ସମସ୍ତେ ଯତ୍ନଶୀଳ ହେବା, ଗଛଟିଏ ଲଗେଇଦେବାନି କେବଳ, ଗଛଟିକୁ ଯତ୍ନ କରିବା ଯେମିତି ସିଏ ଗୋଟେ ବଡ଼ ଗଛରେ ପରିଣତ ହେବ ଏବଂ ଭବିଷ୍ୟତକୁ ସୁରକ୍ଷିତ ରଖିବ, ସେଇ ମନୋଭାବ ସୃଷ୍ଟି କରିବା ପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ସମସ୍ତେ ଗଛ ଲଗାନ୍ତୁ ଏବଂ ନିଜ ପରିବାରବର୍ଗଙ୍କୁ ମଧ୍ୟ ସେମାନେ ଆଗ୍ରହୀ କରାନ୍ତୁ, ଗଛ ଲଗେଇବେ, ଗଛର ଯତ୍ନ ନେବେ, ଗଛଟିକୁ ବଡ଼ ହେଲା ପର୍ଯ୍ୟନ୍ତ ତାକୁ ଛୁଆକୁ ପାଳିଲା ଭଳି ସେମାନେ ସ୍ନେହ କରିବେ, ଶ୍ରଦ୍ଧା କରିବେ, ତାହେଲେ ନିଶ୍ଚୟ ଆମ ସ୍ୱପ୍ନ ସାକାର ହେବ ଏବଂ ଭାରତବର୍ଷର ପରିବେଶ ବଦଳିଯିବ।
0: ଆଜି ଆପଣ ଆମ ସହିତ କଥାବାର୍ତ୍ତା କଲେ, ଆପଣଙ୍କୁ ଆମ ବ୍ରହ୍ମପୁର ଆକାଶବାଣୀ ତରଫରୁ ଅଶେଷ ଅଶେଷ ଧନ୍ୟବାଦ, ନମସ୍କାର।
1: ଧନ୍ୟବାଦ, ନମସ୍କାର।
2: ଶୁଣୁଥିଲେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନାରେ ଥିଲେ ସୁକାନ୍ତି ମହାନ୍ତି।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା,

0: ସବୁ ପରିସ୍ଥିତିରେ।
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମୁଲତବୀ। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟିତ୍ୱ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି, କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାହୁଡ଼ା ଯାତ୍ରା ସମୟରେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଏବଂ ପୁରୀ

0: କିଭଳି ଭାବରେ ତା'ର ମନିଟରିଂ କରାଯିବ।
1: ପୁରୀଠାରେ ତିନି ରଥଙ୍କର ଦକ୍ଷିଣ ମୋଡ଼ ହେବା ପରେ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଅପରପକ୍ଷରେ ଆଡ଼ପ ମଣ୍ଡପରେ ଦର୍ଶନ ପାଇଁ ଆଜି ମଧ୍ୟ ପ୍ରବଳ ଗହଳି ଲାଗି ରହିଛି। ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ବଡ଼ସଂଖ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଥିବାବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆଜି କଳାହାଣ୍ଡି ଜିଲ୍ଲାରେ 9,50,000 ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ପ୍ରକଳ୍ପଗୁଡ଼ିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଜୀବିକାର ନୂତନ ସୁଯୋଗ ଦେବା ସହ ସେମାନଙ୍କ ଆର୍ଥିକ ଶକ୍ତିକୁ ସୁଦୃଢ଼ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀମତୀ ପରିଡ଼ା ଭବାନୀପାଟଣାଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ସମ୍ମିଳନୀର କଳାହାଣ୍ଡି ଜିଲ୍ଲାର ବ୍ଲକ୍ ଲେବୁଲ୍ ଫେଡେରେସନ୍ଗୁଡ଼ିକର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏସ୍ଏଚ୍ଜି ମାଧ୍ୟମରେ ଉଦ୍ୟୋଗ ବିକାଶ, ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ସେମାନଙ୍କ ଅନୁଭୂତି, ସଫଳତା ଓ ପରାମର୍ଶ ସୁଭଦ୍ରା ଶକ୍ତି ଅଭିଯାନକୁ ଆହୁରି ପ୍ରଭାବୀ ଓ ଲୋକାଭିମୁଖୀ କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା କହିଥିଲେ। ଏହି ଅବସରରେ ମଦନପୁର ରାମପୁରଠାରେ ଅଗରବତୀ ପ୍ରସ୍ତୁତି କେନ୍ଦ୍ର, ଥୁଆମୂଳୁ ରାମପୁରଠାରେ ଆମ୍ବରସ ପ୍ରକ୍ରିୟାକରଣ ଓ କ୍ୟାଣ୍ଡି ପ୍ରସ୍ତୁତି କେନ୍ଦ୍ର, ଭବାନୀପାଟଣାଠାରେ 24 ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଭୁବନେଶ୍ୱରଠାରେ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟର ସରକାରୀ ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକ ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ ବିକାଶର ଆଧାର, ବଦଳୁଥିବା ଶିଳ୍ପ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନଗୁଡ଼ିକ ଆଧୁନିକୀକରଣ ଓ ନୂଆ କୌଶଳ ଆପଣାଇବା ଜରୁରୀ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ବୈଠକରେ ରାଜ୍ୟର 72 ସରକାରୀ ଆଇଟିଆଇ ଓ 35 ସରକାରୀ ପଲିଟେକ୍ନିକ୍ର ଅଧ୍ୟକ୍ଷମାନେ ଯୋଗଦେଇ ବୈଷୟିକ ଶିକ୍ଷାର ମାନବୃଦ୍ଧି ଉପରେ ଆଲୋଚନା କରିଥିଲେ। COVID-19 ନେଇ ଭୟଭୀତ ନ ହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏଥିଲାଗି ରୋଗୀଙ୍କ ପାଇଁ ନିୟମିତ ନିରୀକ୍ଷଣ ଓ ସତର୍କତା ବ୍ୟବସ୍ଥା ଅବଲମ୍ବନ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓ ବ୍ଲକ୍ରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ସାହୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପଶୁ ଚିକିତ୍ସା ବିଭାଗ ଦ୍ୱାରା ପ୍ରାଣୀ ସହାୟତା କେନ୍ଦ୍ର, ମାଧ୍ୟମିକ ବିଦ୍ୟାଳୟର ଉନ୍ନତିକରଣ ଏବଂ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଚାଲିଥିବା ବିଭିନ୍ନ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଗତିରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସେବା ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭୁବନେଶ୍ୱର ବିଧାନସଭା ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ଏହି ଅବସରରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ରମାଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 11 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସନ୍ଧ୍ୟା 6 ସୁଦ୍ଧା 613.62 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 226,139 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 12 ଗେଟ୍ ଦେଇ 2,02,068 ଘନଫୁଟ ଜଳ ନିଷ୍କାସିତ ହେଉଛି। ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମୁଲତବୀ। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି, କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାହୁଡ଼ା ଯାତ୍ରା ସମୟରେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ପୁରୀରେ ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆଜିର ପ୍ରସଙ୍ଗ ଆମ ଆତ୍ମା ଏବଂ ସ୍ୱାଭିମାନର ପ୍ରତୀକ ତ୍ରିରଙ୍ଗା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତୀୟ ସ୍ୱାଧୀନତା ସଂଗ୍ରାମ ଏବଂ ଜାତୀୟ ଇତିହାସରେ ଜୁଲାଇ 22 ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଥିବା ଏକ ଦିବସ। 1947 ଜୁଲାଇ ମାସ 22 ଭାରତର ସମ୍ବିଧାନ ସଭା ଦ୍ୱାରା ତ୍ରିରଙ୍ଗାକୁ ସ୍ୱାଧୀନ ଭାରତର ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ସେହି ଐତିହାସିକ ଦିବସକୁ ସ୍ମରଣ କରି ଆଜି ଜାତୀୟ ପତାକା ଗ୍ରହଣ ଦିବସ

0: ପାଳନ କରାଯାଉଛି। ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ଜାତୀୟ ପତାକାର ବିବର୍ତ୍ତନ କେବଳ ଏକ ପ୍ରତୀକର କାହାଣୀ ନୁହେଁ, ବରଂ ସ୍ୱାଭିମାନ ଆଡ଼କୁ ଭାରତ ଯାତ୍ରାର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। 1906 ସ୍ୱଦେଶୀ ଆପଣାଇବା ଏବଂ ବିଦେଶୀ ବର୍ଜନ କରିବା ଆନ୍ଦୋଳନ ସମୟରେ ହିଁ ଏହାର ଯାତ୍ରା ଆରମ୍ଭ ହୋଇଥିଲା। କଲିକତାରେ ପ୍ରଥମେ ଏକ ପତାକା ଉତ୍ତୋଳନ କରାଯାଇଥିଲା, ଯଦିଓ ଆଜିର ପତାକାଠାରୁ ଏହା ବହୁ ପରିମାଣରେ ଭିନ୍ନ, ତଥାପି ବ୍ରିଟିଶ ଶାସନ ବିରୁଦ୍ଧରେ ପ୍ରତିରୋଧର ବର୍ଦ୍ଧିତ ଆତ୍ମାକୁ ଏହା ପ୍ରତିନିଧିତ୍ୱ କରିଥିଲା। ଏହାର ପରବର୍ଷ 1907 ମ୍ୟାଡାମ୍ ଭିକାଜୀ କାମା ପ୍ୟାରିସରେ ସମାନ ପତାକା ଉତ୍ତୋଳନ କରିଥିଲେ। ଆନ୍ତର୍ଜାତିକ ସ୍ତରରେ ଏହା ଭାରତ ସଂଘର୍ଷର ବାର୍ତ୍ତା ବହନ କରିଥିଲା। ସମୟ ବିତିବା ସହିତ ସ୍ୱାଧୀନତା ସଂଗ୍ରାମ ଅବସରରେ ଏହି ପତାକା ଆହୁରି ବିକଶିତ ହୋଇଥିଲା। 1917 ଆନି ବେସାନ୍ତ ଏବଂ ବାଲ ଗଙ୍ଗାଧର ତିଲକଙ୍କ ନେତୃତ୍ୱରେ ଅନ୍ୟ ଏକ ପ୍ରକାରର ପତାକା ଉତ୍ତୋଳନ କରାଯାଇଥିଲା, ଯାହାକି ସ୍ୱଶାସନର ଦାବିକୁ ସଙ୍କେତ ପ୍ରଦାନ କରିଥିଲା। ଆଜିର ଯେଉଁ ତ୍ରିରଙ୍ଗା ପତାକା ଆମେ ଦେଖୁଛୁ, ତାହାର ରୂପରେଖ ଗୋଟିଏ ଦିନରେ ପ୍ରସ୍ତୁତ ହୋଇନଥିଲା। ଏହା ପଛରେ ରହିଛି ସ୍ୱାଧୀନତା ସଂଗ୍ରାମର ଏକ ଦୀର୍ଘ ଏବଂ ବଳିଷ୍ଠ ଇତିହାସ। 1921 ଆନ୍ଧ୍ରପ୍ରଦେଶର ସ୍ୱାଧୀନତା ସଂଗ୍ରାମୀ ପିଙ୍ଗାଳି ଭେଙ୍କୟା ଏକ ପତାକାର ନକ୍ସା ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀଙ୍କ ପରାମର୍ଶକ୍ରମେ ଏଥିରେ ସ୍ୱାବଲମ୍ବନର ଏକ ପ୍ରତୀକ ଭାବେ ଅରଟ ଏବଂ ଶାନ୍ତିର ପ୍ରତୀକ ସ୍ୱରୂପ ଧଳା ରଙ୍ଗ ଯୋଡ଼ାଯାଇଥିଲା। 1931 ଏହି ପତାକାରେ ଅନ୍ତିମ ପରିବର୍ତ୍ତନ କରାଯିବା ସହ ରଙ୍ଗଗୁଡ଼ିକ ଚୂଡ଼ାନ୍ତ ହୋଇଥିଲା। 1947 July 22 ପଣ୍ଡିତ ଜବାହରଲାଲ ନେହେରୁ ସମ୍ବିଧାନ ସଭାରେ ତ୍ରିରଙ୍ଗା ପତାକାର ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ଅରଟ ବଦଳରେ ସାରନାଥର ଅଶୋକ ସ୍ତମ୍ଭରୁ ଅଶୋକ ଚକ୍ରକୁ ସ୍ଥାନ ଦିଆଯାଇଥିଲା। ଆମ ଜାତୀୟ ପତାକାର ପ୍ରତ୍ୟେକ ରଙ୍ଗ ଓ ଚିହ୍ନ ଭାରତୀୟ ସଂସ୍କୃତି ଓ ଆଦର୍ଶର ପ୍ରତୀକ ହୋଇଛି। ଗେରୁଆ ବା ସାଫ୍ରନ୍ ରଙ୍ଗ ସାହସ, ତ୍ୟାଗ ଓ ବଳିଦାନର ପ୍ରତୀକ, ଧଳା ଶାନ୍ତି, ସତ୍ୟ ଓ ପବିତ୍ରତାର ସଙ୍କେତ ବହନ କରୁଥିବା ବେଳେ ସବୁଜ ରଙ୍ଗ ସମୃଦ୍ଧି, ବିଶ୍ୱାସ ଓ ସୁଜଳା ସୁଫଳା ଧରିତ୍ରୀକୁ ପ୍ରତିନିଧିତ୍ୱ କରୁଛି। 24 ଅର ବିଶିଷ୍ଟ ଅଶୋକ ଚକ୍ର ନିରନ୍ତର ପ୍ରଗତି, ଧର୍ମ ଓ ନ୍ୟାୟର ପ୍ରତୀକ ହୋଇ ରହିଛି। ଚେନ୍ନାଇର ସେଣ୍ଟ ଜର୍ଜ ପୋର୍ଟରେ ରହିଥିବା ଇତିହାସ ଆମ ଜାତିର କାହାଣୀକୁ ପ୍ରତିଫଳନ କରୁଛି। 12 ଲମ୍ବ ଏବଂ 8 ଚଉଡ଼ା ଏକ ଶୁଦ୍ଧ ରେଶମ ପତାକା ଭାରତୀୟ ସ୍ୱାଧୀନତା ଗ୍ୟାଲେରୀରେ ଝୁଲୁଛି। 1947 August 15 ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଉଡ଼ାଯାଇଥିବା ପତାକାଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ଦେଶର ସ୍ୱାଧୀନତା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ତ୍ୟାଗ, ସଂଘର୍ଷ ଏବଂ ଆଶାର ଏହା ହେଉଛି ଏକ ନିରବ ତଥା ଶକ୍ତିଶାଳୀ ପ୍ରମାଣ। 1947 August 15 ସକାଳ 5:30 ଉଡ଼ାଯାଇଥିବା ଏହି ପତାକା ଦିଗନ୍ତ ଉପରେ ଏକ ନୂତନ ଯୁଗର ସୂର୍ଯ୍ୟୋଦୟକୁ ପ୍ରତିପାଦନ କରୁଛି। ଶତାବ୍ଦୀର ଉପନିବେଶବାଦୀ ଶାସନକୁ ସହ୍ୟ କରିଥିବା ଏକ ଜାତି ପାଇଁ ଏହା ଥିଲା ଅତ୍ୟନ୍ତ ଆନନ୍ଦ, ଗର୍ବ ଏବଂ ଆଶ୍ୱସ୍ତିର ମୁହୂର୍ତ୍ତ। ଆଜି ମଧ୍ୟ ଯେଉଁମାନେ ସେଣ୍ଟ ଜର୍ଜ ପୋର୍ଟ ସଂଗ୍ରହାଳୟ ପରିଦର୍ଶନ କରନ୍ତି, ସେମାନଙ୍କ ପାଇଁ ଏହି ପତାକା ସମ୍ମୁଖରେ ଦଣ୍ଡାୟମାନ ହେବା ଏକ ନମ୍ର ତଥା ସମ୍ମାନସ୍ପଦ ଅଭିଜ୍ଞତା ଆଣିଥାଏ। ଭାରତୀୟ ଜାତୀୟ ପତାକା କେବଳ ଯେ ସ୍ୱାଧୀନତାର ପ୍ରତୀକ ତାହା ନୁହେଁ, ବରଂ ସ୍ୱାଧୀନତା ସହ ଜଡ଼ିତ ଦାୟିତ୍ୱକୁ ମଧ୍ୟ ସ୍ମରଣ କରାଇଥାଏ। ଭାରତୀୟ ପତାକା ସଂହିତା 2002 ତ୍ରିରଙ୍ଗାକୁ ସମ୍ମାନ ଏବଂ ମର୍ଯ୍ୟାଦା ପ୍ରଦର୍ଶନକୁ ପରିପ୍ରକାଶ କରେ। ଘରୋଇ, ସାର୍ବଜନୀନ ଏବଂ ସରକାରୀ ପ୍ରତିଷ୍ଠାନ ଦ୍ୱାରା ପତାକା ପ୍ରଦର୍ଶନ ସଂକ୍ରାନ୍ତ ନିୟମାବଳୀକୁ ଏହା ଦର୍ଶାଇବା ସହିତ ସମ୍ମାନର ସହିତ ବ୍ୟବହାରକୁ ସୁନିଶ୍ଚିତ କରୁଛି। ପରିବର୍ତ୍ତିତ ବିଶ୍ୱରେ ଭାରତୀୟ ଜାତୀୟ ପତାକା ଏକ ସ୍ଥିର ଆଶା ଏବଂ ବିଶ୍ୱାସର ପ୍ରତୀକ ହୋଇ ରହିଛି। ସଂଘର୍ଷ, ତ୍ୟାଗ ଏବଂ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜସ୍ୱ ଉଦ୍ୟମରେ ସଳଖୀ ହୋଇଥିବା ଏବଂ ବିଶ୍ୱସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ଦାବି କରିଥିବା ଏକ ଜାତିର ଅଦମ୍ୟ ମନୋଭାବକୁ ଏହି ପତାକା ସ୍ମରଣ କରାଇଥାଏ। ଦେଶକୁ ଆଗକୁ ବଢ଼ିବା ପାଇଁ ସ୍ୱପ୍ନ ଓ ଆକାଂକ୍ଷାର ଏହା ହେଉଛି ଏକ ଜୀବନ୍ତ ପ୍ରତୀକ।
1: ଆଜିର ପ୍ରସଙ୍ଗ ଶେଷ ହେଲା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ଉଭୟ ଗୃହ ଆସନ୍ତାକାଲି ପୂର୍ବାହ୍ନ 11 ପର୍ଯ୍ୟନ୍ତ ମୁଲତବୀ। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଦକ୍ଷିଣ ମୋଡ଼ ପରେ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ, ଆସନ୍ତାକାଲି ନବମୀ ସନ୍ଧ୍ୟା ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା, ସନ୍ଧ୍ୟା 5 ପର୍ଯ୍ୟନ୍ତ ଭକ୍ତମାନେ କରିପାରିବେ ଦର୍ଶନ।

ବାହୁଡ଼ା ଯାତ୍ରା ସମୟରେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ। ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ପୁରୀ ରେଳ ଷ୍ଟେସନରେ ସ୍ଥାନିତ ହେଲା ଏଆଇ ରୋବୋଟିକ୍ ସେବା। କଳାହାଣ୍ଡିର ବିଭିନ୍ନ ସ୍ଥାନରେ 9,03,50,000 ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। କୋଭିଡ୍ 19କୁ ନେଇ ଭୟଭୀତ ନ ହେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ମାଲକାନଗିରି ବିମାନ ବନ୍ଦରରେ ସଫଳ ହେଲା ବହୁ ପ୍ରତୀକ୍ଷିତ ପରୀକ୍ଷାମୂଳକ ବିମାନ ଉଡ଼ାଣ ବା ଟ୍ରାଏଲ୍ ରନ୍। ଏକ ମାସ ମଧ୍ୟରେ ଆରମ୍ଭ ହେବ ନିୟମିତ ଉଡ଼ାଣ। ହୀରାକୁଦ ଜଳଭଣ୍ଡାରର ଆଜି 2 ଗେଟ୍ ଖୋଲିଛି। 2 ଗେଟ୍ ଖୋଲିବା ପରେ ସମୁଦାୟ 12 ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର 613.56 ଫୁଟ୍ ଥିବା ଜଣାପଡ଼ିଛି ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8:00।

ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ FM ରେନ୍ବୋରେ ଏହି ଧାରା ବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରା ବିବରଣୀ।

ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ପ୍ରଚାର କରୁଛୁ ଓଡ଼ିଆ କଥା ଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କାଳିଆ ବଳିଆ ମୋ ଦୁଇ ଭାଇ କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି ସଞ୍ଚିତା ପ୍ରିୟଦର୍ଶିନୀ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କଣ୍ଠଶିଳ୍ପୀ ଜଲି ବିନୋଦ ଅନୁପମା ଏବଂ ସାଥୀ। କଣ୍ଠରେ ତାଙ୍କର ଗୋପରେ ବଢ଼ୁଛି କଳାକହ୍ନେଇର ଗୀତ।

0: ଏଇଠି ଶେଷ କରୁଛୁ ଓଡ଼ିଆ କଥା ଚିତ୍ରଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ମୁଲତବୀ ରହିଲା ସଂସଦର ଉଭୟ ସଦନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ସରକାର ଅଧିବେଶନର ପ୍ରଥମ ଦିନରୁ ପ୍ରସ୍ତୁତ ଅଛନ୍ତି, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମରେ 16

ଜିଲ୍ଲା ବନ୍ୟା ପ୍ରଭାବିତ ମୃତ୍ୟୁ ସଂଖ୍ୟା 31 ବୃଦ୍ଧି ଏବଂ ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ନୌସେନାରେ ସାମିଲ ହେଲା ଯୁଦ୍ଧପୋତ ଆଇଏନ୍ଏସ୍ ମାଲଭାନ୍। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଦିଲ୍ଲୀ ପ୍ରତିବାଦ ସମାବେଶ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଦ୍ୱିତୀୟ ଥର ମୁଲତବୀ ଘୋଷଣା ପରେ ଅପରାହ୍ନ 2:00 ଲୋକସଭା ପୁନଃ ଆରମ୍ଭ ହେବା କ୍ଷଣି ଏହି ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳ ସଦସ୍ୟ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ହଟ୍ଟଗୋଳ ମଧ୍ୟରେ ତୃଣମୂଳ କଂଗ୍ରେସ ସଦସ୍ୟ କଲ୍ୟାଣ ବାନାର୍ଜୀଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବନ କରିବା ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ମହିଳା ସାଂସଦଙ୍କୁ ଲକ୍ଷ୍ୟ କରି ଆପତ୍ତିଜନକ ଏବଂ ଅଣସଂସଦୀୟ ମନ୍ତବ୍ୟ ପ୍ରଦାନ କରିଥିବାରୁ କଲ୍ୟାଣ ବାନାର୍ଜୀଙ୍କ ବିରୁଦ୍ଧରେ ଏହି ପଦକ୍ଷେପ।

0: ପ୍ରଦାନ କରିଥିବାରୁ କଲ୍ୟାଣ ବାନାର୍ଜୀଙ୍କ ବିରୁଦ୍ଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଗତ କରିଥିବା ଏହି ପ୍ରସ୍ତାବ ଧ୍ୱନିଭୋଟରେ ଗୃହୀତ ହୋଇଥିଲା। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଗୃହର ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ ଟେନେଟି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12:00 ଏବଂ ପରେ ଅପରାହ୍ନ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ନୂତନ ସର୍ତ୍ତାବଳୀ ଉପସ୍ଥାପନ ତଥା ପ୍ରସଙ୍ଗ ମାଧ୍ୟମରେ ଆଲୋଚନାକୁ କଂଗ୍ରେସ ଏଡ଼ାଇବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଥିଲେ। ଏଭଳି କାର୍ଯ୍ୟ ଗଠନମୂଳକ ବିତର୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରେ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ନେଇ ଦୁଇଥରରେ ଅପରାହ୍ନ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ଏହାପରେ ଗୃହର ବୈଠକ ପୁନଃ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ସ୍ଲୋଗାନବାଜି ଆରମ୍ଭ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ସରକାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।
1: चर्चा के लिए पूरी तरह से तैयार है और हमने पहले दिन से कहा है। मैं अनुरोध करता हूं कि चर्चा कब होना है, चर्चा का ड्यूरेशन और किस नियम के तहत होना है। माननीय स्पीकर महोदय, सारे पार्टी के फ्लोर लीडर से बातचीत करके इसका निर्णय किया जाए।
0: ଗୃହର ନେତା ଜେପି ନଡ୍ଡା ବିରୋଧୀଙ୍କ ଆଚରଣକୁ ଅତ୍ୟନ୍ତ ଦାୟିତ୍ୱହୀନ ଏବଂ ଅଗଣତାନ୍ତ୍ରିକ ବୋଲି ସମାଲୋଚନା କରିଥିଲେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ପୂର୍ବାହ୍ନ 11:00 ରାଜ୍ୟସଭା ଆରମ୍ଭ ହେବା ପରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ସିକ୍କିମ୍ର ଏନ୍ଏଚ୍ପିସି ତିସ୍ତା ଷଷ୍ଠ ପର୍ଯ୍ୟାୟ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ସୁଡ଼ଙ୍ଗରେ ଦୁର୍ଘଟଣାଜନିତ ଶ୍ରମିକଙ୍କ ପ୍ରାଣହାନୀ ନେଇ ଦୁଃଖ ପ୍ରକାଶ କରିଥିଲେ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗୃହ ତରଫରୁ ସେ ସମବେଦନା ଜ୍ଞାପନ କରିଥିଲେ। ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମ୍ମାନ ଜଣାଇ ଗୃହରେ କିଛି ସମୟ ନିରବତା ଅବଲମ୍ବନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍ତର ମାସିଡୋନିଆର ସ୍କୋପଜେ ସହରରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ସ୍କୋପଜେ ସହର ସ୍ଥିତ ସଂଗ୍ରହାଳୟରେ ଏହି ପ୍ରତିମୂର୍ତ୍ତିଟି ରହିଛି। ସେଠାରେ ଏକ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ମହାତ୍ମା ଗାନ୍ଧୀ ଯଦିଓ ଭାରତବାସୀ ଥିଲେ, କିନ୍ତୁ ତାଙ୍କର ସତ୍ୟ ଓ ଅହିଂସାର ବାର୍ତ୍ତା ସମଗ୍ର ମାନବଜାତିକୁ ମାର୍ଗଦର୍ଶନ କରୁଛି। ସଂଘର୍ଷ, ଅସହିଷ୍ଣୁତା ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା ସାମ୍ପ୍ରତିକ ବିଶ୍ୱ ସ୍ଥିତିରେ ଗାନ୍ଧିଜୀଙ୍କ ପ୍ରଦର୍ଶିତ କରୁଣା, ଆଲୋଚନା ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଆଦର୍ଶ ଅତ୍ୟନ୍ତ ପ୍ରାସଙ୍ଗିକ ମନେ ହୁଏ ବୋଲି ରାଷ୍ଟ୍ରପତି କହିଛନ୍ତି। ସୂଚନାଯୋଗ୍ୟ, ଉତ୍ତର ମାସିଡୋନିଆକୁ ରାଷ୍ଟ୍ରପତି ମୁର୍ମୁ ଏବେ ସରକାରୀ ଗସ୍ତରେ ଅଛନ୍ତି। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 60-61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗିଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଜିଲ୍ଲା ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ସୀମା 60-62 ବୃଦ୍ଧି କରିବା ନେଇ ଏହି ଆବେଦନରେ ପ୍ରାର୍ଥନା କରାଯାଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ସମ୍ପୃକ୍ତ ହାଇକୋର୍ଟଙ୍କ ସହ ପରାମର୍ଶ କରି ଏହି ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା 65 ବର୍ଷ ହୋଇଥିବା ବେଳେ ହାଇକୋର୍ଟ ବିଚାରପତିଙ୍କ ପାଇଁ 62 ବର୍ଷ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମରେ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ରହିଛି। 16 ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 31 ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ 872 ଗ୍ରାମ ଜଳମଗ୍ନ ହୋଇଛି। 5,64,000 ଅଧିକ ଲୋକ ବର୍ଷାଜନିତ ବନ୍ୟା ଫଳରେ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 71 ରିଲିଫ୍ ଶିବିର ଏବଂ 202 ରିଲିଫ୍ ବଣ୍ଟନ କେନ୍ଦ୍ର କାର୍ଯ୍ୟ କରୁଛି। 12,000 ଅଧିକ ଲୋକ ଆଶ୍ରୟସ୍ଥଳୀଗୁଡ଼ିକରେ ରହୁଥିବା ବେଳେ 1,00,000 ଅଧିକ ବନ୍ୟା ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରାଯାଇଛି ବୋଲି ରାଜ୍ୟ ପ୍ରଶାସନ ସୂଚନା ଦେଇଛି। ସିକ୍କିମ୍ର ନାମ୍ଚି ଜିଲ୍ଲା ଅନ୍ତର୍ଗତ ସମରଡୁଙ୍ଗୁ ସୁଡ଼ଙ୍ଗ ମଧ୍ୟରୁ ଆଜି ଆହୁରି 8 ମୃତଦେହ ଠାବ କରାଯାଇଛି। ଏଥିସହ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 13 ବୃଦ୍ଧି ପାଇଛି। ସୁଡ଼ଙ୍ଗ ମଧ୍ୟରେ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ଯୋଗୁଁ ମୃତଦେହଗୁଡ଼ିକୁ ଉଦ୍ଧାର କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ସ୍ଥାନୀୟ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ସ୍ୱଳ୍ପ ଆଲୋକ ଏବଂ ମିଥେନ୍ ଗ୍ୟାସ୍ର ଲିକେଜ୍ ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟକର ହେଉଛି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସିକ୍କିମ୍ ପୁଲିସ୍ ଏବଂ ଖଣି ବିଶେଷଜ୍ଞ ସାମିଲ ଅଛନ୍ତି। ସୁଡ଼ଙ୍ଗରୁ ଆଜି ପାଣି ବାହାର କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ସୁଡ଼ଙ୍ଗ ମଧ୍ୟରେ 25 ଜଣ ଲୋକ ଅଟକି ରହିଥିଲେ। ରାଜ୍ୟ ସରକାର ଏବଂ ଜାତୀୟ ଜଳବିଦ୍ୟୁତ୍ ନିଗମର ବରିଷ୍ଠ ଅଧିକାରୀ

0: ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ଭିତ୍ତିଭୂମି ଉନ୍ନତି ମାଧ୍ୟମରେ ରେଳ ସୁରକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ରେଳବାଇ ସୁରକ୍ଷା କ୍ଷେତ୍ରରେ ଗତ 2013-14 ଆର୍ଥିକ ବର୍ଷରେ 39,000 କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ 1,20,000 ଟଙ୍କାରୁ ଅଧିକ ହୋଇଛି। ରେଳ ଡ୍ରାଇଭରଙ୍କ ସତର୍କତାକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ସତର୍କତାମୂଳକ ନିୟନ୍ତ୍ରଣ ଉପକରଣ ବ୍ୟବହାର କରାଯାଉଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଦେଶର ପ୍ରାୟ 2,500 କିଲୋମିଟରରୁ ଅଧିକ ରେଳପଥରେ ଚତୁର୍ଥ ପର୍ଯ୍ୟାୟ କବଚ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଛି। ସେଥିମଧ୍ୟରେ ଦିଲ୍ଲୀ ମୁମ୍ବାଇ ଏବଂ ଦିଲ୍ଲୀ ହାଉଡ଼ା ରେଳପଥ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଗତ 2014-15 ଆର୍ଥିକ ବର୍ଷରେ 135 ଟ୍ରେନ୍ ଦୁର୍ଘଟଣା ଘଟିଥିବା ବେଳେ ଚଳିତ ବର୍ଷ ଜୁନ୍ ସୁଦ୍ଧା ମାତ୍ର 2 ଦୁର୍ଘଟଣା ଘଟିଥିବା ନେଇ ଶ୍ରୀ ବୈଷ୍ଣବ ଗୃହରେ ସୂଚନା ଦେଇଛନ୍ତି। ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ପ୍ରସ୍ତୁତ ଦେଶର ଦ୍ୱିତୀୟ ମାହି ଶ୍ରେଣୀର ଆଣ୍ଟି ସବ୍ମେରିନ୍ ଯୁଦ୍ଧପଥ ଆଇଏନ୍ଏସ୍ ମାଲଭାନ୍ ନୌସେନାରେ ସାମିଲ ହୋଇଛି। କର୍ଣ୍ଣାଟକର କରୱାର୍ଠାରେ ଏହି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ ଦେଶର ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏପି ସିଂ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆତ୍ମନିର୍ଭରଶୀଳତା ପ୍ରତି ନୌସେନାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଏହି ଯୁଦ୍ଧପଥ ଦେଶର ଉପକୂଳରେ ସାମୁଦ୍ରିକ ସୁରକ୍ଷା କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କୋଚିନ୍ ସିପିୟାର୍ଡଠାରେ ନିର୍ମିତ ଏହି ଜାହାଜରେ 80%ରୁ ଅଧିକ ସ୍ୱଦେଶୀ ଉପକରଣ ବ୍ୟବହାର କରାଯାଇଛି। ସଂସଦ ଅଭିମୁଖେ ଗତ ସୋମବାର ଶୋଭାଯାତ୍ରା ଅବସରରେ ପ୍ରଦର୍ଶନକାରୀଙ୍କ ଉପରେ ଅତ୍ୟଧିକ ବଳ ପ୍ରୟୋଗ ନେଇ ଆଗତ ଏକ ମାମଲାର ପ୍ରାଥମିକ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିକେ ଉପାଧ୍ୟାୟ ଏବଂ ଜଷ୍ଟିସ୍ ତେଜସ୍ କାରିଆଙ୍କ ଖଣ୍ଡପୀଠ ଏହି ମାମଲାର ବିଚାର କରି କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ୍କୁ 4 ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିସିଟିଭି ତଥା ଭିଡ଼ିଓଗ୍ରାଫି ଆଧାରରେ ମାତ୍ରାଧିକ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ନେଇ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି 11 ସେପ୍ଟେମ୍ବର ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ସାମାଜିକ ଗଣମାଧ୍ୟମ ପୋଷ୍ଟ ଉପରେ ଆଧାରିତ ଏଭଳି ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି ପ୍ରାଥମିକ ଶୁଣାଣି ବେଳେ ଅତିରିକ୍ତ ସଲିସିଟର ଜେନେରାଲ୍ ଏସ୍ଭି ରାଜୁ ଯୁକ୍ତି ଉପସ୍ଥାପନ କରିଛନ୍ତି। 2 ବର୍ଷ ମଧ୍ୟରେ ଦେଶରେ 50 ଓଟିଟି ପ୍ଲାଟଫର୍ମକୁ ସରକାର ବନ୍ଦ କରିଦେଇଛନ୍ତି। ଅଶ୍ଳୀଳ ବିଷୟବସ୍ତୁ ପ୍ରଦର୍ଶନ ଅଭିଯୋଗ ନେଇ ସେହି ପ୍ଲାଟଫର୍ମଗୁଡ଼ିକ ବିରୁଦ୍ଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି, ନିୟମିତ ଭାବେ ଯାଞ୍ଚ କରି ସରକାର ଏଭଳି ଓଟିଟି ପ୍ଲାଟଫର୍ମଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ମୁଲତବୀ ରହିଲା ସଂସଦର ଉଭୟ ସଦନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ସରକାର ଅଧିବେଶନର ପ୍ରଥମ ଦିନରୁ ପ୍ରସ୍ତୁତ ଅଛନ୍ତି, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମରେ 16 ଜିଲ୍ଲା ବନ୍ୟା ପ୍ରଭାବିତ, ମୃତ୍ୟୁ ସଂଖ୍ୟା 31 ବୃଦ୍ଧି ଏବଂ ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ନୌସେନାରେ ସାମିଲ ହେଲା ଯୁଦ୍ଧପଥ ଆଇଏନ୍ଏସ୍ ମାଲଭାନ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଭଦ୍ରକ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 8,50,00,000 ଟଙ୍କା ବ୍ୟୟରେ 6 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମନ୍ତ୍ରୀ କହିଛନ୍ତି 2047 ବେଳକୁ ଭାରତ ବିକଶିତ ହେବା ସହ 2036 ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବା ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ।
3: ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ଭଦ୍ରକର ସହରର ଗୋଟିଏ ସ୍ୱତନ୍ତ୍ର ରୂପରେ ଗଢ଼ିବା ପାଇଁ ମାନ୍ୟବର ବିଧାୟକ, ମାନ୍ୟବର ସାଂସଦ ଅନେକ ପରିକଳ୍ପନା କରିଥିଲେ ଏବଂ ଏ କାର୍ଯ୍ୟକ୍ରମ ବାସ୍ତବତାର ରୂପ ନେଇଛି। ଭଦ୍ରକ ଗୋଟିଏ ପ୍ରାଚୀନ ସହର, ଏହାର ଭିତ୍ତିଭୂମି ମଧ୍ୟ ପ୍ରାଚୀନ,

0: ବାସ୍ତବତାର ରୂପ ଦେବା ସହଜ ନଥିଲା। ପ୍ରଖର ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ମନୋବଳ କାରଣରୁ ଏବଂ ସବୁଠୁ ବଡ଼ କଥା ସହରବାସୀଙ୍କର ଅକୁଣ୍ଠ ସହଯୋଗ କାରଣରୁ ଆଜି ଏ ସମ୍ଭବପର ହୋଇପାରିଛି। କେବଳ ରାସ୍ତାର ପ୍ରଶସ୍ତିକରଣ, ରାସ୍ତା ଦୁଇ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ତାହା ନୁହେଁ, ଯାହା ବେସିକ୍ ଆମ୍ୟୁନିଟିଜ୍ ରହିଛି, ଲୋକଙ୍କ ପାଇଁ ଆବଶ୍ୟକ ଯାହା ଆମ୍ୟୁନିଟିଜ୍ ରହିଛି ତାହାକୁ ମଧ୍ୟ ପ୍ରଦାନ କରାଯାଉଛି।
1: ଭଦ୍ରକ ଜିଲ୍ଲାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ଜିଲ୍ଲାର ବିକାଶ ଓ ସୌନ୍ଦର୍ଯ୍ୟକରଣ ଦିଗରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।
2: କେବଳ ଭଦ୍ରକ ପୌରପାଳିକା ପାଇଁ ନୁହେଁ, ଭଦ୍ରକ ଜିଲ୍ଲା ପାଇଁ ଏକ ସ୍ମରଣୀୟ ଐତିହାସିକ ଦିବସ, କାରଣ ବହୁ ପ୍ରତୀକ୍ଷା ଆମେ ଅପେକ୍ଷା କରିଥିଲୁ ଭଦ୍ରକ ସହରକୁ, ଯେଉଁଠିକୁ ସକାଳ ହେଲେ ଜିଲ୍ଲାରୁ, ଜିଲ୍ଲା ବାହାରୁ, ରାଜ୍ୟ ବାହାରୁ ମଧ୍ୟ ଅନେକ ଲୋକଙ୍କର ସମାଗମ ହୋଇଥାଏ। କିନ୍ତୁ ଯେଉଁପରି ଭାବରେ ଅବ୍ୟବସ୍ଥା ହିସାବରେ ଦୀର୍ଘ ବର୍ଷ ସ୍ୱାଧୀନତାର 77 ବର୍ଷ ପରେ ମଧ୍ୟ ଭଦ୍ରକକୁ କେବଳ ତୁଷ୍ଟିକରଣ ରାଜନୀତି ପାଇଁ ଅବହେଳିତ କରାଯାଇଥିଲା, ତାର ଅନ୍ତିମ ଘଟିଛି। ମୁଁ ଧନ୍ୟବାଦ ଦେବି ଭଦ୍ରକ ଜିଲ୍ଲାବାସୀଙ୍କୁ, ଯେଉଁମାନଙ୍କର ସହଯୋଗ ସହାୟତା ଯୋଗୁଁ ଆଜି ଭଦ୍ରକ ଏକ ନୂତନ ପରିଚୟ ପାଇବାକୁ ଯାଉଛି।
1: ଭଦ୍ରକ ଜିଲ୍ଲାର ହରିବୋଲ କ୍ଷେତ୍ର କେଶପୁର ଗ୍ରାମରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ହେବା ପରେ ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ ତିନି ରଥରେ ଛେରା ପହଁରା କରିଥିବା ବେଳେ ତିହିଡି ବ୍ଲକ ନୂଆନନ୍ଦ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଉପଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ ଯୋଗଦେଇ ଛେରା ପହଁରା କରିଥିଲେ। ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିବା ବେଳେ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ରଥକୁ ପୁରୁଷମାନେ ଟାଣିଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ କହିଛନ୍ତି,
3: ସେବା ସମର୍ପଣ ଏବଂ ସ୍ୱଚ୍ଛତାର ପ୍ରତୀକ ହେଉଛି ଏଇ ଜଗନ୍ନାଥ ସଂସ୍କୃତିକୁ ନେଇ ଏଇ ଯେଉଁ ପରମ୍ପରା ମହାପ୍ରଭୁ ଜଗନ୍ନାଥଙ୍କର ଘୋଷଯାତ୍ରା, ତେଣୁ ଏହି ଅବସରରେ ମୁଁ ଆଶା କରିବି ସମସ୍ତେ ସେବା ସ୍ୱଚ୍ଛତା ଏବଂ ସମର୍ପଣ ଭାବ ନେଇକରି ଯଦି ତାଙ୍କ ଜୀବନ ମାର୍ଗରେ ଚାଲିବେ ନିଶ୍ଚିତ ଭାବରେ ଏକ ସୁନ୍ଦର ସଂସାର ଗଠନ ହୋଇପାରିବ।
1: ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚତୁର୍ଥ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଭଦ୍ରକ ଲୋକସଭା ସଦସ୍ୟ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ନିର୍ବାଚିତ ଜନପ୍ରତିନିଧି ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲାର ଉପରମୁଣ୍ଡରେ ବର୍ଷା ଓ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଖାଲୁଆ ଓ ତଳିଆ ଅଞ୍ଚଳରେ ଜଳ ଜମି ରହିଛି। କେନ୍ଦ୍ର ସରକାରଙ୍କର 12 ବର୍ଷର ବିକାଶ ଜନକଲ୍ୟାଣ ଯୋଜନା ଏବଂ 2 ବର୍ଷର ରାଜ୍ୟ ସରକାରଙ୍କର ବିକାଶଧାରା ସମ୍ପର୍କିତ କର୍ମଶାଳା ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ ଏବଂ ଶିଶୁ କିଶୋର ଶ୍ରମ ନିଷେଧ ନିୟନ୍ତ୍ରଣ ଆଇନ 1986 ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଭଦ୍ରକ ଡିଆର୍ଡିଏ ସମ୍ମିଳନୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର 5 ନିର୍ବାଚନ ମଣ୍ଡଳୀରେ 1326 ଭୋଟ କେନ୍ଦ୍ର ଥିବାବେଳେ ଆଉ ଅଧିକ 377 ବୁଥ୍ ବୃଦ୍ଧି ପାଇଥିବାବେଳେ 1,84,618 ଜଣ ମତଦାତା ରହିଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
4: ଜିଲ୍ଲାହାଲଚାଲରେ ଶୁଣିଲେ ଭଦ୍ରକ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 କିଲୋହର୍ଟ୍ଜ ଯୋଗେ।
5: ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷବାସ ଏହି ବିଜ୍ଞାପନ ବିରତି ପରେ।

0: ଆମର ଶ୍ରୋତା ଭାଇ ଭଉଣୀ ଓ ଚାଷୀ ଭାଇ ମାନଙ୍କୁ ଶୁଭେଚ୍ଛା ଓ ନମସ୍କାର।
1: ହଁ ବଡ ଭାଇ, ଦେଖ ଚାଷବାସ ସହିତ ଆମର ପ୍ରାଣୀ ପାଳନ ଅଙ୍ଗାଙ୍ଗୀ ଭାବେ ଜଡିତ, ନାଇକି? ଆମେ ଯଦି ଚାଷରେ ମାନେ ଫସଲ ଚାଷରେ ଯଦି କେତେବେଳେ କିଛି ଅସୁବିଧାରେ ପଡିଲେ ବା ଉତ୍ପାଦନ ଠିକ ହେଇପାରିଲାନି, ଆମେ ଯଦି ଘରେ ଛେଳି ମେଣ୍ଢା କୁକୁଡ଼ା ଇତ୍ୟାଦି ରଖିଥିବା କିମ୍ବା ଗାଈ ରଖିଥିବା, ତାହେଲେ ସେଥିରୁ ଯୋଉ ଇନକମ୍ ହବ ବା ଆୟ ହବ ସେଟା ଆମର ଚଳିବା ପାଇଁ ସାହାଯ୍ୟ କରିବ।
0: ଅର୍ଥାତ୍ ଚାଷକୁ ଯେତେବେଳେ ଆମେ ସମନ୍ୱିତ କୃଷିରେ ପରିଣତ କରିବା ପାଇଁ ଚାହିଁବା, ସେତେବେଳେ ଆମର ପ୍ରଧାନ ଚାଷ ଯାହା ବି କରୁନା କାହିଁକି, ଆମେ ଆମ ଚାଷୀ ଭାଇମାନେ ଧାନ ଚାଷ ସାଙ୍ଗରେ ତୈଳବୀଜ ଫସଲ, ବାଦାମ ହଉ କି ରାଶି ତିସି ସୂର୍ଯ୍ୟମୁଖୀ ହଉ କିମ୍ବା ଡାଲି ଜାତୀୟ ଫସଲ ବିରି ହରଡ଼ ମୁଗ କୁଳୁଥ ଏଗୁଡ଼ା ସହିତ ଟିକେ ଗୃହପାଳିତ ପ୍ରାଣୀମାନଙ୍କୁ ରଖିବେ। ଚାଷ ପାଇଁ ବଳଦ ସିନା ଦରକାର ହଉନି, ପାୱାର ଟିଲର ଆଉ ପ୍ରାୟ ଟ୍ରାକ୍ଟର ଉପରେ ନିର୍ଭର କରୁଛନ୍ତି ଚାଷୀ ଭାଇମାନେ, କିନ୍ତୁ ଗୋବର ଖତ ପାଖରୁ ଆରମ୍ଭ କରିକି ଅନ୍ୟାନ୍ୟ ପାଇଁ ବି ଚାଷ ସିଧାସିଧି ଭାବରେ ଦରକାର। ତା ସହିତ ତୁମେ ଯୋଉ କଥାଟା କହିଲ ଯେ ଆର୍ଥିକ ଦୃଷ୍ଟିକୋଣରୁ ଆମେ ବେଳେବେଳେ ଯୋଉ ଫେଲ ମାରୁଛେ ବା ବିଫଳ ହଉଛେ, ମାନେ ଅନେକାଂଶରେ ହଉ ବା ଅଧିକାଂଶରେ ହଉ, ସେତିକି ବେଳେ ଆମକୁ ପଇସା ଦି ପଇସା ଆମ ପାଖକୁ ଆସିବ ଏବଂ ଆମ ପରିବାର ଭରଣ ପୋଷଣ ହବ, ତା ସହିତ ଆମର ଅର୍ଥନୀତିକୁ ଦହଲେଇବନି। ସେଇଥିପାଇଁ ଆମର ସମନ୍ୱିତ କୃଷିର ମାନେ ଆଭିମୁଖ୍ୟ, ଏବଂ ସମନ୍ୱିତ କୃଷିରେ ଆମେ ସେତିକି ବି କରିକି ସନ୍ତୁଷ୍ଟ ହବା କଥା ନୁହେଁ, ତା ସହିତ ଆମେ ଉଦ୍ୟାନ କୃଷି, ମାଛ ଚାଷ ଆଉ ମହୁ ଚାଷ ଏସବୁ କଥା ପ୍ରତି ଦେଖତେ ହବ। ତାପରେ ପୁଣି କୁକୁଡ଼ା ପାଳନ ଏଗୁଡ଼ାକ କରିପାରିଲେ ଯାଇକି କୃଷିକୁ ସମନ୍ୱିତ କୃଷି ଏବଂ ପରବର୍ତ୍ତୀ ସମୟରେ କୃଷିକୁ ଶିଳ୍ପ ମାନ୍ୟତା ପାଇବାରେ ମଧ୍ୟ ଆମେ ସଫଳ ହେଇପାରିବା।
1: ଏଇ ଦେଖ ବଜାରରେ ମାଂସର ଚାହିଦା ଜାଣିଛ, ତେଣୁ ଦେଶୀ କୁକୁଡ଼ା ଯୋଉ ବିକ୍ରି ହେଉଛି ବଜାରରେ ପ୍ରାୟ 500-600 ଟଙ୍କା ଗୋଟା ଓଜନରେ ବିକ୍ରି ହେଉଛି, ତେଣୁ ମାଂସ ଦର ଖାସୀ ମାଂସ ଭଳିଆ 750-800 ଟଙ୍କା ପହଞ୍ଚିବ, ନାଇଁ? ତାପରେ ବାରିପଦା ବଜାରକୁ ଯଦି ଆମେ ଦେଖିବା, ଆମର ଏପଟେ ଭଡ଼ାଗୁଡ଼ା ଆଡୁ ଆଉ କପିବଲ୍ଲପୁର ସାଇଡ଼ରୁ ବେଶୀ ବାହାର କୁକୁଡ଼ା ଆସିକି ଏଠି ବିକ୍ରି ହେଉଛି, ଆଉ ମାନେ ଦେଶୀ କୁକୁଡ଼ା ଭେରାଇଟି ଭଳିଆ ଚାଷ ହଉଥିବା କୁକୁଡ଼ା, ଗୋଟେ ସୋନାଲି କୁକୁଡ଼ା ବୋଲି କହୁଛନ୍ତି, ସେ କୁକୁଡ଼ା ଯିଏ ଚିହ୍ନିନି ଦେଶୀ କହିକି ସେ କୁକୁଡ଼ା ମଧ୍ୟ ବିକି ଦେଉଛି
0: ଏବଂ ଅଧିକ ରେଟ୍ରେ ସେଟା ବିକ୍ରି ହେଉଛି, ଦେଶୀ ରେଟ୍ରେ ବିକ୍ରି ହେଉଛି। ଦେଖିଲା ବେଳକୁ ମାଂସ ଟିକେ ଖାଇଲା ବେଳକୁ ଆମର ଯେହେତୁ ମୟୂରଭଞ୍ଜିଆ ଲୋକମାନଙ୍କର ମାଂସ ପ୍ରତି ଗୋଟେ ଅଲଗା ପ୍ରକାର ଦୁର୍ବଳତା, ଏବଂ ଖାଇବାରେ ସିଧହସ୍ତ ସେମାନେ ଖାଇଲା ମାତ୍ରେ ଜାଣିପାରିବେ ପ୍ରକୃତରେ ଏଟା ଦେଶୀ ନା ଆଉ ଟିକେ ମିଶା, କି ରଙ୍ଗୀନ କୁକୁଡ଼ା କି ଅଷ୍ଟ୍ରେଲିଆନ ବାର୍ଡ, ସବୁ କିଛି ଜାଣି ପକେଇବେ। ଆଉ ସେଥିପାଇଁ ରେଟ୍ ଦେଇକି ଆଣିଲା ବେଳକୁ ଟିକେ ମନଟା ଖରାପ ଲାଗୁଥିବ ସେମାନଙ୍କୁ, ଆମକୁ ତ ନିଜକୁ ବି ଖରାପ ଲାଗୁଛି ନା, କହୁଛନ୍ ସିନା ଦେଶୀ କିନ୍ତୁ ଦେଖିଲା ବେଳକୁ ବେଙ୍ଗଲରୁ ଆସିଥିବା କୁକୁଡ଼ା ଏବଂ ରଙ୍ଗୀନ କୁକୁଡ଼ା ଏବଂ ଫାର୍ମରେ ସେଟା ବଢ଼ିଛି, ଆମର ବିକ୍ରି ହବା ସାଙ୍ଗରେ ଦୁଃଖ ନାହିଁ, କିନ୍ତୁ କଥା ହଉଛି ଅଧିକା ପଇସା ଦେଇକି କିଣୁଛେ ସେଇଟା କଥା। ଆଉ
1: ଆମେ ଯଦି ସେଇ କୁକୁଡ଼ାକୁ

0: ରେଟ୍ରେ କିଣିବା ତାହେଲେ ଆମେ ଠକିଯିବା କଥା ନାଇଁ କି? କିନ୍ତୁ ଦେଖିବାକୁ ଗଲେ ଆମର ଚାଷୀ ଭାଇମାନେ ପ୍ରାୟ ଯେଉଁମାନେ ଗାଁ ଗହଳିରେ ଅଛନ୍ତି, ଆଉ ଘରେ ଯଦି କୁକୁଡ଼ା ବତକ ଏସବୁ ରଖିବେ, ତା ସାଙ୍ଗରେ ଛେଳି, ଖାସି ମାଂସର ଚାହିଦା ଦେଖ ଆଜିକାଲି ବାହାଘର ଯେତେ ସବୁ ହଉଛି, ମୟୂରଭଞ୍ଜିଆ ଲୋକମାନେ ବାହାଘରେ କି ମାଛ କି ଚିକେନ ନାହିଁ, ସବୁ ଖାସି ଉପରେ ମାଡ଼ ନାଇଁ କି? ତେଣୁ ଘରେ ଗାଁ ଗହଳିରେ ଯେଉଁମାନେ ଅଛନ୍ତି ସେମାନେ ନିଜ ଘରେ ଦି ଚାରିଟା ଛେଳି, କୁକୁଡ଼ା, ବତକ ଏସବୁ ଯଦି ରଖିଲେ ତାହେଲେ ତାଙ୍କର ସୁବିଧା ଅସୁବିଧାରେ ବି କାମ ଦେବ। ଆଉ ସାଧାରଣ ଭାବରେ କୁହାଯାଏ ଛେଳି କୁକୁଡ଼ା ହେଉଛି ଏଟିଏମ୍ ସଦୃଶ୍ୟ, ଯେତେବେଳେ ଇଚ୍ଛା ସେତେବେଳେ ବିକ୍ରି କରିପାରିବେ, ଅଭାବ ସୁବିଧାରେ ବିକ୍ରି କରିପାରିବେ, ଆଉ ବଜାରରେ ଯେହେତୁ ଦରଦାମ ବି ଅଛି ତେଣୁ ଅସୁବିଧା କିଛି ନାହିଁ, ନାଇଁ କି?
1: ତେବେ ଗୋପାଳନ କ୍ଷେତ୍ରରେ ବର୍ତ୍ତମାନ ଆମ ସରକାର ମଧ୍ୟ ପଦକ୍ଷେପ ନେଇଛନ୍ତି, କିଭଳି ଭାବରେ ଆମର ଗାଁ ଠାରୁ ସହର ପର୍ଯ୍ୟନ୍ତ ଭାଇ ଭଉଣୀମାନେ ଯେଉଁମାନେ ଇଚ୍ଛା କରୁଛନ୍ତି ଯେ ଆମେ କିଛି ଗାଈ ରଖିବା ଏବଂ ସେଥିରୁ ଦୁଗ୍ଧ ଉତ୍ପାଦନ କରିକି ବିକ୍ରି ବଟା କରିକି ଚଳିବା, କିଛି ଅସୁବିଧା ନାହିଁ। ମାତ୍ର ଦୁଇଟି ଗାଈ ରଖିଲେ ବି ଆମର ଯେଉଁ ପରିବାର ରହିଛି, ଛଅ ଜଣିଆ ପରିବାର, କୋଉଠି ବେଶୀ ବି ରହୁଛନ୍ତି, ତେବେ ବାପା ମା ଆଉ ସ୍ୱାମୀ ସ୍ତ୍ରୀ ଏବଂ ଛୁଆ ଦୁଇଟା, ଏମିତି ଯଦି ଆମେ ଧରାଯାଏ ଗୋଟେ ଛଅ ଜଣିଆ ପରିବାରରେ ଦୁଇଟି ଗାଈ ରଖିଲେ ମଧ୍ୟ ପରିବାର ପ୍ରତିପୋଷଣ ହୋଇପାରିବ, ଏବଂ ଏହି ଦୁଇଟି ଗାଈ ଭଲ ଦୁଧିଆଳି ହୋଇଥିବା ଦରକାର। ଏବଂ ସେଥିପାଇଁ ଆମ ସରକାର ଯେଉଁ ଯୋଜନା କରିଛନ୍ତି ସେ ଯୋଜନା ମାଧ୍ୟମରେ ଆମେ ଯଦି ଆଗକୁ ଯାଇପାରିବା, ଭଲ ଗାଈ ପାଇପାରିବା ଏବଂ ଆମେ ଭଲ ଉତ୍ପାଦନ କରିକି ନିଶ୍ଚିତ ଲାଭବାନ ହୋଇପାରିବା। ତେଣୁକରି ପ୍ରତ୍ୟେକ ଜାଗାରେ ଯେଉଁ ଆମର ପ୍ରାଣୀ ଚିକିତ୍ସକମାନେ ରହୁଛନ୍ତି ତାଙ୍କ ସହିତ ଯୋଗାଯୋଗ କରିକି ଏ ଦିଗରେ ଆଗେଇଲେ ନିଶ୍ଚିତ ଭାବରେ ଆମର ଭାଇ ଭଉଣୀମାନେ ଲାଭବାନ ହୋଇପାରିବେ।
0: ତା ଛଡ଼ା ଦେଖ ଆମର ଯେଉଁ ଅଞ୍ଚଳ ସବୁ ଅଛି ଯେଉଁଠି କିଛି ହଉନି, ଘାସ ଚାଷ ଟିକେ କରିପାରିବା, ଯେଉଁଠି ପାଣିର ସୁବିଧା ଅଛି, ଆଜିକାଲି ଘାସ ମାନେ ଏଇ ଯାହା ଆମେ ଦେଖୁଛେ ସେମିତି ନୁହେଁ, ପ୍ରାଣୀ ବିଭାଗ ତରଫରୁ ବିଭିନ୍ନ ଭେରାଇଟିର ଘାସ ଆସୁଛି ଯେଉଁଟାକି ପଶୁମାନଙ୍କର ପାଇଁ ବା ପ୍ରାଣୀମାନଙ୍କ ପାଇଁ ଉତ୍କୃଷ୍ଟ ଖାଦ୍ୟ।
2: ସେଥିପାଇଁ ଫର୍ଡର ଡେଭଲପମେଣ୍ଟ ଅଫିସର ଜଣେ ଗଭର୍ଣ୍ଣମେଣ୍ଟ ଦେଇଛି, ଏଠି ଏବେ ଅଛନ୍ତି କି ନାହିଁ ମୁଁ କହିପାରୁନି, କିନ୍ତୁ ସରକାର ରଖିଛନ୍ତି ନା, ଆଉ ଗୋଟେ ଡିଷ୍ଟ୍ରିକ୍ଟ ହେଡ୍କ୍ୱାର୍ଟରରେ ବି ରଖିଛନ୍ତି ଆଉ ସବ୍ ଡିଭିଜନାଲ ହେଡ୍କ୍ୱାର୍ଟରରେ ବି ଅଛନ୍ତି। ତେଣୁ ଚାଷ, ଘାସ ଚାଷ ଯେମିତି ଆମେ କହିନି କି, କ୍ଷୀର ତା ମୁହଁରେ ଉପରେ ନିର୍ଭର କରେ, ଗାଈର ପହ୍ନା ଯେମିତି ଦେଖିଲେ ଜଣାପଡ଼େ, ସେ ଆକ୍ଚୁଆଲି ମୁହଁରେ ମାନେ ସେ ଯାହା ଖାଇବ ସେଇଠୁ ଆମେ ତ ସେ କ୍ଷୀର ଉତ୍ପନ୍ନ ହବ ନା। ତେଣୁ କଥା ହେଉଛି ଆମେ ଯେତେ ପ୍ରକାରର ବାହାର ଖାଦ୍ୟ ଦେଲେ ମଧ୍ୟ, ତିଆରି ପ୍ରସ୍ତୁତି କରାହେଇଥିବା ଖାଦ୍ୟ କମ୍ପାନୀ ମାନେ ଯେଉଁ ବିକୁଛନ୍ତି ସେଟା ଖାଦ୍ୟ ଦେଲେ ବି ପ୍ରକୃତରେ ଖାଦ୍ୟ ତାର ଯେଉଁଟା ଦେହର ପୁଷ୍ଟି ସାଧନ କରେ ଏବଂ କ୍ଷୀର ବଢ଼େଇବାରେ ସାହାଯ୍ୟ କରେ ସେଟା ହେଉଛି ଘାସ। ଏବଂ ଘାସ ଯେଉଁଟା ଆମେ ସାଧାରଣ ଭାବରେ ଚାଷ ନ ହେଇକି ଆପେ ଆପେ ହୁଏ, ସେ ଘାସକୁ ଯେତେ ସଂଗ୍ରହ କଲେ ମଧ୍ୟ ସେତିକି ସମାନ ପୁଷ୍ଟିକର ଘାସ ଆମେ ଦେଇପାରିବାନି ଯଦି ଆମେ ପୁଷ୍ଟିକର ଫଡର ବା ଘାସ ଚାଷ ନ କରୁଛୁ, ସେଇ ଘାସର ଭେରାଇଟି ଗୋଟେ ଅଲଗା। ସେଥିପାଇଁ ସରକାର ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି, ଆଉ ରିହାତି ଫିହାତି କଥା ବି ରହିଛି। ତେଣୁ ବିସ୍ତୃତ ଭାବରେ ଜାଣିବାକୁ ହେଲେ ଆମର ଜଣେ ଜିଲ୍ଲା, ଆମର ଯେଉଁ ଅଛି ପ୍ରାଣୀ ବିଭାଗ ବାରିପଦାରେ ମୟୂରଭଞ୍ଜ ଜିଲ୍ଲା ତରଫରୁ, ତାଙ୍କରି କାହାରି ସାଙ୍ଗରେ ଗୋଟେ କଥା ହେଲେ ହବ।
0: ତା ଛଡା ଦେଖ ପ୍ରତି ବ୍ଲକରେ ଜଣେ ବ୍ଲକ ଭେଟେନାରୀ ଅଫିସର ଅଛନ୍ତି, ପ୍ରତି ବ୍ଲକ ଆମ 26 ବ୍ଲକରେ 26 ଅଛନ୍ତି, ତେଣୁ ତାଙ୍କ ସହିତ ଆମେ ଯଦି ବାରିପଦା ସିଧାସଳଖ ଆସିପାରୁନେ, ଯେଉଁମାନେ ଯେଉଁ ବ୍ଲକରେ ଅଛନ୍ତି ସେମାନେ ତାଙ୍କର ସେ ବ୍ଲକ
2: ଭେଟେନାରୀ ଚିକିତ୍ସକଙ୍କୁ ଦେଖା କରିବେ,
0: ତାଙ୍କ ସହିତ ପରାମର୍ଶ କରିବେ, ନୂଆ କରି ଯଦି ଆରମ୍ଭ କରିବେ, ମନେକର କିଛି ଆଗରୁ ପାଳନ କରୁଛନ୍ତି ତାକୁ ଆଉ ଟିକେ ବଢ଼େଇବା, ସରକାରୀ ଯୋଜନା କି ଅଛି, ଏବେ ନୂଆ ସରକାର ଆସିଲା ପରେ ଆମର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବୋଲି ନାଁରେ ଗୋଟେ ଯୋଜନା ହେଇଛି, ଆଉ ସେଇ ବିଷୟରେ ଜାଣିବା ତାହେଲେ ନା କି କହୁଛ?
1: ସେ ବିଷୟରେ ଡାକ୍ତର ଦେବାଶିଷ ପଣ୍ଡାଙ୍କୁ ପଚାରିବା।
0: ହଉ,
3: ନମସ୍କାର, ମୁଁ ଡକ୍ଟର ଦେବାଶିଷ ପଣ୍ଡା, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ, ବାରିପଦା ବ୍ଲକରେ ଏବେ କାର୍ଯ୍ୟରତ ଅଛି।
4: ତେବେ ବର୍ତ୍ତମାନ ଯେଉଁ ଦେଖାଦେଇଛି ଆମର ଗୋପାଳନ କ୍ଷେତ୍ରରେ ବା ଛେଳି ପାଳନ କ୍ଷେତ୍ରରେ, କୁକୁଡ଼ା ପାଳନ କ୍ଷେତ୍ରରେ, ଏପରିକି ପ୍ରାଣୀ ପାଳନ କ୍ଷେତ୍ରରେ ବର୍ତ୍ତମାନର ଯେଉଁ ସ୍ଥିତି, ଆମେ କ'ଣ କଲେ ଆଉ ଦୁଇ ପଇସା ପାଇପାରିବା ବା ଆମର ଆର୍ଥିକ ସ୍ଥିତି ଆହୁରି ସୁଦୃଢ଼ ହୋଇପାରିବ ସେ ସମ୍ପର୍କରେ?
3: ଆମ ରାଜ୍ୟରେ କ୍ଷୀର ଉତ୍ପାଦନ ବଢ଼ାଇବା ପାଇଁ ଆମ ସରକାରଙ୍କ ତରଫରୁ ଗୋଟେ ନୂଆ ଯୋଜନା ଆରମ୍ଭ ହୋଇଛି, ଯାହାର ନାମ ହେଉଛି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ସେହି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଆମର 5 ସବ୍ ସ୍କିମ୍ ଅଛି, ସେହି ସ୍କିମ୍ ବିଷୟରେ ମୁଁ ଗୋଟେ ଗୋଟେ କହୁଛି। ପ୍ରଥମ ହେଲା ଗୋପାଳନ ଯୋଜନା।
4: ଏହି ଗୋପାଳନ ଯୋଜନା ସମ୍ପର୍କରେ ଟିକେ ଜାଣିବା।
3: ଗୋପାଳନ ଯୋଜନାରେ ଆମର ଟୋଟାଲ ପ୍ରୋଜେକ୍ଟ କଷ୍ଟ ହେଉଛି 230,400 ଟଙ୍କା, ଏବଂ ସେଥିରେ ଆମର ଏସ୍ସି ଏସ୍ଟି ଏବଂ ଓମେନ୍ ପାଇଁ 70% ଏବଂ ଜେନେରାଲ ପାଇଁ 60% ଛାଡ଼ ରହୁଛି। ସେଥିରେ ଆପଣଙ୍କୁ 120 ସ୍କୋୟାର ଫୁଟ୍ର ଗୋଟେ ଘର କରିବାକୁ ପଡ଼ିବ, ଯାହାର କଷ୍ଟ ରହୁଛି ପାଖାପାଖି 50,400 ଟଙ୍କା, ଏବଂ 2 ଗାଈ କିଣିବାକୁ ପଡ଼ିବ, ଏବଂ ସେଗୁଡ଼ାକୁ ଓଡ଼ିଶା ବାହାରୁ କିଣିବାକୁ ପଡ଼ିବ। ଓଡ଼ିଶା ବାହାରୁ କିଣିଲେ ହିଁ ଆମ ରାଜ୍ୟରେ କ୍ଷୀର ପ୍ରଡକ୍ସନ ବଢ଼ିବ। ତେଣୁ ଦୁଇଟା ଗାଈର ଆମର ରେଟ୍ ରହିଛି 90,000 ଲେଖାଏଁ 180,000, ତେଣୁ ତାର ଟୋଟାଲ କଷ୍ଟ ରହୁଛି 2,30,400 ଏବଂ ସେଥିରେ ସବସିଡି ଅଛି। ସେମିତି ଦ୍ୱିତୀୟ ଆମର ଯୋଜନା ହେଉଛି ମଇଁଷି ପାଳନ ଯୋଜନା, ବୁଫାଲୋ ଏଣ୍ଟରପ୍ରେନରସିପ୍ ଡେଭଲପମେଣ୍ଟ ସ୍କିମ୍, ତାର କଷ୍ଟ ଷ୍ଟ୍ରକ୍ଚର ମଧ୍ୟ ସେମ୍ ଏଜ୍ ଗୋପାଳନ ଯୋଜନା। ତାପରେ ଆମର ରହିଛି FCRS ମାନେ ଫିମେଲ

0: ଟାପ୍ ରିୟରିଂ ସିଷ୍ଟମ୍, ଯେଉଁମାନେ ଆମର କୃତ୍ରିମ ପ୍ରଜନନ ଦ୍ୱାରା ମାଈ ବାଛୁରୀ ଉତ୍ପାଦନ କରୁଛନ୍ତି, ମାନେ ଗାଈ ଦେଉଛି, ସେଇ ମାଈ ବାଛୁରୀଙ୍କୁ 2 ବର୍ଷ ପର୍ଯ୍ୟନ୍ତ 50% ସବସିଡ଼ିରେ ଆମେ ଦାନା ଯୋଗାଇ ଦେଉଛୁ। ପାଖାପାଖି ଆମର 3 ମାସରୁ ଆରମ୍ଭ ହେଉଛି, ତ ସେମାନଙ୍କୁ ପ୍ରତି 3 ମାସ ଇଣ୍ଟରଭାଲରେ 1 କ୍ୱିଣ୍ଟାଲ ଲେଖା ଦାନା ଦେଉଛୁ। ପାଖାପାଖି ତାଙ୍କର 14 କ୍ୱିଣ୍ଟାଲ ଆମେ ଦାନା ଦେଉଛୁ, ସେଥିରେ ଆମେ 50% ସବସିଡ଼ିରେ ଦାନା ଦିଆଯାଉଛି। ତା ସହିତ ସେମାନଙ୍କୁ 15,000 ଟଙ୍କାର ଗୋଟେ ଫ୍ରି ଇନ୍ସୁରାନ୍ସ କରାଯାଉଛି, ତାଙ୍କର ଯେଉଁ ଗାଈ ବାଛୁରୀ ଅଛି ଇନକେସ୍ ଯଦି କ'ଣ ଡେଥ୍ ହେଇଗଲା, ତ ସେମାନେ 15,000 ଟଙ୍କା ମଧ୍ୟ ଫେରି ପାଇବେ। ତାପରେ ତା ବାଦେ ତାଙ୍କର ଫ୍ରି ଡିୱାର୍ମିଂ, ଭ୍ୟାକ୍ସିନେସନ୍, ଟ୍ରିଟମେଣ୍ଟ ସବୁକିଛି ଫ୍ରିରେ କରାଯାଉଛି। ତାପରେ ଚତୁର୍ଥ ଆସିଲା ଆମର ଫଡ଼ର ଏଣ୍ଟରପ୍ରେନରସିପ୍ ଡେଭଲପମେଣ୍ଟ ପ୍ରୋଗ୍ରାମ। ଆମର ଆପଣମାନେ ଜାଣିଥିବେ, ଯଦି ଆମେ ଠିକ୍ ଭାବେ ଘାସ ଚାଷ କରିଥିବା, ଗାଈ ଗୋରୁଙ୍କୁ ଘାସ ଖୁଆଉଥିବା, ତାହେଲେ ଆମର ଠିକ୍ ପ୍ରଡକ୍ସନ୍ ଠିକ୍ ଆସିବ। ସେଥିରେ ମଧ୍ୟ ଆମ ସରକାରଙ୍କର ଯୋଜନା ଅଛି, ଆପଣମାନେ ମିନିମମ୍ 0.25 ଏକରରୁ ମ୍ୟାକ୍ସିମମ୍ 5 ଏକର ପର୍ଯ୍ୟନ୍ତ ଘାସ ଚାଷ କରିପାରିବେ। ଏଇଟା 3 ବର୍ଷ ପାଇଁ ଆପଣ କରିବେ ପେରିନିଆଲ ଫଡ଼ର ପ୍ରଡକ୍ସନ୍। ପ୍ରତି ବର୍ଷ ଆପଣମାନଙ୍କୁ 1 ଏକର ପିଛା 3500 ଟଙ୍କାର ସରକାରୀ ସହାୟତା ଦେବାର ବ୍ୟବସ୍ଥା ମଧ୍ୟ ଅଛି। ତା ବାଦେ ପଞ୍ଚମ ସ୍କିମ୍ ଯେଉଁଟାକି ଆମର ଗୋ ସମ୍ପଦ ବୀମା ଯୋଜନା। ଆମର ଚାଷୀ ଭାଇମାନଙ୍କର କ'ଣ ହୁଏ ନା, ବହୁତ ସମୟରେ କ'ଣ ରୋଗ ବାଗରୁ କ'ଣ ଅସୁବିଧା ଯୋଗୁଁ ଯଦି ଗାଈର ମୃତ୍ୟୁମୁଖରେ ପଡ଼ନ୍ତି, ତେଣୁ ସେମାନଙ୍କର ବହୁତ ଫାଇନାନ୍ସିଆଲ ଲସ୍ ହୁଏ ଏବଂ ତାଙ୍କର ସେମାନେ ବହୁତ ଭାଙ୍ଗି ପଡ଼ନ୍ତି। ତେଣୁ ସରକାର ତାକୁ ଲକ୍ଷ୍ୟ କରି ଆମର ଗୋଟେ ଗୋ ସମ୍ପଦ ବୀମା ଯୋଜନା କରିଛନ୍ତି। ସେଥିରେ ସରକାରଙ୍କର କଣ୍ଟ୍ରିବ୍ୟୁସନ୍ ରହିଛି 85% ଏବଂ ଚାଷୀ ଭାଇମାନଙ୍କର କଣ୍ଟ୍ରିବ୍ୟୁସନ୍ ରହିଛି 15%। ମାନେ ଯଦି ବୀମା ରାଶିର ମୂଲ୍ୟ 100 ଟଙ୍କା ହେଉଛି, ତାହେଲେ ସରକାର ସେଥିରୁ 85 ଟଙ୍କା ଦେଉଛନ୍ତି ଏବଂ ଚାଷୀ ଭାଇମାନେ 15 ଟଙ୍କା ଦେଉଛନ୍ତି। ତ ଏଇଥିରେ ଆମର ମ୍ୟାକ୍ସିମମ୍ 90,000 ପର୍ଯ୍ୟନ୍ତ ଆମେ ଗାଈର ଇନ୍ସୁରାନ୍ସ ମଧ୍ୟ କରିପାରିବା। ତେଣୁ ଯେଉଁ ଗାଈ ଭଲ ଗାଈ ଭଲ ରେଟ୍ରେ ମଧ୍ୟ ଆମେ ଇନ୍ସୁରାନ୍ସ କରି ଇନ୍ କେସ୍ ତାର ଡେଥ୍ ହେଲା କି ମୃତ୍ୟୁମୁଖରେ ପଡ଼ିଲେ ସେମାନେ ସରକାରୀ ସହାୟତା ପାଇପାରିବେ।
1: ତେବେ ଏଇ ଯେଉଁ ମାନେ ଯୋଜନାରେ, କାମଧେନୁ ଯୋଜନାରେ ବିଭିନ୍ନ ପ୍ରକାରର କଥା ତ ରହିଛି, 5 ପ୍ରକାରର କଥା, ବିଶେଷ କରି ଆମର ସାଧାରଣ ଚାଷୀ ଭାଇଟିଏ ବା ସେ ସହରରେ ରହୁ ବା ମଫସଲରେ ରହୁ, ସେ କିଭଳି ଭାବରେ ଆପଣଙ୍କର ପରାମର୍ଶ ନେଇପାରିବ ଏବଂ ଏ ଦିଗରେ ଅଗ୍ରସର ହେଇପାରିବ?
0: ଏହିସବୁ ଯୋଜନା ଆମର ଉପଲବ୍ଧ କରିବା ପାଇଁ ଆମର ଗୋଟେ ଗୋ ସୁଗମ ପୋର୍ଟାଲ, ଗୋଟେ ଅନଲାଇନ୍ ପୋର୍ଟାଲ ଅଛି। ସେଥିରେ ଆପଣମାନଙ୍କର ଯେଉଁ ଡକ୍ୟୁମେଣ୍ଟ ଦରକାର, ଗୋଟେ ଆଧାର କାର୍ଡ ନେଇଯିବେ, ଆଉ ଯେଉଁ ଲ୍ୟାଣ୍ଡ ଡକ୍ୟୁମେଣ୍ଟ ଯେଉଁ ଜାଗାରେ ଆପଣ କରିବେ ତାର ଡକ୍ୟୁମେଣ୍ଟ ଦରକାର, ବ୍ୟାଙ୍କ ପାସ୍ବୁକ୍ର ଫ୍ରଣ୍ଟ ପେଜ୍ ପ୍ଲସ୍ ଗୋଟେ ଫଟୋ, ଏଇ 4ଟା ଡକ୍ୟୁମେଣ୍ଟ ନେଇକି ଗଲେ ଆପଣ ଯେକୌଣସି ଜନସେବା କେନ୍ଦ୍ର ଯାଇକି ଗୋ ସୁଗମ ପୋର୍ଟାଲରେ ଆପ୍ଲାଏ କଲା ପରେ ସେଟା ଆମ ପାଖକୁ ଆସିବ। ତାପରେ ଆମେ ଭେରିଫିକେସନ କରିକି ଯେଉଁମାନେ ଏଇ ସ୍କିମ୍ ପାଇବାର ଉପଯୁକ୍ତ ହକଦାର ସେମାନଙ୍କୁ ଆମେ ଚୟନ କରିକି ଦେବୁ।
1: ଧରନ୍ତୁ ଗୋଟେ ମାନେ ଆମ ମୟୂରଭଞ୍ଜ ଜିଲ୍ଲାରେ ତ ବିଭିନ୍ନ ଜାଗାରେ ଜନସେବା କେନ୍ଦ୍ର ରହିଛି, ଜଣେ ରାଇରଙ୍ଗପୁରର ଲୋକଟେ ଜନସେବା କେନ୍ଦ୍ରରେ ପକେଇଲା ବେଳକୁ ଏଠିକି ପଳେଇ ଆସିଲା ଆପଣଙ୍କ ପାଖକୁ, ତାହେଲେ ସେମିତି କିଛି ଅସୁବିଧା ନାହିଁ ତ?
0: ସେଟା ପ୍ରତି ବ୍ଲକକୁ ଯିବ, ଆପଣ ଯେଉଁ ବ୍ଲକର ଲୋକ ସେଇ ବ୍ଲକକୁ ଯିବ, ସେଟା ଅପସନ୍ ଥିବ କେଉଁ ବ୍ଲକରେ ଆପଣ ବିଲଙ୍ଗ କରୁଛନ୍ତି। ବାରିପଦା ବ୍ଲକ ଲୋକ ବାରିପଦାକୁ ଆସିବେ, ସେମିତି ରାଇରଙ୍ଗପୁର ମାନେ ରାଇରଙ୍ଗପୁର ବ୍ଲକ ଅଛି, ପ୍ରତି ବ୍ଲକରେ ବ୍ଲକ ଭେଟେନାରୀ ଅଫିସ ଅଛି, ତେଣୁ ସେଇ ବ୍ଲକ ଭେଟେନାରୀ ଅଫିସରେ ବିଭିଏ ଅଛନ୍ତି, ତେଣୁ ସେମାନେ ଯେଉଁ ଆପଣ ଆପ୍ଲାଏ କରିବେ ଡାଇରେକ୍ଟ ସେଇଠିକି ଯିବ। ତାପରେ ସେମାନେ ଆପଣଙ୍କୁ ଯୋଗାଯୋଗ କରିବେ, ଆପଣ କେମିତି କ'ଣ କରିବେ ସେମାନେ ଯୋଗାଯୋଗ କରିବେ, ପ୍ରତି ବ୍ଲକରେ ସେଟା ହେଇପାରିବ।
1: ତେବେ ଯେଉଁ ଘାସ ଚାଷ କଥା କହୁଥିଲେ, ଜଣେ ଭାଇ ତାଙ୍କ ନିଜ ଗାଈମାନଙ୍କ ପାଇଁ ଘାସ ଦେଇପାରିବେ, ବିକ୍ରି ବଟା କରିପାରିବେ ତ?
0: ହଁ ନିହାତି, ମାନେ ଆମର ଦରକାର ପଡ଼ିଲେ ଯଦି କାହାର ଜାଗା ନାହିଁ, ସେମାନେ ମଧ୍ୟ ଲିଜ୍ ନେଇକି 3 ବର୍ଷ ପାଇଁ ଲିଜ୍ ନେଇକି ମଧ୍ୟ ଘାସ ଚାଷ କରିପାରିବେ, ଯେଉଁଟାକି ମୁଁ କହିଲି ମିନିମମ୍ 0.25 ଏକର ଆଉ ମ୍ୟାକ୍ସିମମ୍ 5 ଏକର। ଯଦି ଯିଏ ଚାହୁଁଛନ୍ତି ଘାସ ମାନେ ବିକ୍ରି କରିକି ମଧ୍ୟ ବିଜନେସ୍ କରିପାରିବେ, ସେ ମଧ୍ୟ 5 ଏକର ଲିଜ୍ ନେଇକି ସେମାନେ ପେରିନିଆଲ ଫଡ଼ର ପ୍ରଡକ୍ସନ୍ କରିପାରିବେ, ଯାହାର ଆମର କଷ୍ଟ ଅଛି ପ୍ରତି ବର୍ଷ 1 ପିଛା 3500 ଟଙ୍କାର ସେମାନେ ସବସିଡ଼ି ପାଇପାରିବେ।
1: ସେମିତି ବର୍ତ୍ତମାନ ତ ଦେଖାଯାଉଛି ଚାରିଆଡ଼େ ଗୋ ଦୁଗ୍ଧର ଚାହିଦା ବଢ଼ିବାରେ ଲାଗିଛି, ତେବେ ବିକ୍ରି ବଟା ପାଇଁ ସେମିତି କିଛି ଆମ ସରକାରଙ୍କ ତରଫରୁ ବ୍ୟବସ୍ଥା ରହିଛି କି?
0: ଆମର ବାରିପଦାରେ କିଛି ବ୍ଲକ ମେନଲି ଆମର ଯେଉଁଟାକି ଡାଇରୀ ବେଲ୍ଟ, ବେତନଡ଼ି ହଉ, ବଡ଼ସାହି ହଉ, ଏଇସବୁ ଜାଗାରେ ଓମ୍ଫେଡ଼ର ଆମର ଅଛି, ଓମ୍ଫେଡ଼ ଅଛି, ଆଉ କିନ୍ତୁ ସବୁଆଡ଼େ ଏଇଟା ହେଇନାହିଁ, ତେଣୁ ଆମେ ସେଇଟା ଚେଷ୍ଟା କରିବୁ କେମିତି ସବୁ ବ୍ଲକକୁ ଏଇଟା ପହଞ୍ଚି ପାରିବ, ଯାହାଫଳରେ କି ଦୁଗ୍ଧର ଯେଉଁ ବିକ୍ରି ବଟାର ଆଉ କିଛି ପ୍ରୋବ୍ଲେମ୍ ରହିବ ନାହିଁ, ସେଟା ଆମ ଜିଲ୍ଲା ପ୍ରଶାସନ ତରଫରୁ ଚାଲିଛି ଯୋଗାଯୋଗ, ଖୁବ୍ ଶୀଘ୍ର ଏଇଟା ହେବାକୁ ଯାଉଛି।
1: ତେବେ ଆଉ ଗୋଟେ କଥା ହଉଛି, ଏଇ ଯେଉଁ ସବୁ ଆମ ଓଡ଼ିଶା ବାହାରୁ ଗାଈ ସବୁ ଆସିବ ଭଲ ଦୁଧିଆଳି ଗାଈ, ସେ ସମ୍ପର୍କରେ?
0: ହଁ, ସେଇଟା ଆପଣ ଯଦି ନିଜେ ଚାହିଁବେ, ଯଦି ଚିହ୍ନା ଥିବ ଆପଣ ପାଖାପାଖି ରାଜ୍ୟ, ଆମର ୱେଷ୍ଟବେଙ୍ଗଲ ହଉ, ଝାଡ଼ଖଣ୍ଡ ହଉ, ଛତିଶଗଡ଼, ସେ ପାଖାପାଖି ଯାଇକି ମଧ୍ୟ ଆପଣ ଆଣିପାରିବେ। ନହେଲେ ମଧ୍ୟ ଆମର ଗୋଟେ ଚାଷୀ ଭାଇମାନଙ୍କର ସୁବିଧା ପାଇଁ ଏବେ ଗୋଟେ ଯୋଗାଯୋଗ ଚାଲିଛି, ନ୍ୟାସନାଲ ଡାଇରୀ ଡେଭଲପମେଣ୍ଟ ବୋର୍ଡ, ଗୋଟେ ଆମର ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ଗୋଟେ ଅଛି, ତ ସେମାନେ ମଧ୍ୟ ଚାହୁଁଛନ୍ତି ଯେ ସେମାନେ କିଛି ଗାଈ ଆଣିକି ଭଲ ଗାଈ, ଆମର ମେନଲି ଗୁଜୁରାଟରୁ ଯେଉଁ ଗିର୍ ଗାଈ ଆସୁଛି, ଆମର ଇଣ୍ଡିଜିନସ୍ ଗାଈ, ସେଗୁଡ଼ାକୁ ମଧ୍ୟ ଯୋଗାଇବାର ମାନେ ଚାଲିଛି, ଏପର୍ଯ୍ୟନ୍ତ ଠିକ୍ ହେଇନାହିଁ, କିନ୍ତୁ ଖୁବ୍ ଶୀଘ୍ର ଏହା ମଧ୍ୟ ବାହାରୁ ଗାଈ ସେମାନେ ଆଣିକି ଯୋଗାଇବେ। ତେଣୁ ଆପଣଙ୍କର ପାର୍ଟଟା ଆପଣ ଦେବେ, ଯେଉଁ ଧରାଯାଉ ଆମର ଯେତିକି ସବସିଡ଼ିର ଆପଣଙ୍କ ପାର୍ଟଟା ଦେବେ, କଣ୍ଟ୍ରିବ୍ୟୁସନ୍ଟା 30% ଆପଣ ଦେବେ, ଆଉ 70% ଗଭର୍ଣ୍ଣମେଣ୍ଟ ଡାଇରେକ୍ଟଲି ସେ ଲୋକକୁ ଦେବ, ସେ ଲୋକ ଗାଈ ଆଣିକି ଯୋଗାଇକି ଆପଣ ଘରେ ଆଣିକି ଦେବ,
1: ମାନେ 30% ଆମର ଚାଷୀ ଭାଇମାନେ ଦେବେ ଆଉ

0: ସରକାର ଦେବେ।
1: ଆଉ ଗୋଟେ କଥା, ଗାଈର ଯତ୍ନ ସମ୍ପର୍କରେ ଆମେ ତ ନେଇ ଆସିବା ଏସବୁ ବର୍ତ୍ତମାନ ଯୋଉ ଭଲ ଭଲ ଗାଈ ସବୁ, ତାର କେମିତି ଯତ୍ନ ନେଲେ ଆମର ଚାଷୀ ଭାଇମାନେ ଟିକେ ଲାଭବାନ ହେବେ? କାରଣ ଗାଈର ସ୍ୱାସ୍ଥ୍ୟ ଗୋଟେ ବଡ ଜିନିଷ।
0: ହଁ, ସେମାନଙ୍କର ସ୍ୱାସ୍ଥ୍ୟ ଆପଣ ଠିକ ସମୟରେ ଟୀକାକରଣ କରିବେ, କୃମିନାଶକ ଔଷଧ ଦେବେ, ଯେତେବେଳେ ଯାହା ଗାଈ ରୋଗରେ ପଡିଲେ ଆପଣ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେଇକି ଯୋଗାଯୋଗ କରିବେ। ତା ବାଦେ ଆପଣଙ୍କର ଦାନା ମାନେ ଖାଦ୍ୟ ଠିକ ଖୁଆଇବା ଦରକାର, କାହିଁକିନା ସେମାନେ ହାଇ ୟିଲ୍ଡିଂ ଆନିମାଲ୍ସ, ତାଙ୍କୁ ଯଦି ଠିକ ସମୟରେ ଠିକ ଖାଦ୍ୟ ନ ଦେବା ସେମାନେ ଦୁର୍ବଳ ହେଇଯିବେ ଏବଂ ତାଙ୍କର ବିଭିନ୍ନ ରୋଗ ମଧ୍ୟ ହେବ। ତା ବାଦେ ଆପଣ ଯଦି ଘାସ ଚାଷ କରିକି ଦେବେ, ଘାସ ଚାଷ କଲେ ମଧ୍ୟ ଆପଣଙ୍କର ଦାନା ଯେଉଁ କଷ୍ଟଟା କମିଯିବ, ଦାନା ମଧ୍ୟ ଆପଣ କମେଇ ପାରିବେ। ଯଦି ଘାସ ଅଧିକା ଦେବେ ତେଣୁ ଦାନାର ଆପଣ ଖର୍ଚ୍ଚ ମଧ୍ୟ କମେଇକି ଆପଣ ଲାଭବାନ ହେବେ।
1: ତେବେ ଆମର ବେଳେବେଳେ ଗୋଟେ ଗୋଟେ ଅଞ୍ଚଳରେ ଖରାଦିନ ବିଶେଷ କରି ପାନୀୟ ଜଳର ଅଭାବ ଘଟିଥାଏ ବା ଠିକ ପାଣି ପାଇପାରନ୍ତି ନାହିଁ, ସେ କ୍ଷେତ୍ରରେ
0: ଆମର ସାଧାରଣତଃ ମ୍ୟୁନିସିପାଲିଟି ମାନଙ୍କରେ କିମ୍ବା ଅନ୍ୟାନ୍ୟ ଜାଗାରେ ସବୁ ପାଣି କୁଣ୍ଡ ମଧ୍ୟ ଗରମ ଦିନରେ ବହୁତ ପାଣି କଷ୍ଟ ଦୂର କରିବା ପାଇଁ ବହୁତ ଜାଗାରେ ସରକାରଙ୍କ ତରଫରୁ ପାଣି କୁଣ୍ଡ ତିଆରି କରାଯାଇଛି, ଭାଟ କରାଯାଇଛି, ଆଉ ସେଠାରେ ମଧ୍ୟ ଆମର ଗାଈ ଗୋରୁ ମାନେ ବୁଲା ଗାଈ ଗୋରୁ ମାନେ ସେଠାରେ ମଧ୍ୟ ପାଣି ପିଉଛନ୍ତି। ତେଣୁ ଆମର ଗ୍ରୀଷ୍ମ ଦିନେ ସାଧାରଣତଃ ପାଣି କଷ୍ଟ ହେଇଥାଏ, ତେଣୁ ଆପଣମାନେ ସବୁ ସଫିସିଏଣ୍ଟ ଥଣ୍ଡା ପାଣି ଗାଈ ଗୋରୁମାନଙ୍କୁ ଖାଇବାକୁ ଦେବେ, ନହେଲେ ଡିହାଇଡ୍ରେସନ୍ ହେବ, ସନ୍ଷ୍ଟ୍ରୋକ୍ ହେବ, ବିଭିନ୍ନ ରୋଗର ମଧ୍ୟ କାରଣ ଅଛି। ତେଣୁ ସ୍ୱଚ୍ଛ ପାନୀୟ ଜଳ ଆପଣ ଗାଈ ଗୋରୁମାନଙ୍କୁ ଯେତେବେଳେ ରଖିଛନ୍ତି ଥଣ୍ଡା ପାଣି ତାଙ୍କୁ ନିହାତି ଠିକ୍ ସମୟରେ ଦେବେ।
1: ବିଶେଷ କରି ଆମେ ଗୋପାଳନ କଲେ ତାଙ୍କର କେଉଁ ଦିଗଟାକୁ ଜଗିବା ଯତ୍ନ କ୍ଷେତ୍ରରେ?
0: ହଁ, ଯତ୍ନ ଆପଣ ଯେଉଁଟା କହିଲି, କୃମିନାଶକ ଔଷଧ ରେଗୁଲାର ଦେବେ, ଟୀକାକରଣ କରିବେ, କାହିଁକିନା ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କିଅର୍। ଯେତେବେଳେ ଆପଣଙ୍କର ଗୋଟେ ଗାଈର ରୋଗ ଲାଗିଯାଉଛି ଆପଣଙ୍କୁ ବହୁତ ପଇସା ଖର୍ଚ୍ଚ କରିବାକୁ ପଡ଼ୁଛି ମେଡିସିନ୍ ବାବଦରେ, ତେଣୁ ତା ପୂର୍ବରୁ ଯଦି ଆପଣ ଚିନ୍ତା କରିକି ତାକୁ ଠିକ୍ ସମୟରେ ଟୀକା ଦେଇଥିବେ, ଟୀକା ଦେଲେ ଆଉ ସେ ରୋଗଟା ହେବନି। ତେଣୁ ଆପଣ ଠିକ୍ ସମୟରେ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟରେ ଯୋଗାଯୋଗ କରି ଆପଣ ଟୀକାକରଣ କରିବେ, ସୁଷମ ଖାଦ୍ୟ ଦେବେ, ତାକୁ ଘାସ ଦେବେ, ଦାନା ଦେବେ, ବିଭିନ୍ନ ପ୍ରକାର ଯେଉଁ ସୁଷମ ଖାଦ୍ୟ ମିଶିକି ଦେବେ, ଦେବା ପରେ ତା ବାଦେ ମଧ୍ୟ କ୍ୟାଲସିୟମ, ଯେଉଁମାନେ ହାଇ ୟିଲ୍ଡିଂ ଗାଈ ଗୁଡ଼ାକର ତାଙ୍କର କ୍ଷୀରରେ ବହୁତ କ୍ୟାଲସିୟମ ଡ୍ରେନେଜ୍ ହେଇଯାଏ, ତେଣୁ ତାଙ୍କୁ ମିନିମମ 100 ml କରି କ୍ୟାଲସିୟମ ରେଗୁଲାର ଦେବା ଦରକାର। ଦେଲେ ଆଉ ସେମାନଙ୍କର ଗୋଟେ ହାଇପୋକାଲସିମିଆ ରୋଗ ଅଛି, ମିଲ୍କ ଫିଭର ହେଇକି ସେମାନେ ପଡ଼ିଯାଆନ୍ତି ଆଉ ଥରନ୍ତି, ଏବଂ ଯଦି ଠିକ୍ ଟ୍ରିଟମେଣ୍ଟ ନ ହୁଏ ସେମାନଙ୍କର ମଧ୍ୟ ମୃତ୍ୟୁ ମୁଖରେ ପଡ଼ନ୍ତି। ଯେଉଁମାନେ ହାଇ ୟିଲ୍ଡିଂ ଗାଈ ମିନିମମ 10 liter କ୍ଷୀରରୁ ଅଧିକା ଦେଉଛନ୍ତି, ସେମାନଙ୍କୁ ନିଶ୍ଚିତ ଭାବରେ ଆମେ ଓରାଲି କ୍ୟାଲସିୟମ ସିରପ ରେଗୁଲାର କିଛି କିଛି ଦେବା ଦରକାର, ଯାହାଫଳରେ କି ଆମେ ସେଇ ରୋଗରୁ ଆଭଏଡ୍ କରିପାରିବା, ମୁକ୍ତି ପାଇପାରିବେ।
1: ତେବେ ଆମର ଗୋପାଳକ ଭାଇ ଭଉଣୀମାନଙ୍କ ପାଇଁ ବା ଯେଉଁମାନେ ଆଗ୍ରହ ରଖିଛନ୍ତି ଯେ ନୂଆ ନୂଆ ସବୁ ସ୍କିମ୍ ବାହାରୁଛି ସରକାରଙ୍କର, ସେଥିରେ ଗାଈ କିଣିବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ ଆପଣ କ'ଣ କହିବେ?
0: ସେମାନଙ୍କୁ ମୁଁ ଏହା କହିବି ଯେ ସେମାନେ ତାଙ୍କର ଯେଉଁ ଆମର ଜନସେବା କେନ୍ଦ୍ର ଅଛି ସେଟାକୁ ଯାଆନ୍ତୁ, ଏବଂ ଯେଉଁ ଡକ୍ୟୁମେଣ୍ଟ ମୁଁ କହିଲି ସେଭଳିଆ ଯାଇକି ଆପଣ ଗୋସୁଗମ ପୋର୍ଟାଲରେ ଆପ୍ଲାଏ କରନ୍ତୁ। ଆପ୍ଲାଏ କଲା ପରେ ସେଟା ପ୍ରତି ବ୍ଲକକୁ ଯିବ, ଆମର ମୟୂରଭଞ୍ଜ 26 ବ୍ଲକ ଅଛି, ପ୍ରତି ବ୍ଲକରେ ମଧ୍ୟ ଗୋଟେ ଗୋଟେ ବ୍ଲକ ଭେଟନାରୀ ଅଫିସ୍ ଅଛି, ସେଟାକୁ ଗଲା ପରେ ସେ ବ୍ଲକ ବିଭିଓ ଯେ ଅଛନ୍ତି ସେମାନେ ଆପଣଙ୍କୁ ଯୋଗାଯୋଗ କରିବେ, ଆପଣ କ'ଣ ଦରକାର, କେମିତି କ'ଣ ଆଗେଇବେ, ଫିଲ୍ଡ ଭେରିଫିକେସନ କରିବେ, ଆପଣଙ୍କର ଠିକ୍ ଜାଗାଟା ଠିକ୍ ଅଛି କି ନାହିଁ, ସୁଇଟେବୁଲ୍ ଅଛି କି ନାହିଁ। ଫିଲ୍ଡ ଭେରିଫିକେସନ କଲା ପରେ ଆପଣ ଗୁହାଳ କରିବେ, ଗୁହାଳ କଲା ପରେ ତାପରେ ଆପଣ ଗୋଟେ ଗାଈ କିଣିବେ, ଗୋଟେ ଗାଈ କିଣିଲା ପରେ ଆପଣ ସବସିଡ଼ି କିଛି ପାଇବେ 50%, ତା ବାଦେ ନେକ୍ସଟ ଗାଈ ପାଇଁ ଆଉ 50% ସବସିଡ଼ି ଅଛି, ତେଣୁ ଦୁଇଟା ଫେଜ୍ରେ ଆପଣ ସବସିଡ଼ି ପାଇବେ। କିନ୍ତୁ ଗାଈ ଯେଉଁ କିଣାଯିବ ସେଟା ସେମାନେ ନିଜେ ଫାଷ୍ଟ କିଣିବେ, ତାପରେ ଯାଇକି ସବସିଡ଼ି ଗଭର୍ଣ୍ଣମେଣ୍ଟରୁ ଦିଆଯିବ। ତେଣୁ ଆପଣମାନେ ଯାହାର ଦରକାର ସେମାନେ ଯାଇକି ଆପ୍ଲାଏ କଲା ପରେ ଆମେ ସେଟା କିଛି ଅସୁବିଧା ନାହିଁ, ବ୍ଲକରେ ଯୋଗାଯୋଗ କରିବେ, ହେଇଯିବ।
1: ଯାହା ହଉ, ଡକ୍ଟର ଦେବାଶିଷ ପଣ୍ଡା, ଆଜି ଆପଣ ଆମର ଗୋପାଳକ ଭାଇ ଭଉଣୀମାନେ କିଭଳି ଭାବରେ ନୂତନ ସ୍କିମ୍ ପାଇପାରିବେ ଏବଂ କେମିତି ଗୋପାଳନ କରିପାରିବେ ଏବଂ ତାଙ୍କର କେମିତି ଦୁଧାଳି ଗାଈ କେମିତି ପାଇପାରିବେ ଏବଂ ଲାଭବାନ କେମିତି ହେଇପାରିବେ, ତାର ସେବା କେମିତି କରିବେ, ଏ ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

0: ହଉ, ଯାହା ଯେମିତି ଆମେ କଥାବାର୍ତ୍ତା ହେବା କଥା ହେଲେ, କାର୍ଯ୍ୟକ୍ରମ ଆମର ସବୁଦିନ ତ ଆମେ ଦଉଛେ, ଆଉ ଚାଷୀ ଭାଇମାନଙ୍କୁ ଶ୍ରୋତା ବନ୍ଧୁମାନଙ୍କୁ କହୁଛେ କି ଆମର କାର୍ଯ୍ୟକ୍ରମ ଉପରେ ମତାମତ ଦେଇକି ଖଣ୍ଡେ ଦୁଇ ଖଣ୍ଡ ଚିଠି ଲେଖନ୍ତୁ। ବହୁତ ଶ୍ରୋତା ଆମର ଶୁଣୁଛନ୍ତି କିନ୍ତୁ କେହି ଚିଠି ଦଉନାହାନ୍ତି, ସେଇଟା ଟିକେ ଦୁଃଖର ବିଷୟ। ଯେଉଁ ଭାଇମାନେ ଲେଖୁଛନ୍ତି ତାଙ୍କୁ ତ ନିଶ୍ଚୟ ଅଶେଷ ଧନ୍ୟବାଦ ରହିବ, କିନ୍ତୁ ତା ସହିତ ଆମ ନୂଆ ଶ୍ରୋତା ବନ୍ଧୁମାନେ ଯଦି ଆମ ପାଖକୁ ଚିଠି ଦିଅନ୍ତି, ତାହେଲେ ତାଙ୍କ ଚିଠି ଆଶାରେ ଆମେ ନିହାତି କହିବା ଯେ ଆପଣମାନେ ଚିଠି ଲେଖନ୍ତୁ, ଆଉ ଆମେ ନିଶ୍ଚିତ ଭାବରେ ଆପଣଙ୍କ ଚିଠିକୁ ଆଦର ସହିତ ପଢିବା। କାର୍ଯ୍ୟକ୍ରମରେ କେମିତି କ'ଣ ଯଦି ପରିବର୍ତ୍ତନ ଆପଣ ଚାହୁଁଛନ୍ତି ବା କୋଉ ନୂଆ ଜିନିଷ କଥା ଚାହୁଁଛନ୍ତି, ସେ କଥା ବି ଆମେ ଆଣିବା ପାଇଁ ଚେଷ୍ଟା କରିବା ଚାଷବାସ କାର୍ଯ୍ୟକ୍ରମରେ। ଆମ ଠିକଣା ଫିକଣା ଟିକେ କହିଦେବା।
1: ଠିକଣା ହେଉଛି ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002, ଜିଲ୍ଲା ମୟୂରଭଞ୍ଜ।
2: ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଏଥିସହିତ ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା, ଆସନ୍ତୁ ଶୁଣିବା ପରେ ପରେ କେତୋଟି ସୁକୁମ ସଙ୍ଗୀତ।

0: ମହାମନ୍ତ୍ରୀ
1: ଆଦେଶ କରନ୍ତୁ କାଞ୍ଚି ନରେଶ।
0: ରାଜ ଦରବାରରେ ସେ କି?
1: ଉତ୍କଳର ଦୂତମଣିମା। ବନ୍ଦୀର ବିଚାର କରିବା
0: ବିଚାର ସାମାନ୍ୟ ଏକ ଉତ୍କଳ ରାଜ୍ୟ ତା ଦୂତର।

0: ରାଜ ସିଂହାସନ ସାମାନ୍ୟ ଗୋଟେ ଦୂତ ଯାହାକୁ ଉତ୍କଳର ସମ୍ରାଟ ବୋଲି ଗର୍ବ କରେ ସେଇ ତ ଏଇ କାଲି ତାର ଉନ୍ନତ ମୁକୁଟକୁ କାଞ୍ଚି ଦ୍ୱାରରେ ନୁଆଁ ଫେରି ଯାଇଛି। ଏଡ଼େ ବେଗି ସେ କଥା ଭୁଲି ଯାଇ ଉତ୍କଳ ସେ ନିର୍ଲଜ ରାଜା ପୁଣି ଦୂତ ପଠେଇଛି।
1: କ୍ଷମା କରିବେ କାଞ୍ଚି ଅଧିପତି, ମହାରାଜ ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କର ଅମୃତ ସନ୍ତାନ, ତାଙ୍କ ବଳ ବିକ୍ରମର ପରିଚୟ ପାଇବାକୁ ଆପଣଙ୍କୁ ବିଳମ୍ବ ହେବ ନାହିଁ। ଉତ୍କଳ ସେନାର ବଜ୍ର ନିର୍ଘୋଷ ଏଇ ପର୍ଯ୍ୟନ୍ତ କାଞ୍ଚି ତୋରଣ ପ୍ରକମ୍ପିତ କରିନାହିଁ।
2: ରସନ ସଂଯତ କର ବନ୍ଦୀ, ତମର ପ୍ରଣାପ ଶୁଣିବାକୁ କାଞ୍ଚି ରାଜ ଶକ୍ତିର ଅବସର ନାହିଁ।
0: ଦୂତକୁ କହିବାକୁ ଦିଅ ମହାମନ୍ତ୍ରୀ,
1: ମୋ ପ୍ରତି ମୋ ପ୍ରଭୁଙ୍କର ଆଦେଶ ଥିଲା କାଞ୍ଚି ଦରବାରରୁ ସମ୍ବାଦ ବହନ କରି ଶ୍ରୀଛାମୁରେ ନିବେଦନ କରିବି।
0: କଣ ତୁମେ କହିବାକୁ ଚାହୁଁ ଦୂତ?
1: ବେଶୀ କିଛି ନୁହେଁ କାଞ୍ଚି ନରେଶ, ପ୍ରଭୁ ମୋର ରାଜ ରାଜେଶ୍ୱର ମହାମହିମ ପୁରୁଷୋତ୍ତମ ଦେବ ଦୟା ଧର୍ମର ଅବତାର କାଞ୍ଚି ରାଜଜେମା ପଦ୍ମାବତୀଙ୍କ ଚରଣ ତଳକୁ ଉତ୍କଳର କୋଟିଏ ସନ୍ତାନର ବନ୍ଦନା ନିବେଦନ ଘେନି ମୁଁ ଆସିଥିଲି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରୁ, କର୍ତ୍ତବ୍ୟ ପାଳନ କରିପାରିଲି ନାହିଁ, ସେତିକି ମୋର ଦୁଃଖ।
2: ପ୍ରଗଳ୍ଭ ଦୂତ, ସମ୍ମୁଖରେ ତୁମର ମହାଶକ୍ତିମାନ କାଞ୍ଚି ରାଜ ସିଂହାସନ, ସେଥିପ୍ରତି ଦୃଷ୍ଟି ଅଛି ତ?
1: ସାମାନ୍ୟ ଦୂତ, ତଥାପି ମୋ କଥା ବିଶ୍ୱାସ କରନ୍ତୁ କାଞ୍ଚି ରାଜ, ପୁରୁଷୋତ୍ତମ ଦେବ ପ୍ରବଳ ପ୍ରତାପୀ, ଅକାରଣରେ ଧନ ଜୀବନ ରକ୍ଷା କାମନା ନ କରି।
0: ସାମାନ୍ୟ ଦୂତର ଆସ୍ପର୍ଦ୍ଧା ତ କମ୍ ନୁହେଁ, ଛାର ଗୋଟେ ଚାଣ୍ଡାଳ ହାତରେ ମୁଁ ଦେବି ମୋର ସୁନାର ପ୍ରତିମା ପଦ୍ମାବତୀ କି? ସାଧୁ ସାଧୁ ଉପଦେଶ।
1: ଏହା ମୋର ଉପଦେଶ ନୁହେଁ ମଣିମା, ଅବନତ ଶିରରେ ବିନୀତ ଅନୁରୋଧ କେବଳ। କାଞ୍ଚି ନରେଶ କାହାକୁ କହୁଛନ୍ତି ଚଣ୍ଡାଳ? ତ୍ରିଲୋକପାଳ ବିଷ୍ଣୁ ଜଗତର ପିତା ଜଗନ୍ନାଥଙ୍କର ସେ ସେବା ସେ ଅଧିକାର ସେ ମହତ୍ଵ ଦେବ ଦୁର୍ଲଭ, ଏଥିପାଇଁ ଖାଲି ଚଣ୍ଡାଳ କାହିଁକି? ଯଦି ତାଠାରୁ ହୀନ କୁହନ୍ତି ତଥାପି ପ୍ରଭୁ ମୋର ହିନ୍ଦୁ ଜଗତର ଆରାଧ୍ୟ ଆଉ ପୂଜ୍ୟ, ସେ ଜଗନ୍ନାଥଙ୍କର ସଚଳ ପ୍ରତିମା, ତାଙ୍କୁ ନିନ୍ଦା କରି ଅପରାଧ ଅର୍ଜନ କରନ୍ତୁ ନାହିଁ କାଞ୍ଚି ଅଧୀଶ୍ୱର। ଏ ନିନ୍ଦା କେବଳ ମୋ ପ୍ରଭୁଙ୍କର ନୁହେଁ, ଏହା ସ୍ୱୟଂ ପ୍ରଭୁ ନୀଳକନ୍ଦର ପତି ଜଗନ୍ନାଥଙ୍କର।
2: ଅବାଧ୍ୟ ବନ୍ଦୀ, ସ୍ମରଣ ରଖି କଥା କୁହ, କାଞ୍ଚି ଦରବାରର ତରବାରୀ କେବଳ ଔଦ୍ଧତ୍ୟର ଶାସ୍ତି ବିଧାନ ଲାଗି, କ୍ଷମା ପାଇଁ ନୁହେଁ।
1: କ୍ଷମା? ସେ ତ କେବଳ ଦେବତାର ଆଶୀର୍ବାଦ, ଜଗନ୍ନାଥଙ୍କର ଶ୍ରୀଚରଣ ତଳେ ଯେଉଁ ସିଂହାସନର ସ୍ଥାନ, କ୍ଷମା କେବଳ ସେଇଠାରେ ଆଶା କରାଯାଏ।
2: ଦୂତ ଅବଧ ବୋଲି କାଞ୍ଚି ରାଜ ସିଂହାସନ ବିଚାର କରୁନଥିଲେ ତମେ ଏ ପର୍ଯ୍ୟନ୍ତ ଜୀବିତ ନଥାନ୍ତ। ମହାରାଜ ଅବିଳମ୍ବେ ଦୂତର ବିଚାର କରନ୍ତୁ।
0: ତାହେଲେ ଶୁଣ ଉତ୍କଳର ଦୂତ, ତୁମର ବିଚାର ହେଉଛି ତୁମର ମହାମହିମ ସମ୍ରାଟ ଚଣ୍ଡାଳ ପୁରୁଷୋତ୍ତମ କାଞ୍ଚି ଜୟ କରି ତମକୁ ମୁକ୍ତ କରିବେ, ତୁମେ ସେ ପର୍ଯ୍ୟନ୍ତ ଅପେକ୍ଷା କର।
1: ଆଦେଶ ତମ ଶିରଧାର୍ଯ୍ୟ କାଞ୍ଚି ରାଜ, ତଥାପି କାଞ୍ଚି ରାଜ ସିଂହାସନ ତଳେ ମୋର ଏକାନ୍ତ ଅନୁଯୋଗ, ରକ୍ତର ସନ୍ତକ ଘେନି ଆପଣଙ୍କ କାଞ୍ଚି ରାଜ୍ୟ ଯେପରି କନ୍ୟାପଣ ରୂପେ ନିବେଦିତ ନ ହେଉ।
0: ଚୁପ୍ କର ପ୍ରଗଳ୍ଭ ଦୂତ, କେଉଁଠାରେ ଏ ଅର୍ବାଚୀନ ଦୂତକୁ ବନ୍ଦୀଶାଳାରେ ନିକ୍ଷେପ କର।
3: କାଞ୍ଚି ନରେଶଙ୍କର ଜୟ ହେଉ।
0: ମହାମନ୍ତ୍ରୀ,
2: ଆମର ଗୁପ୍ତଚର ମଣିମା ପତ୍ର ଆଣିଛି, ଏଇ ନିଅନ୍ତୁ ମଣିମା।
0: ରଖି
3: ମଣିମା,
0: ଶୁଣ ରଖି, ଉତ୍କଳ ଦୂତକୁ ମୁକ୍ତ କରିଦିଅ, ଯାଅ ବନ୍ଦୀ, ଶୀଘ୍ର ଏଠାରୁ ବାହୁଡ଼ି ଯାଇ ତୁମର ନିର୍ଲଜ୍ଜ ଗଜପତିଙ୍କୁ ବାର୍ତ୍ତା ଦିଅ, କାଞ୍ଚି ରାଜ ଜେମା ପଦ୍ମାବତୀ କଦାପି ଚଣ୍ଡାଳ ଲାଗି ନୁହେଁ, ଶକ୍ତି ଥିଲେ ମୋର ଏ ବାକ୍ୟ ଖଣ୍ଡନ କରିବେ ତୁମର ଚଣ୍ଡାଳ ରାଜା, ଯା।
1: ସାଧୁ ସାଧୁ କାଞ୍ଚି ରାଜ ସାଧୁ।
2: ଦୂତକୁ ବନ୍ଦୀ ନ କରି ମୁକ୍ତ କରିଦେଲେ ମହାରାଜ?
0: ହଁ ମହାମନ୍ତ୍ରୀ, ଏଇ ନିଅ ଗୁପ୍ତଚରର ପତ୍ର ପାଠ କର, ସବୁ ଜାଣିପାରିବ।

0: ଖାଇଯିବ ଚିମା ଦେଇ ପଦ୍ମାବତୀ ତାହେଲେ କଲେ କୁଆଡେ
1: କୁଆଡେ ଆଉ ଯିବି ସଖି, ତମ କରାମତିଟା ଦେଖିବାକୁ ମୁଁ ପରେ ତମ ପଛେ ପଛେ ଆସୁଛି।
0: ଚିମା ଦେଇ ଏତେ ପରିଶ୍ରମ, ଏତେ ଚେଷ୍ଟା,
1: ଏତେ ସାଧନା କଳ୍ପନା ବୃଥା ହେଇଗଲା, ଆଉ ତା ସାଙ୍ଗେ ସାଙ୍ଗେ ଆଶାର ଅଟ୍ଟାଳିକା ବି ମାଟିରେ ମିଶିଗଲା। ଏହା ନା ମାୟାବତୀ,
0: କେଜଣି କାଳେ ବାହାରକୁ ଯାଇ ଦେଖିଲେ।
1: କିନ୍ତୁ ଯିବୁ କେମିତି ସଖି, ରାଜପୁରୀର ବନ୍ଦିନୀ ମହିଳା, ମନ ପ୍ରାଣ ସବୁ ତାର ପରାଧୀନ। ପରେ
0: ଥରେ ଚେଷ୍ଟା କରେ ଚିମା ଦେଇ,
1: ଯଦି ବା ଏଠି ପାଇବୁ ଲାଭ କ'ଣ ସେଥିରେ, ଦୂର ମେଘରେ ବର୍ଷା ଅଛି କି ନାହିଁ କିଏ ଜାଣେ।
0: ହଁ, ବଡ଼ କଥାଟିଏ କହିଲ ଏକା ଚିମା ଦେଇ।
1: ସଖି ମାୟାବତୀ, ମୋ ପାଇଁ ତୁ ବହୁତ କରିଛୁ, ଆଉ ଗୋଟେ ଛୋଟ ଉପକାର ବୋଧହୁଏ ଶେଷ ଉପକାର ଏଇଟା କରିପାରିବୁ।
0: କ'ଣ କହୁଛ ଚିମା ଦେଇ, ଯଦି ଏ ଜୀବନଟାକୁ ଦେବାକୁ ହୁଏ ତେବେ ସେଇ ହବ ମୋର ସୁଖର ମରଣ। ଚିମା ଦେଇ କୁହ କ'ଣ କରିବି।
1: ତୋ କାନ ମୋ ମୁହଁ ପାଖକୁ ଆଣ, ଚୁପ୍ ଚୁପ୍ କହିବି ଯେ ସବୁ ବୁଝିପାରିବୁ। ମୋ କଥାରେ ଖାଲି ମୁଣ୍ଡ ଟୁଙ୍ଗାରୁଛୁ ନା କିଛି ବୁଝୁଛୁ?
0: ବୁଝିଗଲି ଚିମା ଦେଇ, ସବୁ ବୁଝିଗଲି।
1: କ'ଣ ବୁଝିଲୁ କହିଲୁ?
0: କହିଲ ପରା, ପୁରୁଷ ବେଶ ଧରି ପୁରୁଷୋତ୍ତମ କ୍ଷେତ୍ରକୁ ଯିବି, ଆଉ ସେଠାରେ
1: ଚୁପ୍ ଚୁପ୍, ଆମ କଥା କେହି ଶୁଣି ନାହାନ୍ତି। ତମେ ଦେଖି ଆସିଲୁ କିଏ?
0: ନାଇଁ ମୋ ଜେମା ଦେଇ, ସେ ପାଖ ବେଢ଼ାରେ ରାଜଗୁରୁ ପୂଜା କରୁଛନ୍ତି ପରା।
1: ଓ, ତୁ ତାହେଲେ ଶୀଘ୍ର ପ୍ରସ୍ତୁତ ହେଇଯା ମାୟା।
0: ହଁ ଜେମା ଦେଇ।
1: ହଁ, ଫୁଲମାଳଟା ନେଇଯା, ଇଷ୍ଟଦେବଙ୍କ ଚରଣରେ ଲାଗି ବଢି ଆସି ଖବର ଦେଲେ ଯାଇ ମୋ ପରା।
2: ଇଷ୍ଟଦେବ ସୁପ୍ରସନ୍ନ ମା ପଦ୍ମାବତୀ।
1: ପ୍ରଣାମ ରାଜଗୁରୁ ମହାଶୟ।
2: ରାଜରାଜେଶ୍ୱରୀ ହୋ ମା, ଏଇ ନିଅ ଗଣପତିଙ୍କ ଆଶୀର୍ବାଦ ଫୁଲ। ଗଣପତି ଆଜି ସନ୍ତୁଷ୍ଟ, ମନବାଞ୍ଛା ସଫଳ ହେବ, ମଥାରୁ ଏ ଫୁଲଟି ଖସି ଚରଣ ଲାଗି ହେଲା। ଚିହ୍ନିଲ ମା, ଏଇ ଫୁଲ ଦିଆ ହେଇଥିଲା ନା?
1: ହଁ, ଇଏ ତ ସେଇ ଫୁଲ।
2: ଯେଉଁ ବାଞ୍ଛାରେ ଏ ଫୁଲ ଚଢ଼େଇଥିଲ ସେ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ ମା।
1: ଯେଉଁ ଯୁଦ୍ଧ ଲାଗିଛି ସେଥିରେ କାଞ୍ଚି ଜିଣିବ ବୋଲି ମୁଁ ଏ ଫୁଲ ଚଢ଼େଇଥିଲି ରାଜଗୁରୁ ମହାଶୟ।
2: ତାହେଲେ ତ ଶୁଭାଦେଶ ମିଳିଗଲା ମା, ଜୟ କାଞ୍ଚି ଗଣପତି।
1: ଆଚ୍ଛା, ଏ ଯୁଦ୍ଧରେ କାଞ୍ଚି ହାରିଯାଉ ବୋଲି ମୁଁ ଯଦି ଫୁଲ ଚଢ଼େଇଥାଏ?
2: ଇଏ କି ଅସମ୍ଭବ କଥା କହୁଛନ୍ତି ଜେମାମଣି?
1: ଅସମ୍ଭବ କାହିଁକି, କାଞ୍ଚି ଦରବାରରେ ଉତ୍କଳର ଅବଧ୍ୟ ଦୂତକୁ ଯଦି ବନ୍ଦୀ କରାଯିବା ସମ୍ଭବ ହୁଏ।
2: ଉତ୍କଳର ଦୂତ ବନ୍ଦୀ ନୁହେଁ ମା, ସେ ମୁକ୍ତ।
1: ମୁକ୍ତ? କିଏ ଦେଲା ମୁକ୍ତି? ଶତ୍ରୁର ସମ୍ବାଦ ଘେନି ଆସି ଦୂତ ପାଇବ ମୁକ୍ତି? କାଞ୍ଚି ସିଂହାସନର ଏଇ ବିଚାର ଆପଣ ଭୁଲ ସମ୍ବାଦ।
2: ନାଇଁ ମା, ଉତ୍କଳର ସେଇ ଦୂତ ଆମ ଗଣପତି ମନ୍ଦିରରେ ଦର୍ଶନ କରିଥିବାର ମୁଁ ନିଜେ ଦେଖି ଆସିଲି ପରା।
1: ନା ନା, ଏ ବୃଦ୍ଧ ବୟସରେ ଆପଣଙ୍କର ଭ୍ରମ ହୋଇଥାଇପାରେ, ଆପଣ ଆଉଥରେ ଯାଇ ସତ୍ୟ ଘଟଣା ବୁଝି ଆସନ୍ତୁ।
2: ହଉ ଯିବି। ଆଚ୍ଛା ହଉ, ଯାଉଛି ମା।
0: ଫୁଲମାଳଟାକୁ ମଥାରେ ଲଗେଇ ଭାରି ତ କ'ଣ ମନ ଖୁସିରେ ହସୁଛ ଜେମା ଦେଇ?
1: ମନସ୍କାମନା ମୋର ପୂର୍ଣ୍ଣ ହବ ଲୋ ମାୟା, ମନସ୍କାମନା ମୋର ପୂର୍ଣ୍ଣ ହବ। ଏଇ ଦେଖ, ଗଣପତିଙ୍କର ଆଜ୍ଞା ଫୁଲ।
0: ଇଷ୍ଟଦେବଙ୍କ ଆଜ୍ଞା ଫୁଲ? ତାହେଲେ ଉତ୍କଳର ଭାବି ରାଜରାଣୀକୁ ମୁଁ ଆଗତୁରା ମୋର ଅଭିନନ୍ଦନଟା ଜଣେଇ ଦିଅନ୍ତୁ ଜେମା ଦେଇ।
1: ଭାରି ଚୋପରି ହଉଛି।

ନୁହେଁ, କେହି ତ ନାହାନ୍ତି, ଗଲେ କୁଆଡ଼େ? ଏଡ଼େ ଶରଧରେ ସୁଗନ୍ଧି ଫୁଲରେ ମାଳା ଗୁନ୍ଥି ଥାଳିରେ ସଜେଇ ଆଣିଲି, ତାହେଲେ ଏତେ ପରିଶ୍ରମ କ'ଣ ବୃଥା?

0: ଆସିଲେ କୋଉଠୁ?
1: କାଞ୍ଚିଗଡ଼ରୁ। ଭାରି ଶୋଷ ଲାଗିଲା। ଲୋକଟିଏ ଆସୁଥିଲା, ଏଇଠୁ କୋଉଠୁ ପାଣି ମନ୍ଦା ଆଣିବ ବୋଲି କହିଯାଇଛି।
0: ଏଠି ତ କୋଉଠି ପାଣି ଥିଲା ପରି ଲାଗୁନାହିଁ, କାଞ୍ଚିଗଡ଼ରୁ ପିଇ ଆସିଲେ ନାହିଁ।
1: ନା, ଆତ୍ମା ଡାକିଲା ନାହିଁ।
0: କାବେରୀର ପବିତ୍ର ପାଣି ପିଇବାକୁ ଆତ୍ମା ଡାକିଲା ନାହିଁ କାହିଁକି?
1: କାଞ୍ଚିଗଡ଼ର ମାଟି ଛୁଇଁ କାବେରୀ ଏଠି ଅପବିତ୍ର ହେଇଯାଇଛି।
0: ଆଶ୍ଚର୍ଯ୍ୟ କଥା ତ କହୁଛ, କାବେରୀ ଏଠାରେ ଅପବିତ୍ର
1: ହବ ନାହିଁ। ଦେବତା ଯୋଉଠି ଚଣ୍ଡାଳ ବୋଲାଏ ସେଇ ମାଟି
0: ମାଟିକୁ ଯୋଗାଏ ନାହିଁ ନା? ତାହେଲେ କୋଉ ପବିତ୍ର ମାଟିରେ ମହାଶୟଙ୍କର ଜନ୍ମ ସେ କଥା ଜାଣିପାରିବି କି?
1: ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର।
0: ଓ, ଚଣ୍ଡାଳ ଯୋଉଠି ରାଜା?
1: ତୁମେ ଜାଣ ନାହିଁ ଯୁବକ, ସେଇ ଚଣ୍ଡାଳର ଚରଣ ଧୂଳି ତଳେ
0: ଅନେକ ରାଜା କୁଆଡେ ମୁଣ୍ଡ ନୁହାନ୍ତି, କେବଳ କାଞ୍ଚି ରାଜାଙ୍କୁ ଛାଡ଼ି।
1: ସେଇଟା ଆଉ ବେଶି ବିଳମ୍ବ ନୁହେଁ ଯୁବକ, ଖୁବ୍ ଶୀଘ୍ର କାଞ୍ଚି ସିଂହାସନ ଚଣ୍ଡାଳର ଦାସତ୍ୱ ମାନିବ।
0: କଣ, ଆଗରୁ ଥରେ ଯେମିତି ମାନିଛି
1: ଏ କଥାର ଉତ୍ତର ମଧ୍ୟ ଶୀଘ୍ର ପାଇଯିବ।
0: ଆପଣ ପୁରୁଷୋତ୍ତମରେ ପହଞ୍ଚିବା ପୂର୍ବରୁ ନା ପରେ?
1: ପରେ।
0: ଭୋକ ଶୋଷରେ ପୁରୁଷୋତ୍ତମରେ ପହଞ୍ଚି ପାରିବେ ତ?
1: ପର ଲାଗି ତୁମର କାହିଁକି ଏତେ ଚିନ୍ତା, କୋଉଠିକି ଯିବ?
0: ଜଗନ୍ନାଥଙ୍କ ପାଖକୁ ଏଇ ଫୁଲହାରଟି ନେଇ।
1: ଏତେ ବାଟରୁ
0: ଯାଏ ନାହିଁ ନା, କାଞ୍ଚିରେ ଫୁଟିଛି ବୋଲି ଅପବିତ୍ର।
1: ନା ନା, ସୁକୁମାର ଜୀବନ ତ।
0: ଆପଣଙ୍କର କଠୋର ଜଗନ୍ନାଥ ସୁକୁମାରର ଛାୟା ସହି ପାରନ୍ତି ନାହିଁ ନା ଗ୍ରହଣ କରନ୍ତି ନାହିଁ। ଯଦି ବା ତାହା ହିଁ ହେଇଥାଏ ତେବେ ଏଥିରେ ଦୋଷ କାହାର କହନ୍ତୁ ତ? ଯିଏ ଟେକି ଦିଏ ତାର ନା ଯିଏ ନେଇ ନପାରେ ତାର?
1: ଦେଖୁଛି ବଡ଼ ବିଷମ ପ୍ରଶ୍ନ ତୁମର। ମୋର କହିବାର କଥା କ'ଣ କି, ଏତେ ଦୂର ବାଟରୁ ଫୁଲ ନେଇ ପୁରୁଷୋତ୍ତମ ଯାଉଛ, ମଉଳି ଯିବ ନାହିଁ?
0: ମୁଁ କିନ୍ତୁ ଜାଣିଛି, ମନ ସିନା ମଉଳେ ଫୁଲ ନୁହେଁ। ମନ ଯାହାକୁ ଥରେ ଦେବତା ନାଁରେ ଟେକି ଦେଇଛି, ଭୋଗ ହେବା ପୂର୍ବରୁ ସେ ଯଦି ମଉଳିଗଲା ତାହେଲେ ଦେବତାର ଆଉ ବିଶେଷତ୍ୱ ରହିଲା କୋଉଠି?
1: ବାଳକ ସୁଲଭ ତୁମର ଏ ଯୁକ୍ତି।
0: ତଥାପି ମୁଁ ଯିବି, ଯେହେତୁ ଯିବା ମୋର ପ୍ରୟୋଜନ। ଯଦି ଏ ଫୁଲ ମଉଳିଯାଏ ତାହେଲେ ଜଣା ତ ପଡ଼ିବ ଯୋଉ ମନ ଏ ଫୁଲ ଗୁନ୍ଥିଛି ସେ କେଡ଼େ ଟାଣ, ଆଉ ଯାହା ଲାଗି ଏ ଫୁଲ ଗୁନ୍ଥା ହେଇଛି ସେ ଦେବତା ନା ପଥର। ହଉ, ସେ କଥା ଛାଡ଼ନ୍ତୁ, ପାଣି ପିଇବାକୁ ଅପେକ୍ଷା କରିଛନ୍ତି ପରା, ସେ ଲୋକଟି ଏଣିକି ଆସୁଛି, ବୋଧହୁଏ ପାଣିର ସନ୍ଧାନ ସେ ପାଇଛି। ହଉ, ପାଣି ପିଇ ପଛରେ ଆସନ୍ତୁ, ମୁଁ ଆଗେ ଆଗେ ଯାଉଛି।
1: ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଯୁବକ।

0: ମୁଣ୍ଡ ବନ୍ଦ କରି ବେଗେ ପଦାକୁ ବାହାରି ଯା, ଦେଉଳ ଶୋଧ ହଉଛି, ପଳା ପଳା ଏଠୁ।
1: ପୂଜା ପଣ୍ଡା, ପ୍ରଭୁଙ୍କ ଚରଣ ତଳକୁ ଟିକେ ଯାଇ ହବ ନାହିଁ?
0: କାହିଁକି? ସେଇଠୁ କହିଲେ କଣ ଶୁଣୁନାହାନ୍ତି? ଦିଅ।

0: ମନ ବଡ଼ ନା ତୁଣ୍ଡ ବଡ଼ରେ
1: ଜଗନ୍ନାଥଙ୍କ ଚରଣରେ ଏ ଫୁଲମାଳଟି ଲାଗି ବଢ଼େଇବି ବୋଲି ବହୁତ ବାଟରୁ ଆସିଛି।
0: ମହାରାଜା ବି ଯେଉଁଛନ୍ତି ଦେଉଳ ଶୋଧ ହବ। ଯା ଯା ଫୁଲମାଳ ନେଇ ବେଗେ ଏଠୁ ଚାଲିଯା। ମହାରାଜା ବାହୁଡ଼ା ବିଜା ହେଲା ପରେ ଆଣିବୁ କି ମୁଁ ଲାଗି ବଢ଼େଇଦେବି।
1: ମହାରାଜା କଣ ଏଇଠିକି ବି ଯାଇବେ?
0: ଠେଣ୍ଟ କାଲା ଟିକିରେ ତେଣେ ଶୋଧ ଡାକ ପଡ଼ିଲାଣି, କଣ ଶୁଭୁନି ତତେ?
1: କେତେବେଳେ ଲାଗିବ କି କଣ? ମୁଁ ଏଇ ସାଙ୍ଗେ ସାଙ୍ଗେ ଯାଇ ପ୍ରଭୁଙ୍କ ଚରଣ ତଳେ ଫୁଲମାଳଟି ଭେଟି ଦେଇ ଚାଲି ଆସିବି।
0: ଆରେ ବଡ ଅବୁଝା ଲୋକ ତ ଇଏ, ତତେ ଭଲରେ କହୁଛି ହଉ ନାହିଁ, ଏଇ ଦୁଆରେ ଆସି ଧକଲେଇ ଦେଲେ ଭଲ ହବ।
1: ମନା କରନ୍ତୁ ନାହିଁ ପୂଜା ପଣ୍ଡା, ଏ ନିଅନ୍ତୁ ଆପଣଙ୍କର ଦର୍ଶନୀ ପାଉଣା ନିଅନ୍ତୁ।
0: ସୁନା ମୋହର ଖାଣ୍ଟି ଗିନି ସୁନା, କଣ କରିବି, ଏଡ଼େ ଭକ୍ତର ନିବେଦନ, ତେଣେ ମହାରାଜା ବିଜେ ହେଲେଣି।
1: ଠିକ ଅଛି, ମୁଁ ନଗଲେ ନାହିଁ, ଆପଣ ନିଜେ ଏଇ ମାଳଖଣ୍ଡିକ ନେଇ ଲାଗି ବଢ଼େଇ ଦିଅନ୍ତୁ। ମହାରାଜାଙ୍କ ସାଥିରେ କେତେ ଲୋକ ତ ଦର୍ଶନ ପାଇଁ ଆସୁଥିବେ, ମୁଁ ବରଂ ସେ ଗହଳି ଭିତରେ ଦର୍ଶନ କରି ବାହାରି ଯିବି।
0: ହଉ ହଉ ଦେ ସେ ଫୁଲମାଳ ଦେ, ଯା ସେ ଖୁଣ୍ଟ ପାଖକୁ ଯାଇ ସେଠି ଲୁଚି ଯା, କାହା ଦୃଷ୍ଟିରେ ଯଦି ପଡିବୁ ନା ମୋ ମୁଣ୍ଡ ରହିବନି।
1: ମୁଁ ସାବଧାନ ଅଛି ପୂଜା ପଣ୍ଡା, ଆପଣ ଲାଗି ବଢ଼େଇବେ ଯାଆନ୍ତୁ।
0: ଆହେ ମହାବାହୁ, ଆହେ ବଳିଆର ଭୁଜ, ଭକ୍ତ ବଡ ଶ୍ରଦ୍ଧାରେ ଏ ମାଳଟି ବହୁତ ଦୂରରୁ ଆଣିଛି ପ୍ରଭୁ, ତା ନିବେଦନ ଖେଳା କରି ମନସ୍କାମନା ପୂର୍ଣ୍ଣ କର ପ୍ରଭୁ।
1: ପ୍ରଭୁ ଅନ୍ତର୍ଯ୍ୟାମୀ ନାରାୟଣ, ମୋ ପ୍ରିୟ ସଖୀ ପଦ୍ମାବତୀର ମନସ୍କାମନା ପୂର୍ଣ୍ଣ କର ପ୍ରଭୁ, ପୂର୍ଣ୍ଣ କର।
0: ଆରେ ତୁ ସେତିକି ବେଳେ ଏଠି ଠିଆ ହେଇଛୁ, ମହାରାଜା ପ୍ରା 22 ପାହାଚ ହେଲାଣି, ଚା ଚା ଲୁଚି ଚା ଲୁଚି ଚା।
2: ଛମୁଛାର ଛମୁଛାର ଛମୁଛାର,
0: ଆହେ ମହାବାହୁ,

0: ମହାଭବଙ୍କର ତୁଳସୀ ପ୍ରସାଦ ସେବା କରନ୍ତୁ ମଣିମା।
1: ହେ ପତିତ ପାବନ ବଳିଆର ଭୁଜ ମହାବାହୁ, ଇଏ ଦାସାନୁଦାସ ଅକିଞ୍ଚନ ସେବକର ତୁମେ ଏକା ଭରସା ପ୍ରଭୁ, ତୁମେ ଏକା ଭରସା।
0: ହରି ବୋଲ। ପୁରୁଷୋତ୍ତମ ଦେବ ମହାରାଜାଙ୍କ ଗୁହାରି ଶୁଣିବାକୁ ଅବଧାନ ହେଉ ମଣିମା। ହେ ମହାବାହୁ ହରି ବୋଲ।
1: ବଡ଼ ପଣ୍ଡା
0: ଆଦେଶ ହେଉ ମଣିମା।
1: ହେଇ ଚାହନ୍ତୁ, ହେଇ ଚାହନ୍ତୁ, ପ୍ରଭୁ ଜଗନ୍ନାଥଙ୍କୁ ଲାଗି ବଢ଼ିଥିବା ସେଇ ଫୁଲମାଳଟି ଖସି ପଡ଼ିଲା, ଆଉ ସେଇ ଛଡ଼ା ମାଳଟି
0: ଏଇ ସାଙ୍ଗେ ସାଙ୍ଗେ ଘେନି ଆସୁଛି ମଣିମା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
2: ଅପୂର୍ବ ଜଗନ୍ନାଥଙ୍କର ମଙ୍ଗଳ ଆରତି ଆଜି ଅପୂର୍ବ।
0: ଏଇ ଘେଣା କରନ୍ତୁ ମଣିମା, ଛାମୁଙ୍କ କଣ୍ଠରେ ଏ ମାଳ ଆଜି ଅପୂର୍ବ ଶୋଭା ଧାରଣ କରୁଛି। ଛାମୁ ଧନ୍ୟ ଧନ୍ୟ ସେ ମାଳାକାର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ହରି ବୋଲ, ହରି ହରି ବୋଲ, ହରି ବୋଲ।
1: ଅପୂର୍ବ ସୁଗନ୍ଧ ହେ ମାଳାର, ପ୍ରଭୁ ଶରଣ ପଞ୍ଜର ମହାବାହୁ, ଭକ୍ତର ମନୋରଥ ପୂର୍ଣ୍ଣ କର ପ୍ରଭୁ, ଭକ୍ତର ମନୋରଥ ପୂର୍ଣ୍ଣ କର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
3: ଛାମୁ ଛାଡ଼, ଛାମୁ ଛାଡ଼, ଶ୍ରୀ ଶ୍ରୀ ଶ୍ରୀ ଗଜପତି ମହାରାଜ।

ଏ ଆଖି ଆଜି କଣ ନ ଦେଖିଲା? ରାଜଜିମା ପଦ୍ମାବତୀର ଗୁନ୍ଥାହାର ଆଜି ଚଣ୍ଡାଳ କଳାରେ ଅତି ଆଦରରେ ଶୋଭା ପାଉଛି। ଧନ୍ୟ ପ୍ରଭୁ ଚଣ୍ଡାଳର ଦେବତା, ସବୁ ତୁମରି ଇଚ୍ଛା। କିଏ କହେ କଳିଯୁଗର ଦେବତା ମୁକ ନିର୍ଜୀବ? ନା ନା, ସବୁ ତୁମରି ନିର୍ଦ୍ଦେଶ ପ୍ରଭୁ, ସବୁ ତୁମରି ଆଶୀର୍ବାଦ। ଏଠି ହେ ମୁଦ୍ରିକା, ଇଏ ତ ମୂଲ୍ୟବାନ ରତ୍ନମୋତି। ତେବେ କଣ ଗଜପତି ମହାରାଜାଙ୍କ ଅଙ୍ଗୁଳିରୁ ଏ ରତ୍ନମୋତି ଖସି ପଡ଼ିଛି? ଯାଉଛି ମହାରାଜାଙ୍କୁ ଏ ମୋତି ଦେଇ ଆସିବି। ଯାଉଛି।

0: କୁହ ଯୁବକ, କୁହ, ତୁମକୁ ମୋର ଆଜି ଅଦୟ କିଛି ନାହିଁ। ଏ ରତ୍ନମୁଦି ନିମିତ୍ତ ତୁମେ ଯାହା ମାଗିବ ଅବଶ୍ୟ ପାଇବ, ଧନ, ରତ୍ନ, ରାଜ୍ୟ।
1: ନା ମଣିମା, ସେ ସମସ୍ତ ପ୍ରତି ମୋର ତିଳେ ହେଲେ କାମନା ନାହିଁ।
0: ଏ ମୁଦ୍ରିକାର ମୂଲ୍ୟ ତୁମେ ଜାଣ ଯୁବକ, ସମଗ୍ର ପୃଥିବୀର ରତ୍ନ ଭଣ୍ଡାର ଏହାର ମୂଲ୍ୟ ଦେଇପାରିବ ନାହିଁ। ଜଣେ ଅପରିଚିତ ଯୁବକ ହୋଇ ଅଯାଚିତ ଭାବରେ ତୁମେ ମୂଲ୍ୟବାନ ରତ୍ନ ଆଣି ଦେଇଥିବାରୁ ଉତ୍କଳର ଗଜପତି ତୁମର ଯେକୌଣସି ପ୍ରାର୍ଥନା ପୂରଣ କରିବାକୁ ପ୍ରସ୍ତୁତ। ଯାହା ଚାହ ନିର୍ଭୟରେ ପ୍ରକାଶ କର ଯୁବକ।
1: କ୍ଷତ୍ରିୟ ଯୁବକ କେବେ ଦୁଇଥର ବଚନ ଦିଏ ନାହିଁ ମହାରାଜ। ଗଜପତି ସ୍ୱୟଂ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ତାଙ୍କଠାରୁ ମୁଁ
0: ଚଳନ୍ତି ପ୍ରତିମା। ଚଳନ୍ତି ପ୍ରତିମା ନା ଚଣ୍ଡାଳ? ନା ନା ନା ଯୁବକ, ଏ ସିଂହାସନର ତୁମେ ଅବମାନନା କର ନାହିଁ। ଏ ରତ୍ନମୁଦି ଲାଗି ତୁମକୁ ପ୍ରତିଦାନ ଗ୍ରହଣ କରିବାକୁ ହବ।
1: ବେଶ, ଏ ଅକିଞ୍ଚନ ପ୍ରତି ମଣିମାଙ୍କର ଯଦି ଅନୁଗ୍ରହ ହୋଇଛି, ତେବେ ଜଗନ୍ନାଥଙ୍କର ସେବକ ସେଇ ଭକ୍ତ ଶିରୋମଣି ଚଣ୍ଡାଳର ସେବାରେ ନିଯୁକ୍ତ ହେବା ପାଇଁ ମୋତେ ଅନୁମତି ମିଳିଲେ।
0: ଉଠ ଯୁବକ, ଉଠ, ମୋ ପାଦ ଛାଡ଼। ଅପରିଚିତ ହେଲେ ମଧ୍ୟ ତୁମ ରୂପ କହେ ତୁମେ ସରଳ, ପ୍ରଭୁ ଭକ୍ତ ଓ ବିଶ୍ୱାସୀ। ତୁମର ପ୍ରାର୍ଥନା ଅବଶ୍ୟ ପୂରଣ ହେବ।
1: ମଣିମା,

0: ଚମତ୍କାର, ଅତି ଚମତ୍କାର। ଜ୍ୟୋତ୍ସ୍ନା ରାତିର ଚିଲିକା ଜଳରାଶିରେ ନୀଳ ଓ ପିତର କି ଅପୂର୍ବ ସମ୍ମିଳନ, ବିଚିତ୍ର ଦୃଶ୍ୟ। ପ୍ରକୃତିର ଏହି ମିଳନ ଭିତରେ ପୁରୀ ରହିଛି ପୂର୍ଣ୍ଣତା, ମାଦକତା ଓ ସାର୍ଥକତା, ଯାହା ମନୁଷ୍ୟ ଜୀବନରେ ଦୁର୍ଲଭ ଓ ଦୁଷ୍ପ୍ରାପ୍ୟ।
1: ମଣିମାଙ୍କର ଜୟ ହେଉ।
0: ପଦ୍ମ, କିଛି କହିବ? ପଦ୍ମ
1: ନା ମହାରାଜ, ଆପଣ ଶିବିର ଛାଡ଼ି ଏକୁଟିଆ ଚିଲିକା କୂଳକୁ ଚାଲି ଆସିଥିବାରୁ।
0: ବନ୍ଦୀର ଆୟତ୍ତ କ'ଣ ପଦ୍ମ?
1: ବନ୍ଦୀ ସମ୍ରାଟ ପୁରୁଷୋତ୍ତମ ଦେବ?
0: ମୁଁ ତ ଦେବତା ନୁହେଁ, ମନୁଷ୍ୟ। ମନୁଷ୍ୟର ପ୍ରାଣ ଅଛି, ଧମନୀରେ ରକ୍ତ ଅଛି, ହୃଦୟରେ ସ୍ପନ୍ଦନ ଅଛି, ଆଉ ଜୀବନରେ ଜୀବନର ଅନୁଭୂତି ମଧ୍ୟ ଅଛି। ସମ୍ରାଟ ହେଲେ ମଧ୍ୟ ମୁଁ କ'ଣ ମନୁଷ୍ୟଠାରୁ ପୃଥକ?
1: କିନ୍ତୁ ସାଧାରଣ ମନୁଷ୍ୟଠାରୁ ମହିୟାନ, ଶ୍ରେଷ୍ଠ।
0: ତା ଅର୍ଥ ସାଧାରଣଙ୍କ ଠାରୁ ସୁଖ ଦୁଃଖର ଅନୁଭୂତି ମୋର ଅଧିକ।
1: ଏ ପ୍ରଶ୍ନର ସମାଧାନ ମହାରାଜ ନିଜେ କରିବେ ସିନା।
0: ସମାଧାନର କୌଣସି ପ୍ରମାଣ ମୁଁ ଦେଖୁନାହିଁ ପଦ୍ମ। କାଞ୍ଚି ବିଜୟ ଲାଗି ମୋର ଚିନ୍ତା ଓ ଭାବନାର ସୀମା ନାହିଁ। ହଠାତ୍ ମୋର ମନେ ହେଲା ମୁଁ ଯେପରି ବନ୍ଦୀ, ମୁଁ ଦୁର୍ବଳ।
1: କ'ଣ ପାଇଁ ଦୁର୍ବଳତା ମହାରାଜ?
0: ସିଏ ଥିଲା ଅତୀତର ଏହିପରି ଏକ ସନ୍ଧ୍ୟା, ନବବସନ୍ତର ପ୍ରଥମ ସମାଗମ, ଶୁକ୍ଳ ସପ୍ତମୀର ଚନ୍ଦ୍ର କିରଣର ସଜାଗ ଆଘାତରେ ଖୋଲି ଯାଇଥାଏ କାବେରୀ ପକ୍ଷର ଦ୍ୱାର। ହଠାତ୍ କାଞ୍ଚି ରାଜୋଦ୍ୟାନରୁ ଦେଖିପାରିଲି ଦୁଇଟି ଚପଳ ସୁନ୍ଦର ଆଉ ଭ୍ରମର କୃଷ୍ଣ

0: ଉତ୍କଣ୍ଠ ନୟନ, ସେଇ ମାଦକ ଭରା ନୟନ ଯୁଗଳର ଆକର୍ଷଣରେ ମୋ ମନ ପ୍ରାଣ ସବୁ ବନ୍ଦୀ ହେଇଗଲା।
1: ମଣିମାଙ୍କର ଜୟ ହେଉ।
0: ବାହୁବଳେନ୍ଦ୍ର, ସମ୍ବାଦ କଣ?
1: ପାଖ ଗାଁର ଗୋଟେ ଗୋପାଳୀ ସମୁଙ୍କର ଦର୍ଶନ ପାଇଥିଲି।
0: ଠିକ ଅଛି, ତାକୁ ଆସିବାକୁ ଦିଅ।
1: ଯଥାଜ୍ଞା ମଣିମା।
0: ଗୋପାଳୁଣୀର ଛଦ୍ମବେଶରେ ଶତ୍ରୁପକ୍ଷର କେହି ଗୁପ୍ତଚର ନୁହେଁ ତ ପଦ୍ମ?
2: ଗୁପ୍ତଚର ହେଡ଼େ ତାର ସାହସ!
0: ଯୁଦ୍ଧ ସମୟରେ ଏହା ଅସମ୍ଭବ ନୁହେଁ,
2: ଯେତେ ହେଲେ ସ୍ତ୍ରୀ ଲୋକଟାଏ ତ।
0: ତଥାପି ସେ ଅବହେଳାର ଯୋଗ୍ୟ ନୁହେଁ ପଦ୍ମ। ଗୁପ୍ତଚର ବୃତ୍ତିରେ ସ୍ତ୍ରୀ ଲୋକ ପୁରୁଷଙ୍କ ଠାରୁ ଅଧିକ ମାରାତ୍ମକ।
2: କିନ୍ତୁ କାଞ୍ଚି ଯେ ଠାରୁ ଅନେକ ଦୂର,
0: ସ୍ତ୍ରୀ ଲୋକ ପକ୍ଷର ଅସମ୍ଭବ କଣ? କିନ୍ତୁ ଇଏ କଣ ପଦ୍ମ, ତୁମେ ନିଜକୁ ଏତେ ତନ୍ନତନ କରି ଚାହୁଁଛ ଯେ, କଥା କଣ?
2: ନା ମହାରାଜ, ମୁଁ ସେଇ ସ୍ତ୍ରୀ ଲୋକଟିର ଛଦ୍ମବେଶ କଥା ଭାବୁଥିଲି।
1: ମଣିମା, ଏଇ ସେ ଗୋପାଳୁଣୀ।
0: ତୋ ନାଁ କଣ ଗୋପାଳୁଣୀ?
3: ମୋ ନାଁ ମାଣିକୀ ମଣିମା।
0: ଘର?
3: ଏଠିକି ଗଦାଏ ବାଟ, ଚିଲିକା କୂଳ, ସତୀବର ପାଖରେ।
0: ଆସିବାର କାରଣ?
3: ମଣିମା, ଏଇ ମୁଦି।
0: ଇଏ ତ ଜଗନ୍ନାଥଙ୍କର ରତ୍ନ ମୁଦି, ତମେ ଏ ମୁଦି କୋଉଠୁ ପାଇଲ ଗୋପାଳୁଣୀ? ସତ କୁହ, କୋଉଠୁ ପାଇଲ?
3: ସତ କହୁଛି ମଣିମା, ରଜା ପୁଅ ଦି ଭାଇ ଆଜି ଉଦୁଦିଆ ଖରାବେଳେ ଘୋଡ଼ାରେ ବସି ଯାଉଥିଲେ, ମତେ ଦେଖି ଶୋଷ ହଉଛି ବୋଲି କହି ସେ ଦିହେ ଦହି ଖାଇବାକୁ ମାଗିଲେ।
0: ସେଉଠୁ କଣ ହେଲା ମାଣିକି?
3: ମୁଁ ଦହି ଦେଲି, ଖାଇଲେ। କୋଉଡ଼ି ମାଗିଲା ବେଳକୁ କହିଲେ, ନେ ଏଇ ମୁଦି ଚିହ୍ନଟ ରଖିଥା, ପଛରେ ଆମ ରାଉତେ ଆସୁଛନ୍ତି, ତାଙ୍କୁ ଦେଲେ ସେ କୋଉଡ଼ି ଦେବେ। ମଣିମା ମଣିମା, ମୁଁ ଗରିବ ଲୋକ ମଣିମା, ଏ ମୁଦି ନେଇ ମୁଁ କଣ କରିବି ଯେ?
0: ଆଚ୍ଛା ଆଚ୍ଛା ଆଚ୍ଛା, ସେମାନେ କୁଆଡେ ଗଲେ?
3: କହୁଥିଲେ ଦକ୍ଷିଣରେ କୋଉଠି ଯୁଦ୍ଧ ହଉଛି, ସେଇଠିକି ଯାଉଛନ୍ତି।
0: ଆଚ୍ଛା, ସେ ଦୁଇ ଜଣ ଦେଖିବ କେମିତିଆ?
3: ଜଣେ କଳା ଆଉ ଜଣେ ଗୋରା। ମୋ ହାଣ୍ଡିକ ଯାକ ଦହି ଖାଇ ଆଖି ପିଛୁଳାକେ ଘୋଡ଼ାରେ ବସି ପଳେଇ ଗଲେ ପରା, ମୁଁ ପଛରୁ ଡାକିଲା ବେଳକୁ ଆଉ କଣ ଅଛନ୍ତି?
0: ବାହୁବଳେନ୍ଦ୍ର, ବାହୁବଳେନ୍ଦ୍ର, ମାଣିକୀ କଥା ଶୁଣିଲ ତ? ବାହୁବଳେନ୍ଦ୍ର, ଭକ୍ତବତ୍ସଳ ପ୍ରଭୁ ସ୍ୱୟଂ ଜଗନ୍ନାଥ ବଳଭଦ୍ର ତା ହାତରୁ ଦହି ଖାଇ ଅଧମକୁ ବାଟ କଢେଇ ନଉଛନ୍ତି। ଏ ଜାତିର ଯାତ୍ରା ପଥରେ ଆଜି ଦେବତାର ଆଶୀର୍ବାଦ ଝରି ପଡୁଛି, ଆଉ ଆମର ଭୟ ନାହିଁ ବାହୁବଳେନ୍ଦ୍ର, ଆଉ ଆମର ଭୟ ନାହିଁ। ସର୍ବସଙ୍କଟ ହାରି ମଧୁସୂଦନ ଆଜି ଆମର ସହାୟ। ଧନ୍ୟ ଧନ୍ୟ ଏ ମାଣିକୀ, ଧନ୍ୟ ତୋର ଜୀବନ।
3: ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ମୋ ହାତରୁ ଦହି ଖାଇ ଚାଲିଗଲେ, ଆଉ ମୁଁ ମୋ ହତ ଭାଗିନୀ ତାଙ୍କୁ ଚିହ୍ନି ପାରିଲି ନାହିଁ। ହେ ମଣିମା ମଣିମା, ମୋର ଆଉ ମୂଲ ମୁଁ ପାଇସାରିଛି, ମୋର ଆଉ କୋଉଠି ଲୋଡ଼ା ନାହିଁ।
0: ବାହୁବଳେନ୍ଦ୍ର,
1: ମଣିମା,
0: ପ୍ରଭୁଙ୍କ ଚରଣ ଧୂଳିରେ ଯେଉଁ ଭୂମି ଆଜି ପବିତ୍ର ହୋଇଛି, ଆଜିଠାରୁ ତାର ନାମ ହଉ ମାଣିକୀ ପାଟଣା। ଯାବତ୍ ଚନ୍ଦ୍ରାର୍କେ ପୁତ୍ର ପୌତ୍ରାଦି କ୍ରମେ ମାଣିକୀ ଗୌରୁଣୀ ଭୋଗ କରୁ ସେଇ ନିଷ୍କର ଜମି, ବିଖ୍ୟାତ ହେଉ ପ୍ରଭୁ ଜଗନ୍ନାଥଙ୍କର ବାନା। ଯା ମାଣିକୀ, ଯା ଖୁସି ମନରେ ଘରକୁ ଫେରି ଯା, ଏହା ହିଁ ତୁମ ଦହିର ଉପଯୁକ୍ତ ମୂଲ୍ୟ।
2: ମଣିମା,
1: ଜୟ ପ୍ରଭୁ ଶରଣ ପଙ୍କର ଜଗନ୍ନାଥଙ୍କର,
4: ଜୟ
1: ଜୟ ଗଜପତି ମହାରାଜ ପୁରୁଷୋତ୍ତମ।

0: ଏପରି ହାତରେ ଗଣପତିଙ୍କର ବେଢା ଝାଡୁ ନ କରେଇଛି ତେବେ ମୋ ମନ ଶାନ୍ତ ହବନି ମା, ଶାନ୍ତ ହବନି।
1: ଅକାରଣରେ ଏ ଯୁଦ୍ଧ କାହିଁକି ବାବା?
0: କଣ କହିଲୁ ମା ପଦ୍ମାବତୀ, ଏ ଯୁଦ୍ଧ ଅକାରଣ? ଛାର ଚଣ୍ଡାଳଟାଏ ରଜା ହେଇଗଲା ବୋଲି ସେ ମୋର କନ୍ୟାକୁ ବିବାହ କରିବ? ମୋ ମୁହଁକୁ ଆଉ ଚାହିଁ ରହିଲେ କଣ ରାଜଗୁରୁ, ମନ୍ଦିରରେ ମାଜଣା କରିବେ, ଯାଆନ୍ତୁ। ହଁ, ତୁ କଣ ମନ୍ଦିରକୁ ଯିବୁ ମା?
1: ହଁ ବାବା।
0: ଠିକ ଅଛି, ତୁ ଯା ମା, ମୁଁ ମନ୍ତ୍ରଣା କକ୍ଷକୁ ଯାଏ। ଉତ୍କଳ ସୈନ୍ୟ କୋଉଠି ପହଞ୍ଚିଲେ ସେ ଖବରଟା ଆଗକୁ ମୁଁ ବୁଝେ।
1: ରାଜଗୁରୁ ଆପଣେ
2: କୁହନ୍ତୁ ମା,
1: ଉତ୍କଳ ସେନାର କାଞ୍ଚି ଅଭିଯାନ କଥା କଣ ସତ?
2: ମଣିମାଙ୍କ ଶ୍ରୀମୁଖରୁ ସେଇ କଥା ଶୁଣିଲେ ପରା ମା।
1: ନାଇଁ ନାଇଁ, ଆପଣ ସେନାପତିଙ୍କ ଠାରୁ ସଠିକ ଖବର ବୁଝି ଆସିବେ, ଯାଆନ୍ତୁ।
2: ହଉ ତେବେ, ଯାଉଛି ମା।
1: ପୁଣି ଯୁଦ୍ଧ, ପୁଣି ହାହାକାର, ପୁଣି ଚନକ୍ଷ, ହଜାର ହଜାର ଅଭାଗିନୀ ହେବେ ବିଧବା, ମା ହେବେ ପୁତ୍ରହରା। ଏ ଜନହାନି, ଏ ଅଶାନ୍ତି ପାଇଁ ଦାୟୀ କିଏ? କାହା ଅପରାଧ ଯୋଗୁଁ ଏ ଯୁଦ୍ଧର ବିଭୀଷିକା? ମୋ ଅନ୍ତରାତ୍ମା କହେ ମୁଁ ଏଥିପାଇଁ ଦାୟୀ, ମୁଁ ଛାର ପଦ୍ମାବତୀ ଲାଗି ମୋର ଦେଶରେ ଏ ଆତଙ୍କ। ପ୍ରଭୁ, ମୁଁ ଅପରାଧିନୀ। ପ୍ରଭୁ, ମୋତେ ତୁମେ କ୍ଷମା କରିଦିଅ, କ୍ଷମା କରିଦିଅ ପ୍ରଭୁ।

0: ଅସମ୍ଭବ।
1: ଏ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ମୁଁ ତେବେ କଣ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର ସାକ୍ଷାତ ଲାଭ କରି ଧନ୍ୟ ହେଇଛି?
0: ତମର ଅନୁମାନ ସତ୍ୟ ଯୁବରାଜ।
1: ମହାନୁଭବ ସମ୍ରାଟ, ମୋର ଅପରାଧ ମାର୍ଜନା କରନ୍ତୁ। ମୋର ଆଜି କି ପରମ ସୌଭାଗ୍ୟ, ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି ମଣିମା। ଆରେ କିଏ ଅଛି ସମ୍ରାଟଙ୍କର ଯଶ ଚିତା ସମ୍ବର୍ଦ୍ଧନା ଲାଗି?
2: ଥାଉ ଯୁବରାଜ ଥାଉ, ଲୌକିକତା ପୂର୍ଣ୍ଣ ସମ୍ବର୍ଦ୍ଧନାର କୌଣସି ଆବଶ୍ୟକତା ନାହିଁ। ଆପଣଙ୍କ ସାଥିରେ ଅନାହୁତ ସସ୍ନେହ ମିଳନ ମୋ ନିମନ୍ତେ ଦୁର୍ଲଭ। ଆଉ ତା ଛଡ଼ା ମୁଁ କାଞ୍ଚି ପଥର ଯାତ୍ରୀ ଯେତେବେଳେ
1: ମୁଁ ଶୁଣିଥିଲି ସମ୍ରାଟଙ୍କର କାଞ୍ଚି ଅଭିଯାନ କଥା, ଏ ଅଭିଯାନରେ ନନ୍ଦପୁରର କ୍ଷୁଦ୍ର ଶକ୍ତି କୌଣସି ସେବାରେ ଲାଗିପାରିଲେ ନିଜକୁ ଆମେ ଭାଗ୍ୟବାନ ମନେ କରନ୍ତୁ।
2: ଆପଣ ପ୍ରକୃତ ମିତ୍ରର ଉପଯୁକ୍ତ କଥା କହିଛନ୍ତି ଯୁବରାଜ, ମନର ଅଭିଳାଷ ପ୍ରକାଶ କରନ୍ତୁ।
1: ଅନୁମତି ପ୍ରଦାନ କଲେ କାଞ୍ଚି ଅଭିଯାନରେ ମୁଁ ଛାମୁଙ୍କର ଅଙ୍ଗରକ୍ଷାର ଭାର ଗ୍ରହଣ କରିବି।
2: ତୁମର ଇଚ୍ଛା ମୁଁ ପୂରଣ କଲି ବନ୍ଧୁ।

0: ଭଜେ ବକ୍ରତୁଣ୍ଡ ସବୁଥିରେ ଆଜି ବିଘ୍ନ। ଗାଧୋଇ ପାଧୋଇ ଗଲା ବେଳକୁ କିଏ ଗୋଟେ ପାଷାଣ୍ଡ ପଛରୁ ଡାକିଥିଲାଣି, ଆରେ କିଏ ରେ ତୁ? ଏ ରାଜପରିଚାରକ, କଥା କଣ?
1: ଛାମୁ ଡାକରା, ଚଞ୍ଚଳ ଆସନ୍ତୁ।
0: ଛାମୁ ଡାକରା, ଏ ଅବେଳରେ କିଛି ବିପଦ ଆପଦ ନାହିଁ ତ ବାବା?
1: ଆଜ୍ଞା, ମାଳ ନେଇ ଶୀଘ୍ର ପହଞ୍ଚିଲେ ମଣିମା ଯୁଦ୍ଧକୁ ବିଜେ କରିବେ।
0: ଯୁଦ୍ଧକୁ? ଛାମୁ କଣ ନିଜେ ଯୁଦ୍ଧକୁ ଯିବେ?
1: ହଁ ପରା, ବଡି ପାହାଚରୁ ଓଡ଼ିଶା ରାଜା ଆସି ଛାଉଣି ପକେଇ ବସିଲେଣି। ନାଗରା ଦିଆ ହଉଥିଲା, ଆପଣ କଣ ଶୁଣି ନାହାନ୍ତି କି?
0: ଏ ହଁ ଶୁଣିଛି ଶୁଣିଛି।
2: ଆହେ, ଆଉ ଗୋଟେ କଥା ଶୁଣିଛନ୍ତି?
0: କି କଥା?
2: ହେଇଟି କାହାକି କହିବେନି ଟି, ଆଜି ସକାଳେ ଚନ୍ଦ୍ରଶାଳାପୁର ଉପରେ ଗୋଟେ ଗିରିଧିନି ବସିଥିଲା ପରା।
0: ଏ ଶାଗୁଣା, ଆହେ ଇଏ ଗୋଟାଏ ନୁହେଁ, ଏଇ କେତେ ଦିନ ହେବ ଅନେକ ଅମଙ୍ଗଳର ସୂଚନା ଦେଖାଗଲାଣି। ରାତି ଅଧରେ ମେଳାମେଳା ହୋଇ କାଉ ବୋବୋଉଛନ୍ତି।
2: ଆପଣ ଆଉ ଗୋଟାଏ ଆଚମ୍ବିତ କଥା ଶୁଣିଛନ୍ତି?
0: କଣ କଣ?
2: ଇଏ ଗଡ଼ ଦୁଆରି ପରା କହୁଥିଲା, କୋଳା ଘୋଡ଼ା ହେଇ ଦି ଜଣ କିଏ ଧଳା କଳା ଘୋଡ଼ାରେ ବସି ଗଡ଼ ଭିତରକୁ ଧସେଇ ପଶିଲେ।
0: ଆହେ କେମିତି? ଗଡ଼ଦୁଆର କଣ ମୁକୁଳା ଥିଲା?
2: ନାଇଁ ପରା, ଦୁଆର ତା ଛାଏ ଛାଏ ମୁକୁଳା ହେଇଗଲା, ଆଉ ଘୋଡ଼ା ଦିଟାକ ଆଖି ପିଛୁଳାକେ ପଶିଗଲେ, ଧୂଳିରେ ତା ଆଖି ପୋତି ହେଇଗଲା ପରା।
0: ଆଉ ସେ ଘୋଡ଼ା ଦିଟା
2: କୁଆଡ଼େ ଅଦୃଶ୍ୟ ହେଇଗଲେ, କିଛି ଜଣାଗଲାନି।
0: ଆହେ ଛାମୁରେ କଥା ଜଣା କରିଛ ଟି?
2: ହେ ଜଣା କରିବୁ, ମୁଣ୍ଡ ଆଉ ରହିବ ଟି? ହଉ ସେ କଥା ଥାଉ, ଛାମୁ ଡକେଇଛନ୍ତି, ଶୀଘ୍ର ଆସନ୍ତୁ, ମୁଁ ମୋର ଆଗେ ଆଗେ ଯାଉଛି।
0: ହଁ ହଁ ଚାଲ ଚାଲ। ପ୍ରଭୁ ହେ, ଏଥରକ ଯୁଦ୍ଧ କଣ ହବ କେଜାଣି? କାଲିଠାରୁ ଗଣପତିଙ୍କ ମୁଣ୍ଡରେ ଯେତେଥର ଫୁଲ ଲାଗି ବଢ଼ଉଛି, ଗୋଟିଏ ହେଲେ ଫୁଲ ରହୁନାହିଁ। ପ୍ରଭୁ ହସ୍ତିମୁଣ୍ଡ, ତୁମେ ଏକା ଭରସା, ପ୍ରଭୁ ତୁମେ ଏକା ଭରସା।

0: ଜେମା ଦେଇ ଶୁଣିଲଣି, ଓଡ଼ିଶା ରାଜା ଲଢେଇ କରିବାକୁ ଆସିଛନ୍ତି।
1: ତାହେଲେ ତ ଶୁଭ ସମ୍ବାଦ। କହ, ଏଥିଲାଗି କି ପୁରସ୍କାର ଦେବି?
0: ଓଡ଼ିଶା ରାଜା ଆମ କାଞ୍ଚି ରାଜାଙ୍କ ସାଥିରେ ଲଢେଇ କରିବାକୁ ଆସିଛନ୍ତି, ଇଏ ହେଲା ଶୁଭ ସମ୍ବାଦ। ପୁଣି କହୁଛ କ'ଣ ନା ପୁରସ୍କାର ଦବ? ସେ ଚଣ୍ଡାଳ ରାଜା ଆମ ରାଜ୍ୟ ଉପରେ ଆକ୍ରମଣ କରିବ, ଏ କଥା ଶୁଣି ତୁମେ ଖୁସି ହଉଛ?
1: ଜୀ ରହିବାର ଅଧିକାର ଯାହାର ଅଛି ସଂଘର୍ଷ ତାକୁ କରିବାକୁ ତ ପଡିବ।
0: କଥାଟା ସୁରୁଖୁରୁରେ ତୁଟିବାକୁ ଆଉ କଣ କିଛି ବାଟ ନଥିଲା ଜମା ଦେଇ? ଭଲରେ ସିଏ ଯଦି ଆମ ରାଜାଙ୍କୁ କନ୍ୟା ମାଗିଥାନ୍ତେ
1: ତାହେଲେ ମୁଁ ବୁଝିଥାନ୍ତି। ଶାଳକ୍ରମ ଭାବି ଯାହାଙ୍କ ଚରଣରେ ମୁଁ ମୁଣ୍ଡ ନୁଆଇଛି ସିଏ ଦେବତା ନୁହନ୍ତି, ବାଲିକରୁଡ଼ା।
0: ଜେମା
1: ହଁ ସଖୀ ଜାନକୀ, ମୁଁ ଏଇଥିପାଇଁ ଆଜି ଖୁସି ଯେ ଉତ୍କଳର ଗଜପତି କାଞ୍ଚି ଦ୍ୱାରରେ ହାତ ପାତି ଭିକ୍ଷା କରୁନାହାନ୍ତି, ସେ ଦାବି କରୁଛନ୍ତି। କାରଣ ଓଡ଼ିଆ ଜାତିର ସମ୍ମାନ ଅଛି, ଜୀବନ ଅଛି, ଆଉ ଅଛି ପୌରୁଷ। ଭିକ୍ଷା ମାଗି କେହି କେବେ ବଡ଼ ହେଇନି ଜାନକୀ, ହେଇଛି ଦାବି କରି, ବିଦ୍ରୋହ କରି, ବିପ୍ଳବ କରି।
0: ମୁଁ କଣ ସେ କଥା ବୁଝୁନାହିଁ ଜମା ଦେଇ? ମୋର କହିବାର କଥା କ'ଣ କି, କେଇ ଦିନ ତଳେ ତ ଓଡ଼ିଆ ପାଇକ ଏଠୁ ହାରି ପଳେଇଗଲେ। ପୁଣି ଥରେ ଲଢ଼େଇ ହେଲେ କୋଉ ପଟ ଜିତିବ କୋଉ ପଟ ହାରିବ ସେ କଥା କିଏ କହିପାରିବ? ଆମର କାଞ୍ଚି ରାଜା ଯଦି ମନ କରନ୍ତେ ଏ ଯୁଦ୍ଧ କ'ଣ ବନ୍ଦ ହୋଇପାରନ୍ତା ନାହିଁ
1: ଜାନକୀ?
0: କାହିଁକି, ଆମ ରାଜା କ'ଣ ଅପାତ୍ରରେ ବନ୍ଧୁକ ବାନ୍ଧୁଛନ୍ତି କି?

0: ଓଡ଼ିଶା ରାଜା ଦିଗ୍ବିଜୟୀ ବୀର ଏ କଥା ସିଏ କଣ ଶୁଣିନାହାନ୍ତି?
1: ତଥାପି ସିଏ ତାଙ୍କ ବୀରତ୍ୱର ପ୍ରମାଣ ଦିଅନ୍ତୁ।
0: ହେଲେ କଣ ହେବ, ହଣାକଟା ହେଇ ଗୁରେ ଲୋକ ମରିବେ, କାହିଁକି ଭଲା ଇଏ ଲଢ଼େଇ?
1: ଏ ଲଢ଼େଇ କେବଳ ମୋରି ପାଇଁ ଲୋ ଜାନକୀ, ମୋରି ପାଇଁ। କାଞ୍ଚି ରାଜସଭାରେ ପୁରୁଷୋତ୍ତମ ଦେବ ଅପମାନିତ, ଆତ୍ମସମ୍ମାନ ଲାଗି, ସିଂହାସନର ମହତ୍ତ୍ୱ ଲାଗି ସେ କ'ଣ ଯୁଦ୍ଧ କରନ୍ତି ନାହିଁ? କାଞ୍ଚି ରାଜାଙ୍କର କଟୁ ଚଣ୍ଡାଳ ଉପାଧି ତାଙ୍କ ଅନ୍ତରକୁ କ'ଣ ବାଧି ନଥିବ ଜାନକୀ?
0: ବାଧିଥିବ ଜେମା ଦେଇ, ବାଧିଥିବ। ଏଇ ଶୁଣୁଛ ଶୁଣୁଛ ଜେମା ଦେଇ, ତମ ସଙ୍ଗୀତଶାଳାକୁ ଯିବା ବେଳ ହେଇଗଲାଣି, ଯିବା ଆସ।
1: ଘରେ ଆଉ ବାହାରେ ଯେତେବେଳେ ବିପ୍ଳବର ପ୍ରତିଧ୍ୱନି, ସେତେବେଳେ କ'ଣ ସଙ୍ଗୀତ ଶୁଣିବାର ଅବସର ଥାଏ ଜାନକୀ? ବରଂ ଆତ୍ମନିବେଦନରେ ଯେଉଁଠି ହିନ୍ଦୁ ପାଏ ଶାନ୍ତି ସୁଖ ଆଉ ଆନନ୍ଦ, ସେଇ ଗଣପତି ମନ୍ଦିରକୁ ମତେ ନେଇ ଚାଲ ସଖୀ, ସେଇଠିକି ନେଇ ଚାଲ
0: ଜେମା ଦେଇ।
1: ହଁ ସେଇଠିକି ଚାଲ।

0: ଜୟ ଗର୍ଭଞ୍ଜନ ପ୍ରଭୁ ଜଗନ୍ନାଥଙ୍କର,
1: ଜୟ
0: ଗଜପତି ମହାରାଜ ପୁରୁଷୋତ୍ତମ ଦେବଙ୍କର।
2: ଇଏ କର୍ଣ୍ଣ ଆଜି କଣ ଶୁଣୁଛି? ଉତ୍କଳ ବାହିନୀର ଅନ୍ୟତମ ଯୋଦ୍ଧା ନବଘନ ଉତ୍ତର କବାଟ ବାର୍ତ୍ତା ଦେଇଗଲେ, ବିଜୟ ଚନ୍ଦ୍ରାକ୍ଷଙ୍କର ଅଦ୍ଭୁତ ରଣକୌଶଳ ଯୋଗୁଁ କାଞ୍ଚି ବାହିନୀ ଛତ୍ରଭଙ୍ଗ ଦେଇଛି। ଯୁଦ୍ଧରେ ଆଜି ଓଡ଼ିଆ ପାଇକମାନେ ନିଶ୍ଚୟ ଜାଣିବେ, ଯୁଦ୍ଧ ଭୂମିକୁ ମୋର ଯିବା ଆବଶ୍ୟକ ପଡ଼ିବ ନାହିଁ। ଭକ୍ତବତ୍ସଳ ପ୍ରଭୁ ଚଣ୍ଡାଳର ଜଗନ୍ନାଥ, ତୁମର ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ, ତୁମର ଇଚ୍ଛା ପୂର୍ଣ୍ଣ ହେଉ।
0: ଜୟ ଦର୍ପ ଦହନ ପ୍ରଭୁ ଜଗନ୍ନାଥଙ୍କର, ଜୟ ଗଜପତି ମହାରାଜ ପୁରୁଷୋତ୍ତମ ଦେବଙ୍କର।
3: ମହାମହିମ ସମ୍ରାଟଙ୍କର ଜୟ ହେଉ।
2: ଆସନ୍ତୁ ଯୁବରାଜ ବିଜୟ ଚନ୍ଦ୍ରାକ୍ଷ, ଯୁଦ୍ଧରେ ଆପଣଙ୍କର ବିଚକ୍ଷଣ ରଣକୌଶଳର ସମ୍ବାଦ ମୁଁ ପାଇସାରିଛି, ବଧେଇ ଜଣାଉଛି।
3: ଏପରି କହି ମୋତେ ଲଜ୍ଜିତ କରନ୍ତୁ ନାହିଁ ମହାରାଜ, ଓଡ଼ିଶାର ରଣକୌଶଳ ବୀରତ୍ୱ ଆଉ ଦିଗ୍ବିଜୟ ମୂଳରେ ଶତ୍ରୁ ମର୍ଦ୍ଦନକାରୀ ଗଜପତି ହେଉଛନ୍ତି ଏକମାତ୍ର ପଥ ପ୍ରଦର୍ଶକ। ଆଜି ମନେ ହେଲା ଓଡ଼ିଆ ପାଇଖର ରଣଶିକ୍ଷା ନିକଟରେ କାଞ୍ଚି ବର୍ତ୍ତମାନ ଏକ ଶିଶୁ, ସେଇଥିପାଇଁ ଯୁଦ୍ଧରେ ଆଜି କାଞ୍ଚି ସେନା ଛତ୍ରଭଙ୍ଗ ଦେଇଛି।
2: କିନ୍ତୁ ଏସବୁ ସମ୍ଭବ ହେଲା ଆପଣଙ୍କର ସୁଦକ୍ଷ ପରିଚାଳନା ଯୋଗୁଁ ସିନା, ତା ନହେଲେ।
3: କ୍ଷମା କରିବେ ମହାରାଜ, ଯାହା ଶୁଣିଛନ୍ତି ସମସ୍ତ ଭ୍ରମ। ଯୁଦ୍ଧ ପରିଚାଳନା ଲାଗି ମୁଁ ଯେତେବେଳେ ଯୁଦ୍ଧକ୍ଷେତ୍ରରେ ତୁର୍ଯ୍ୟନାଦ କଲି, ଦେଖିଲି ହଠାତ୍ ଯେମିତି ଦୁଇଜଣ ଯୋଦ୍ଧା ଦୁଇଟି ଘୋଡ଼ାରେ ମୋ ଆଖି ଆଖିରେ ଆବିର୍ଭୂତ ହେଲେ। ଚାରିଗୋଟି ବିରାଟ ବାହୁର ଛାୟା ଫୁଟି ଦିଶିଲା। ଆମ ଉତ୍କଳ ସେନା ବ୍ୟୁହ ଭେଦ କରୁ ନ କରୁଣୁ ବିରାଟ କାଞ୍ଚି ସେନା ଛତ୍ରଭଙ୍ଗ ଦେଲେ।
2: ଆପଣ କଣ କହୁଛନ୍ତି?
3: ହିନ୍ଦୁର ନମସ୍ୟ ଚଳନ୍ତି ଜଗନ୍ନାଥ, ଧନ୍ୟ ଆପଣଙ୍କର ଭକ୍ତି, ଧନ୍ୟ ଆପଣଙ୍କର ମହିମା, ଆପଣଙ୍କର ସଙ୍ଗ ସୁଖ ଲାଭ କରି ମୁଁ ଧନ୍ୟ ହେଇଛି। ଆଶୀର୍ବାଦ କରି ମୋତେ ପବିତ୍ର କରନ୍ତୁ ମହାରାଜ, ମୋତେ ପବିତ୍ର କରନ୍ତୁ।
2: ଆରେ ଇଏ କଣ କରୁଛନ୍ତି ବନ୍ଧୁ ବିଜୟ ଚନ୍ଦ୍ରାକ୍ଷ? ମୋ ପାଦ ଛାଡ଼ନ୍ତୁ ବୀର, ଉଠନ୍ତୁ ଉଠନ୍ତୁ ଆପଣ, ସବୁ ସେଇ ଜଗନ୍ନାଥଙ୍କର କରୁଣା, ସବୁ ତାଙ୍କରି ଇଚ୍ଛା।
4: ଗଜପତିଙ୍କର ଜୟ ହେଉ।
2: ନା ପଦ୍ମ, ନା, ପ୍ରଭୁ ଜଗନ୍ନାଥଙ୍କର ଜୟ ବୋଲି କୁହ।
4: ଜୟ ଭକ୍ତବତ୍ସଳ ପ୍ରଭୁ ଜଗନ୍ନାଥଙ୍କର ଜୟ।
2: ଯୁଦ୍ଧର ସମ୍ବାଦ ତୁମେ ଶୁଣିଛ ପଦ୍ମ?
5: ବର୍ତ୍ତମାନ ତ ମୁଁ ସେଇଠାରୁ ଫେରୁଛି ମହାରାଜ। କହିବା ବାହୁଲ୍ୟ, ଯୁବରାଜ ବିଜୟ ଚନ୍ଦ୍ରାକ୍ଷଙ୍କର ବୀରତ୍ୱ ଗୌରବ ଶତମୁଖରେ ଫୁଟି ଉଠିଛି। ସନ୍ଧ୍ୟା ନହେଇଥିଲେ ଆଜି ବୋଧହୁଏ ହେଇଥାନ୍ତା ଶେଷ ଯୁଦ୍ଧ। ଦେଖିବେ ମହାରାଜ, ଆସନ୍ତାକାଲି ଯୁଦ୍ଧରେ କାଞ୍ଚିର ପରାଜୟ ସୁନିଶ୍ଚିତ।
2: ସବୁ ସେଇ ଗର୍ଭଗଞ୍ଜନ ପ୍ରଭୁ ନୀଳାଦ୍ରି ବିହାରୀଙ୍କର ଇଚ୍ଛା।
5: ମହାରାଜ ଅନୁମତି ଦେଲେ ମଣିମାଙ୍କ ଚରଣରେ ମୋର ଏକ ସାମାନ୍ୟ ନିବେଦନ।
2: ନିର୍ଭୟରେ ପ୍ରକାଶ କର ପଦ୍ମ।
5: କାଞ୍ଚି ବିଜୟ ପରେ ରାଜଜିମା ପଦ୍ମାବତୀଙ୍କୁ ମୁଁ ନିଜେ ବନ୍ଦିନୀ କରିବି।
2: ପଦ୍ମ, ସଂଯତ ହେଇ କଥା କୁହ। ତମେ ଏ କଥା କହି ତୁମେ ମୋର କେଉଁ ତନ୍ତ୍ରରେ ଆଘାତ କରୁଛ ଜାଣ? ଜାଣ ତୁମେ ପଦ୍ମାବତୀଙ୍କର ଆସନ କେଉଁଠି? ତୁମେ କଣ ଏପର୍ଯ୍ୟନ୍ତ ବୁଝିପାରିଲ ନାହିଁ କାଞ୍ଚି ଅଭିଯାନର ଲକ୍ଷ୍ୟ କଣ?
5: ମଣିମାଙ୍କର ତୃପ୍ତି ଲାଗି ମୁଁ ମୋର ପ୍ରାଣର ବାର୍ତ୍ତା ପ୍ରକାଶ କରିଛି ମାତ୍ର।
2: ଅସମ୍ଭବ, ତମେ ପୁରୁଷ ହୋଇ ଉତ୍କଳର ଭାବି ରାଜରାଣୀଙ୍କର ଅଙ୍ଗ ସ୍ପର୍ଶ କରିବାକୁ ସାହସ କରୁଛ? ମୁଁ ମନେ କରିଥିଲି ତମେ ବୁଦ୍ଧିମାନ ଆଉ ବିବେକୀ, କିନ୍ତୁ ଆଜି ତୁମର ଆସ୍ପର୍ଦ୍ଧା ଦେଖି।
5: ନିଜର କର୍ତ୍ତବ୍ୟ ମନେ କରି ମୁଁ କେବଳ ସତ୍ୟ ପ୍ରକାଶ କରିଥିଲି ମଣିମା, ଆପଣଙ୍କ ମନରେ ଆଘାତ ଲାଗିଥିବା ଯୋଗୁଁ।

0: ଚେଷ୍ଟା କରୁଛି
1: ନା ୟା ସ୍ପର୍ଦ୍ଧା ପାଇଁ କ୍ଷମା ନାହିଁ ବରଂ ଶାସ୍ତି କୁହ ଶାସ୍ତି
0: ଅତୀତ କଥା ଥରେ ସ୍ମରଣ କରନ୍ତୁ ମହାରାଜ ଆପଣଙ୍କର ମହାମୂଲ୍ୟବାନ ରତ୍ନମୁଦି ଫେରସ୍ତ ଦିନ ପ୍ରତିଦାନରେ ଆପଣ ମୋର ପ୍ରାର୍ଥନା ପୂରଣ କରିବା ନିମନ୍ତେ ସତ୍ୟବଦ୍ଧ ହୋଇଥିଲେ
1: ସେଇ ପ୍ରାର୍ଥନା ସେଇ ସୁଯୋଗରେ
0: ମହାରାଜ ପୁରୁଷ ହେଇ କାଞ୍ଚି ରାଜଜେମା ପଦ୍ମାବତୀଙ୍କର ଅଙ୍ଗସ୍ପର୍ଶ କରିବାରେ ଆପଣଙ୍କ ମନରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହେଇଛି ତାହା ଅମୂଳକ
1: ଅମୂଳକ କିପରି
0: ମଣିମାଙ୍କ ସେବାରେ ନିୟୋଜିତ ପାର୍ଶ୍ୱଚର ପଦ୍ମ ସିଂ ପୁରୁଷ ନୁହେଁ
1: ତେବେ
0: ଏଇ ଦେଖନ୍ତୁ ଏଇ ଦେଖନ୍ତୁ ମୋର ପ୍ରକୃତ ବେଶ ମୁଁ ପୁରୁଷ ନୁହେଁ ନାରୀ
1: ନାରୀ ଆଶ୍ଚର୍ଯ୍ୟ
0: ଅପରାଧ ମାର୍ଜନା କରିବେ ସମ୍ରାଟ ମୁଁ କାଞ୍ଚି ରାଜଜେମା ପଦ୍ମାବତୀଙ୍କର ପ୍ରିୟ ସଖୀ ମାୟାବତୀ
1: ମାୟା
0: ହଁ ମାୟା
1: ଅଦ୍ଭୁତ ତୁମେ ନାରୀ ବାସ୍ତବିକ ଅଦ୍ଭୁତ

ରାଜପତିଙ୍କ ବିଶ୍ରାମ କକ୍ଷ କଣ ଶୂନ୍ୟ? ମହାରାଜା ତେବେ ଗଲେ କୁଆଡେ? କାଞ୍ଚି ରାଜଚିମା ପଦ୍ମାବତୀଙ୍କ ଚିତ୍ରପଟ ଏଠି ଶୋଭା ପାଉଛି ଏକ ସୁସଜ୍ଜିତ ଆସନରେ। ତାହେଲେ ରାଜଚିମା ଗଜପତିଙ୍କ ଉଆସରେ ବନ୍ଦିନୀ ନା ତାଙ୍କ ହୃଦୟ ସିଂହାସନରେ? କାଞ୍ଚିରୁ ବନ୍ଦିନୀ ହୋଇ ଆସିବା ପରେ ବିଚାରୀ ଖୁବ୍ ଫାଙ୍ଗି ପଡ଼ିଛି। ଯାଏ ପଣତକାନିରେ ଚିତ୍ରପଟଟିକୁ ଟିକେ ପୋଛି ଦିଏ। ଚେମା ଦେଇ, ଭାଙ୍ଗି ପଡ଼ ନାହିଁ ଚେମା ଦେଇ, ତମର ପ୍ରିୟ ସଖୀ ମାୟାବତୀ କେବେ ହେଲେ ତା କର୍ତ୍ତବ୍ୟ ଭୁଲି ନାହିଁ। କିଛି ଦିନ ଆଉ ଧୈର୍ଯ୍ୟ ଧର ଚେମା ଦେଇ, ଦେଖିବ ଜଗନ୍ନାଥଙ୍କ କରୁଣାରୁ ତମ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହବ, ତମର ଏ ଅଭିସାରିକା ବେଶ ନିଶ୍ଚୟ ସାର୍ଥକ ହବ।

0: ମହାରାଜାଙ୍କର ଚୂଡାନ୍ତ ବିଚାର? କାଞ୍ଚି ରାଜଧର୍ମ ପଦ୍ମତୀକୁ ଏକ ଚଣ୍ଡାଳ ହସ୍ତରେ?
1: ତାହା ହିଁ ତ ନ୍ୟାୟ, ତାହା ହିଁ ତ ଧର୍ମ ସିଂହାସନର ନିଷ୍ପତ୍ତି।
0: ନ୍ୟାୟ ଧର୍ମ?
1: ଏ ସିଂହାସନ ପ୍ରଭୁର ନୁହେଁ, ସେବକର।
0: କାହାର ସେବକ?
1: ପ୍ରଜାଙ୍କର।
0: ପ୍ରଜା ଯଦି କହେ ଜଗନ୍ନାଥଙ୍କୁ ସମୁଦ୍ରରେ ଭସାଇ ଦିଅନ୍ତୁ, ଭସାଇ ଦେବେ?
1: ଦେଖନ୍ତୁ, ପ୍ରଜାର ତୃପ୍ତି ଲାଗି,
0: ପ୍ରଜାର ତୃପ୍ତି ଲାଗି ନାରୀ ନିର୍ଯାତନା ମଧ୍ୟ ସମ୍ଭବ ହେବ?
1: ଉତ୍କ୍ଷିପ୍ତ ହୁଅନ୍ତୁ ନାହିଁ ଯୁବରାଜ, ମୁଁ ସିଂହାସନର ଦାସ।
0: ନା ସମ୍ରାଟ, ନା, ମୋର ସ୍ନେହ ଭକ୍ତି ସମ୍ମାନରେ ଆଘାତ ଲାଗିଛି, ଛାମୁ ଏ ବିଚାର ପ୍ରତ୍ୟାହାର କରି ନିଅନ୍ତୁ।
1: ବିଚାର ପରେ ମନ୍ତବ୍ୟ ପ୍ରକାଶ କରିସାରି ପୁନର୍ବିଚାର କରିବା ଗଜପତି ସିଂହାସନ ପକ୍ଷରେ ଅସମ୍ଭବ।
0: ଅସମ୍ଭବ? ଉତ୍ତମ। ନାରୀ ନିର୍ଯାତନାର ପ୍ରତିବାଦ ଲାଗି ଏ କ୍ଷେତ୍ରୀୟ ସେ କେବେ ସୁପ୍ତ ନୁହେଁ ବୋଲି ମୁଁ ଆପଣଙ୍କୁ ସ୍ମରଣ କରାଇ ଦେବାକୁ ବାଧ୍ୟ ହେଲି। ମହାରାଜ ମୋତେ କ୍ଷମା ଦେବେ, ମୁଁ ଆସୁଛି।
2: ଯୁବରାଜ, ଯୁବରାଜ, ଶୁଣି ଯାଆନ୍ତୁ ଯୁବରାଜ।
3: ମହାରାଜଙ୍କର ଜୟ ହେଉ।
1: ମହାରାଜ? କିଏ ମହାରାଜ? ମୁଁ? ଆଚ୍ଛା, ତାହେଲେ ତାହେଲେ କ'ଣ ଚରମୁଖର ସମ୍ବାଦ ସତ୍ୟ ନୁହେଁ ମହାମନ୍ତ୍ରୀ?
3: କ୍ଷମା ହେଉ ମଣିମା, ଖଳ ଲୋକମାନେ ଅର୍ଥକୁ ଅନର୍ଥ କରି ନାନା କଥା କହିଥାନ୍ତି।
1: ତଥାପି ଗଜପତି ସିଂହାସନ ସେମାନଙ୍କୁ ପ୍ରଜା ବୋଲି ତ ସ୍ୱୀକାର କରେ।
3: ମଣିମା,
1: କାଞ୍ଚି ଅଭିଯାନ ସାମାନ୍ୟ ଏକ ନାରୀର ମୋହ ପାଇଁ ନୁହେଁ ମହାମନ୍ତ୍ରୀ, ଏକ ଦୁର୍ବଳ ଶାସକର ତୁଚ୍ଛ ସ୍ୱାର୍ଥ ଲାଗି ଗଜପତି ସିଂହାସନର ଇତିହାସ ପୃଷ୍ଠାରେ କଳଙ୍କ ଲେପିବାକୁ ଆପଣ କ'ଣ ପରାମର୍ଶ ଦେବେ ମହାମନ୍ତ୍ରୀ?
3: ମହାରାଜ,
1: ତାହେଲେ ସ୍ମରଣ ରଖିବେ ମହାମନ୍ତ୍ରୀ, ସିଂହାସନ ରାଜାର ପ୍ରେମିକର ନୁହେଁ। ଗଜପତି ରାଣୀ ହଂସପୁରରେ ଚଣ୍ଡାଳ ପତ୍ନୀର ସ୍ଥାନ ଅସମ୍ଭବ। କାଞ୍ଚି ରାଜଜମା ପଦ୍ମାବତୀଙ୍କୁ ନେଇ ଆପଣ ଯଥା ବ୍ୟବସ୍ଥା କରିଦିଅନ୍ତୁ, ଆଉ ଏଥିରେ ସାହାଯ୍ୟ କରିବ ମାୟା।
3: ମହାରାଜ, ମୋର ପ୍ରାର୍ଥନା।
1: ମୁଁ ନିରୁପାଏ ମହାମନ୍ତ୍ରୀ, ନିରୁପାଏ।
3: ମାୟା, ମାୟା।
4: ପ୍ରଣାମ ମହାମନ୍ତ୍ରୀ।
3: ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଜଗନ୍ନାଥଙ୍କର ରଥଯାତ୍ରା, ଯାହା ଯାହା କହିଥିଲି ସବୁ ମନେ ଅଛି ଟି?
4: ଅଛି ମହାମନ୍ତ୍ରୀ, ମୁଁ ତ ସକାଳ ପହରୁ ଆପଣଙ୍କୁ ଅପେକ୍ଷା କରି ରହିଛି।
3: ରାଜଜେମା ପଦ୍ମାବତୀ
4: ଆପଣଙ୍କ କହିବା ଅନୁସାରେ ଜେମା ଦେଇଙ୍କୁ କନ୍ୟା ବେଶରେ ସଜେଇ ଦେଇଛି। ଏଇ ତ ଜେମା ଆସିଲେଣି।
5: ମୋର ପ୍ରଣାମ ଗ୍ରହଣ କରନ୍ତୁ ମହାମନ୍ତ୍ରୀ।
3: ଜଗନ୍ନାଥ ତୁମର ମନସ୍କାମନା ପୂର୍ଣ୍ଣ କରନ୍ତୁ ମା।
5: ଆପଣଙ୍କର ନିର୍ଦ୍ଦୟ ଜଗନ୍ନାଥ ଏ ଅଭାଗିନୀର ଡାକ କ'ଣ ଶୁଣିବେ ମହାମନ୍ତ୍ରୀ?
3: ହଟିଆ ଠାକୁର ଟିକେ ହଟ ଦେଖିବାକୁ ଭଲ ପାଆନ୍ତି ମା ପଦ୍ମବତୀ, ତାଙ୍କ ଉପରେ ଭରସା ରଖ, ଦେଖିବ ଏ ବୃଦ୍ଧ ମନ୍ତ୍ରୀର ଯୋଜନା କଦାପି ବିଫଳ ହେବ ନାହିଁ ମା। ମାୟା,
4: ଆଦେଶ କରନ୍ତୁ ମନ୍ତ୍ରୀ ମହାଶୟ।
3: ଆଉ ବିଳମ୍ବ ନ କରି ରଥଯାତ୍ରା ଦେଖିବା ବାହାନାରେ ତୁ ପଦ୍ମବତୀଙ୍କୁ ସାଥିରେ ନେଇ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଖରେ ଅପେକ୍ଷା କର, ମୋଠାରୁ ଇଙ୍ଗିତ ପାଇବା ମାତ୍ରେ।
4: ବୁଝିଗଲି, ବୁଝିଗଲି ମହାମନ୍ତ୍ରୀ, ବୁଝିଗଲି।
3: ମୁଁ ତାହେଲେ ଆସୁଛି ମା ପଦ୍ମବତୀ, ଆସୁଛି ମାୟା।